ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ବୁଧବାର 1948 ଶକାବ୍ଦ ଆଷାଢ଼ 17 ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 8 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 ମିଟର।

ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ବିଜୟିନୀ ଷଡ଼ଙ୍ଗୀ, ଗୀତ ରଚନା ନାରାୟଣ ପ୍ରସାଦ ସିଂ।

କାର୍ଯ୍ୟକ୍ରମ ଶେଷରେ ତପସ୍ୱିନୀ ପଟେଲଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ବବ୍ଲୁ ବାଗ୍।

0: ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଗୀତା ପଟ୍ଟନାୟକ, ଲୋରା ମହାନ୍ତି, ବିନତୀ ପଣ୍ଡା, ବିଜୟିନୀ ଷଡ଼ଙ୍ଗୀ ଏବଂ ତପସ୍ୱିନୀ ପଟେଲ। ଗୀତଗୁଡ଼ିକୁ ରଚନା କରିଥିଲେ ଭୀମ ଭୋଇ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ନାରାୟଣ ପ୍ରସାଦ ସିଂ ଏବଂ ବବ୍ଲୁ ବାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ଶିବାନୀ ଲାଲ।
1: ଜପ କହିଲେ ମନ ଭିତରେ ବାରମ୍ବାର ତଥା ଅବିରତ ଈଶ୍ୱରଙ୍କ ଇପ୍ସିତ ନାମ ବା କୌଣସି ଏକ ମନ୍ତ୍ରକୁ ଅତି ଭକ୍ତି ଏବଂ ଏକାଗ୍ରତାର ସହିତ ଉଚ୍ଚାରଣ କରିବା। ଈଶ୍ୱରଙ୍କର ନାମ ଏବଂ ମନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ। ଏହା ମନୁଷ୍ୟର ମନକୁ ପବିତ୍ର କରେ ଏବଂ ମନୁଷ୍ୟ ଭିତରେ ଆଧ୍ୟାତ୍ମିକ ଶକ୍ତିର ଜାଗରଣ କରିବାରେ ସାହାଯ୍ୟ କରେ। ଯକାରୋ ଜନ୍ମ ବିନାଶକମ୍, ପକାରୋ ପାପ ବିନାଶକମ୍। ଜପ ଶବ୍ଦରେ ଜ ଅକ୍ଷରର ଅର୍ଥ ଜନ୍ମ ଓ ମୃତ୍ୟୁର ବିନାଶ ଏବଂ ପ ଅକ୍ଷରର ଅର୍ଥ ପାପର ବିନାଶ। ଉଚ୍ଚାରଣ ପାଇଁ ମନୋନୀତ ନାମ ଭଗବାନଙ୍କର ଯେଉଁ ରୂପର ପ୍ରତିନିଧିତ୍ୱ କରେ କିମ୍ବା ମନ୍ତ୍ର ଯେଉଁ ଭଗବତ ବିଭବର ପ୍ରତୀକତା କରେ ତାହାରି ଉପରେ ଗଭୀର ଚିନ୍ତନ ହେଉଛି ଧ୍ୟାନ। ଧ୍ୟାନ ଶବ୍ଦଟି

0: ଚିନ୍ତାକୁ ବାଦ୍ ଦେଇ ଈଶ୍ୱରଙ୍କ ନାମ ଚିନ୍ତନ ପାଇଁ ଜପ ହେଉଛି ଏକ ମାନସିକ ପ୍ରଶିକ୍ଷଣ। ଏହା ବିକ୍ଷିପ୍ତ ମନକୁ ସଂଯୁକ୍ତ କରାଇ ଗଭୀର ଚିନ୍ତାରେ ପ୍ରବେଶ କରିବା ପାଇଁ ଏବଂ ଧ୍ୟାନ କରିବା ପାଇଁ ସାହାଯ୍ୟ କରେ। ଜପ ନୌକାର କାତ ଭଳି ହେଲେ ଧ୍ୟାନ ହେଉଛି ଆହୁଲା ଭଳି। ଏହା ମନ ପକ୍ଷୀର ଦୁଇଟି ଡେଣା। ଦିବ୍ୟ ସତ୍ତାର ଶୀର୍ଷରେ ଉପନୀତ ହେବା ପାଇଁ ଏହା ହେଉଛି ଆତ୍ମ ସାକ୍ଷାତକାର ବା ଈଶ୍ୱର ଅନୁଭୂତି। ଏ ସମ୍ପର୍କରେ ବୁଝାଇବା ପାଇଁ ଗୋଟିଏ ଭଲ ଗପ ଅଛି। ଏହା ଭ୍ରମର କୀଟ ନ୍ୟାୟ ନାମରେ ପରିଚିତ। ଯିଏ ଯେପରି ଭାବେ ସିଏ ସେପରି ହୋଇଯାଏ। ଦିନେ ଗୋଟିଏ ଭ୍ରମର ଗୋଟିଏ କୁମିରା ପୋକକୁ ନେଇ କାଦୁଅରେ ତିଆରି କ୍ଷୁଦ୍ର ବସାରେ ରଖିଲା। ଏହି ବସାର ମୁହଁଟି ଖୁବ୍ ଛୋଟ ଥିଲା, କିନ୍ତୁ ସବୁବେଳେ ଭ୍ରମରଟି ସେ ବସା ପାଖକୁ ଆସି ତା ପାଖରେ ଗୁଣୁଗୁଣୁ ଶବ୍ଦ କଲା। ପୋକଟି ଭ୍ରମରକୁ ଡରିଯାଇଥିଲା। ସେ ଭାବୁଥିଲା ଯେକୌଣସି ସମୟରେ ଭ୍ରମରଟି ତାକୁ ଗିଳିଦେବ, ତେଣୁ ସେ ଛୋଟ ଗାତ ଭିତରେ ରହି ଏକାଗ୍ର ଚିତ୍ତରେ ଭ୍ରମରକୁ ଚାହିଁ ରହିଥିଲା। ପୋକଟି ଭ୍ରମରକୁ ଏହି ଏକାଗ୍ର ଦୃଷ୍ଟିରେ ଚାହିଁ ରହିବା ଫଳରେ ପୋକଟିର ରୂପାନ୍ତର ଘଟି ଏକ ସୁନ୍ଦର ଭ୍ରମରର ରୂପ ଧାରଣ କଲା। ସେହିପରି ଆତ୍ମା ବା ବ୍ରହ୍ମ ଉପରେ ଅବଧାରଣ କରି ଜୀବି ତାର ନିଜର ସସୀମତାକୁ ହରାଏ, ତାର ସ୍ୱାତନ୍ତ୍ର୍ୟ ଏବଂ ଅହଂକାରପୂର୍ଣ୍ଣ ମନୋଭାବ ଲୋପ ପାଇଯାଏ। ଶେଷରେ ସମଗ୍ର ସୃଷ୍ଟି ସଙ୍ଗରେ ସେ ଏକ ହୋଇଯାଏ ଏବଂ ତାର ସାର୍ବଜନୀନ ଭାବ ବୃଦ୍ଧି ପାଇଁ ସେ ମୁକ୍ତ ହୁଏ। ସେତେବେଳେ ତାର ଅସୀମ ଏବଂ ସଂକୀର୍ଣ୍ଣ ଇନ୍ଦ୍ରିୟ ଅନୁଭୂତି ସ୍ଥାନରେ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀରେ ଆତ୍ମଦର୍ଶନ, ଦିବ୍ୟ ଦୃଷ୍ଟି ଏବଂ ବିଶ୍ୱ ଚୈତନ୍ୟ ପ୍ରାପ୍ତ ହୁଏ। ତା ଭିତରେ ଥିବା ଦିବ୍ୟତ୍ୱ ତାର ଚିନ୍ତା, ବାକ୍ୟ ଏବଂ କାର୍ଯ୍ୟରେ ପ୍ରକାଶ ପାଏ। ଏହା ହେଉଛି ଆତ୍ମାର ବିକାଶ, ଦେହ ମନ ଏବଂ ଭାବର ଏକୀକରଣ। ଏତିକିବେଳେ ମନୁଷ୍ୟ ସେ ଦିବ୍ୟ ସ୍ଥିତିରେ ପହଞ୍ଚେ ଏବଂ ମାନବ ମାଧବ ହୋଇଯାଏ। ଯେପରି ଶୀତତାପ ନିୟନ୍ତ୍ରକ ଯନ୍ତ୍ର ଆମ ଦେହରୁ ଉତ୍ତାପ କାଢ଼ି ନେଇ ଆମକୁ ଶୀତଳତା ପ୍ରଦାନ କରେ, ସେହିପରି ଆମେ ଯେଉଁ ଦିବ୍ୟ ନାମ ଉଚ୍ଚାରଣ କରୁ, ଯେଉଁ ଦିବ୍ୟ ରୂପ ଧ୍ୟାନ କରୁ, ତାହା ଆମଠାରୁ ନିମ୍ନସ୍ତରୀୟ ପ୍ରବୃତ୍ତିକୁ କାଢ଼ି ନିଏ ଏବଂ ଆମଠାରେ ଦିବ୍ୟ ଗୁଣ ଭରିଦିଏ।
1: ଶୁଣିଲି ଆଜିର ଭାବନା, ଉପସ୍ଥାପନା ଶିବାନୀ ଲାଲ, ଆକାଶବାଣୀ ସମ୍ବଲପୁର। ଏଥର ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ, ଆଜି ଏହାର 435 ଭାଗ ଶୁଣନ୍ତୁ।

ଶ୍ରୀକୃଷ୍ଣ ମୁହଁ ଖୋଲି ଉପହାର ମାଗିଛନ୍ତି। ସଙ୍କୋଚରେ ବ୍ରାହ୍ମଣ କିଛି କହିପାରିଲେ ନାହିଁ। ସର୍ବାନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ତେଣୁ ସ୍ୱୟଂ ତାଙ୍କ ଲୁଗାକାନିରୁ ଚାଉଳ ଭୋଜାତକ ଟାଣି ନେଇ ତତ୍କ୍ଷଣାତ୍ ମୁଠାଏ ପରମତୃପ୍ତି ସହକାରେ ଖାଇଦେଲେ। ମନୁଷ୍ୟର ଇହଲୋକ ଏବଂ ପରଲୋକର ସମସ୍ତ ସମ୍ପତ୍ତି ଏବଂ ସମୃଦ୍ଧି ପାଇଁ ମୁଠାଏ ଚାଉଳ ଭଜା ହିଁ ଯଥେଷ୍ଟ। ଲକ୍ଷ୍ମୀ ରୂପିଣୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ସେହି ଚାଉଳ ଭଜା ଆଉ ଖୁଆଇ ଦେଲେ ନାହିଁ। ବ୍ରାହ୍ମଣ ପରଦିନ ଶୂନ୍ୟ ହସ୍ତରେ ଘରକୁ ଫେରିଛନ୍ତି। ତାଙ୍କର ଅବଶୋଷ କିଛି ନଥିଲା।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା 16 ତାରିଖ ହେବାର୍କେ ଥିବା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରକ୍ଷିତ ଆଉ ନିର୍ଭୁଲ ଭାବେ ପରିଚାଳନା କରବାର୍ ଲାଗି ଗଲାକାଲି ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାଥି ଗୋଟିଏ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ, ସୀମା ସୁରକ୍ଷା ବଳ, ରେଲ୍ ସୁରକ୍ଷା ବଳ, ଭାରତୀୟ ତଟରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ସୁରକ୍ଷା ରଣନୀତି ବାବଦେ ସମୀକ୍ଷା କରିଥିଲେ। ବୈଠକଟି ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହିତ ଜଲ ସ୍ଥଲ ଆଉ ଆକାଶମାର୍ଗନୁ ନଜର ରଖବାର, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଆଉ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ବାବଦେ ସମୀକ୍ଷା କରାଯାଇଥିଲା। ସାରା ପୃଥିବୀର ସଂସ୍କୃତ ଭାଷାର ଗୁରୁତ୍ୱ ଓ ଭାରତୀୟ ଜ୍ଞାନ ପରମ୍ପରାଥି ତାର ଅବଦାନ ବାବଦେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46 ନମ୍ବର ସ୍ଥାପନା ଦିବସ ସମାରୋହଟି ଯୋଗ ଦେଇକରି କୁଳାଧିପତି ଓ ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସବୁ ଭାଷାର ଜନନୀ ବୋଲି କହିଛନ୍। ଏ ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀବିହାର ଭାରତୀ ଆଉ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହିକେ ରାଜ୍ୟପାଳ ଉନ୍ମୋଚନ କରିଛନ୍। ଭିନ୍ ଭିନ୍ ବିଭାଗନ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ଦିଆଯାଇଛି। ରାଜ୍ୟ ଜମି କିଣାବିକା ନଗଦବିହୀନ ହେବା ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଜମି ପଞ୍ଜୀକରଣ କାର୍ଯ୍ୟାଳୟକେ ଦଲାଲମୁକ୍ତ କରିବା ଲାଗି ଏନ୍ତା ନିଷ୍ପତ୍ତି ନିଆଯାଇଛି। ଅନ୍ଲାଇନ୍ ପଞ୍ଜୀକରଣ ହେବା ଲାଗି ସାଧାରଣ ଲୋକଙ୍କୁ ବାରବାର କାର୍ଯ୍ୟାଳୟକେ ଆସବାର୍କେ ନାଇଁ ପଡ଼େ। ପଞ୍ଜୀକରଣ ଉତ୍ରୁ ଦଲିଲ୍ ଭିଲ୍ ଅନ୍ଲାଇନ୍ଥି ମିଲ୍ବା। ଇ ବାବଦେ ରାଜସ୍ୱ ବିଭାଗ ତରଫୁ ଖୁବ୍ ଜଲ୍ଦି ମାର୍ଗଦର୍ଶିକା ଜାରି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
1: ଜମିଜମା ବିକ୍ରି କାର୍ଯ୍ୟାଳୟ ସବୁ ଆମର ଅଛି, ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ। ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କେସ୍ ଟ୍ରାଞ୍ଜାକ୍ସନ ହୋଇଥାଏ, ବାକିଟା ସବୁ ଅନ୍ଲାଇନ୍ରେ ପ୍ରଦାନ କରାହୋଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣାବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କେସ୍ଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କେସ୍ ଟ୍ରାଞ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣାବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତିମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ ନିଆହୋଇଛି।
0: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଭୁବନେଶ୍ୱର ନୂଆ ରାଜସ୍ୱ ଭବନ ତିଆରି ହେବା, 10 ତାଲା କୋଠା ତିଆରି କରାଯିବା ସହିତ ଏଥିଲାଗି 600 କୋଟି ଟଙ୍କା ଖର୍ଚ୍ଚ କରାଯିବା, ଗୋଟିଏ ଭବନର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଆଉ ଓଡ୍ରାଫ୍ ବାଗି ସବୁ ବିଭାଗ କାମ କରିବା ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ସରକାରଙ୍କ ତରଫୁ ସିମେଣ୍ଟ ଆଉ ଇସ୍ପାତର ଦାମ ଧାରିଜ ବାବଦ ନୂଆ ମାର୍ଗଦର୍ଶିକା ବାହାର କରାଯାଇଛି। ଏତକର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାତି ହୋଇଥିବା କମିଟି ଇ ଦାମ ଧାରିଜ କରବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନତି କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପମାନଙ୍କେ ବ୍ୟବହାର ହେବାର୍କେ ଥିବା ସିମେଣ୍ଟ ଓ ଇସ୍ପାତର ଦାମ ଧାରିଜ ଲାଗି ଗୋଟେ ବ୍ୟବସ୍ଥା ଲାଗୁ କରାଯିବା ଲକ୍ଷ୍ୟଟି ପଦକ୍ଷେପ ନିଆଯାଇଛି। ଫି 3 ମାସ ଏହି କମିଟି ବସିକରି ସିମେଣ୍ଟ ଆଉ ଇସ୍ପାତର ଦାମ ଚୂଡ଼ାନ୍ତ କରବେ ବୋଲି ମାର୍ଗଦର୍ଶିକାଥି କୁହାଯାଇଛି। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଆଇବା 11 ତାରିଖନୁ ପୁରୀନୁ ଚାଲ୍ବା ଆଉ କୋରାପୁଟନୁ ଇ ଟ୍ରେନ୍ ଆଇବା 12 ତାରିଖନୁ ଚାଲ୍ବା ବୋଲି ରେଲବାଇ ତରଫୁ ସୂଚନା ଦିଆଯାଇଛି। ହପ୍ତାକ 3 ଦିନ ଚାଲ୍ବାର୍କେ ଥିବା ଇ ଟ୍ରେନ୍ ପୁରୀନୁ ଫି ସୋମବାର, ଗୁରୁବାର ଆଉ ଶନିବାର ଆଉ କୋରାପୁଟନୁ ପୁରୀକେ ଫି ମଙ୍ଗଳବାର, ଶୁକ୍ରବାର ଆଉ ରବିବାର ଦିନ ଚାଲ୍ବା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାଥି ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ସୁଶାସନକେ ସବୁନୁ ଅତ୍କା ପ୍ରାଥମିକତା ଦେବାର ସହିତ ତହସିଲ କାର୍ଯ୍ୟାଳୟ ଲୋକକୁ ସହଜ, ସ୍ୱଚ୍ଛ ଆଉ ଠିକ୍ ସମୟଥି ସେବା ଯୋଗାଇ ଦେବାର୍କେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତାର ସହିତ ହପ୍ତାକେ ଅତି କମ୍ଥି 2ଟା ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିକରି ସେବା ବ୍ୟବସ୍ଥା ତଦାରଖ କରବାର୍କେ ଉପଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ବିଜ୍ଞପ୍ତି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କର ଅଲଗା ବିଭାଗଟି ପିଏଚ୍ଡି ପାଠ୍ୟକ୍ରମଟି ପଞ୍ଜିକୃତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ଟି ଏଥିଲାଗି ଆବେଦନ କରିପାରିବେ। ଗଲାକାଲିଠାରୁ ଆଇବା 30 ତାରିଖ ଅଧରାତି ତକ ଆବେଦନ କରିବାର ସମୟ ଧାରିଜ କରାଯାଇଛି। ପାଣିପାଗ ରାଜ୍ୟ ଲଗାୟତ ବର୍ଷା ସ୍ଥିତି ଉତ୍ରୁ ଭିନ୍ ଭିନ୍ ଜାଗାନ ବର୍ଷା ଟିକେ କମିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଇତାର ସହିତ କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୋକାଗଟି ସାଙ୍ଗେ ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫୁ ସତର୍କ କରାଯାଇଛି। ସେଡ଼େ ରାଜ୍ୟ ବନ୍ୟା ସ୍ଥିତି ନାଇନ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ବନ୍ୟା ସ୍ଥିତିର ସମୀକ୍ଷା କରିକରି ରାଜ୍ୟ ସରକାର ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରବାର୍କେ ପ୍ରସ୍ତୁତ ଅଛନ୍ ବୋଲି ସୂଚନା ଦେଇଛନ୍। ଆଜି ସକାଳର 6 ବଜେ ତ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 610.65 ଫୁଟ ରହିଛି। ଆବାକାଲି ସକାଳ ବେଳା ଜଳଭଣ୍ଡାରନୁ ଇ ବଛରର ପହିଲା ବୟଡ ପାଣି ଛଡ଼ାଯିବ। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
2: मन की बात प्रधानमंत्री रेडियो पर माननीय श्री नरेंद्र मोदी भारत की जनता से करेंगे मन की बात। आकाशवाणी के सभी केंद्र इसे प्रसारित करेंगे।
3: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूं, आपके लिए सोचता हूं, आपके सुझाव देखता हूं, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुंचती है। बोलता मैं हूं, लेकिन बात आपकी होती है।
4: याद रखिएगा, रविवार सुबह 11 बजे मन की बात।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ପୂର୍ବାଞ୍ଚଳ ପରିଷଦ ସ୍ଥାୟୀ କମିଟିର ପଞ୍ଚଦଶତମ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ତଃରାଜ୍ୟ ସମନ୍ୱୟକୁ ସୁଦୃଢ଼ କରିବା, ବିଭିନ୍ନ ପ୍ରସଙ୍ଗର ସମାଧାନକୁ ତ୍ୱରାନ୍ୱିତ କରିବା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଡାକ୍ତରମାନଙ୍କର ଦାବି ପୂରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପାଞ୍ଚଜଣିଆ କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ସଚିବ କମିଟିର ଅଧ୍ୟକ୍ଷ ଅଛନ୍ତି। ଆସନ୍ତା 22 ତାରିଖରେ କମିଟି ସହ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଓମ୍ସାର ପ୍ରଥମ ବୈଠକ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। 10 ଦଫା ଦାବି ନେଇ ଜୁଲାଇ 1ରୁ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଏବଂ 4 ତାରିଖରେ ସରକାର ଓମ୍ସା ସହିତ ଆଲୋଚନା କରିଥିଲେ। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ ସାର୍ଟିଫିକେଟ୍ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ୍ ନମ୍ଘର ବ୍ୟବହାର କରି ଡିଜିଟାଲ ସାର୍ଟିଫିକେଟ୍ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରଥମ ଥର ପାଇଁ 2 ଭାଷାରେ ମୁଦ୍ରଣ କରାଯାଉଥିବାରୁ ସାମାନ୍ୟ ବିଳମ୍ବ ହେଉଛି। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରେ ନାମ ଲେଖାଇବା ପାଇଁ ଡିଜିଟାଲ ସାର୍ଟିଫିକେଟ୍ର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରସାର ହେଉଥିବା ଶିଶୁ ବାଟିକାରେ ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଖବରକୁ ଅର୍ଥ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ଅର୍ଥ ବିଭାଗର ସୂଚନା ଅନୁସାରେ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏଭଳି ବିଭ୍ରାନ୍ତ ଅନଧିକୃତ ମନଗଢ଼ା ଖବରରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଗସ୍ତରେ ଯାଇ ଜଗନ୍ନାଥ ସଂସ୍କୃତିର ଆଦିପୀଠ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମନ୍ଦିର ପୂଜକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ଆଇଟିଡିଏ ପକ୍ଷରୁ ଜାଫ୍ରା ଚାଷ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାୱାଡ଼ା ପଞ୍ଚାୟତର ଘାଟୁକୋଣ୍ଡା, ପୋପୁଲୁର ପଞ୍ଚାୟତର ସାନ୍ଦେରୀ ଏବଂ କୁର୍ମାନୁର ପଞ୍ଚାୟତର ଆଲୁରୁକୋଟା ଗ୍ରାମରେ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ଏହି ଅଭିଯାନରେ ପ୍ରାୟ 1000 ହେକ୍ଟର ଜମିରେ 800,000 ଜାଫ୍ରା ଚାରା ରୋପଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ସ୍ୱାଭିମାନ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରି ଜାଫ୍ରା ମଞ୍ଜି ସଂଗ୍ରହ ଓ ବିକ୍ରି ମାଧ୍ୟମରେ ସ୍ଥାନୀୟ ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା 11 ତାରିଖରୁ ପୁରୀରୁ ସପ୍ତାହକୁ 3 ଦିନ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଚାଲିବ ଏବଂ 12 ତାରିଖରୁ କୋରାପୁଟରୁ ଟ୍ରେନ୍ଟି ବାହାରିବ। ସୋମବାର, ଗୁରୁବାର ଓ ଶନିବାର ଦିନ ଟ୍ରେନ୍ଟି ସକାଳ 7ଟାରୁ ପୁରୀରୁ ବାହାରି ରାତି 11:30ରେ କୋରାପୁଟରେ ପହଞ୍ଚବ। କୋରାପୁଟରୁ ସକାଳ 5ଟାରେ ଟ୍ରେନ୍ଟି ପୁରୀ ଅଭିମୁଖେ ଯାତ୍ରା କରି ରାତି 10:20ରେ ପହଞ୍ଚବ। ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଟ୍ରେନ୍ଟି କୋରାପୁଟରୁ ଯାତ୍ରା କରିବ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ବନ୍ଦଲୋ ଗ୍ରାମ ପଞ୍ଚାୟତରେ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାଇବର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ବ୍ୟାଙ୍କ ଅଧିକାରୀ ପ୍ରମୁଖ ଯୋଗଦେଇ ସଞ୍ଚୟ ଅର୍ଥର ମହତ୍ୱ ଜଣାଇବା ସହ ଆର୍ଥିକ ସାକ୍ଷରତା ଏବଂ ସାଇବର ଅପରାଧରୁ ସୁରକ୍ଷିତ ରହିବା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ନବରଙ୍ଗପୁରସ୍ଥିତ ଆର୍ସିଡି ଉଚ୍ଚ ବିଦ୍ୟାଳୟରେ ସ୍ୱନକ୍ଷତ୍ର ଦିବସ 2026 ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଆଦୃତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହାଇଦ୍ରାବାଦର ଜିଏମ୍ସି ବାଲଯୋଗୀ ଆଥ୍ଲେଟିକ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ସେଭେନ୍ସ ରଗ୍ବି ଚମ୍ପିୟନ୍ସିପ୍ରେ ଓଡ଼ିଶା ଚମ୍ପିୟନ୍ ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ରେ ମହାରାଷ୍ଟ୍ରକୁ 15-0 ହରାଇ ଓଡ଼ିଶା ବାଳିକା ଦଳ ଟାଇଟଲ୍ ହାସଲ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ, ପିତ୍ତଜନିତ ରୋଗର ଆୟୁର୍ବେଦୀୟ ଉପଚାର ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ଦିଲୀପ କୁମାର ନନ୍ଦ।
2: ଶରୀରରେ ପିତ୍ତଜନିତ ରୋଗ ମଧ୍ୟରୁ ଶୀତପିତ ଗୋଟିଏ, ଏହାକୁ ଲୋକ ଭାଷାରେ ପିତକୁରା କୁହାଯାଏ। ମହୁମାଛି ଯଦି ଶରୀର କାମୁଡ଼େ ଯେପରି ଦରଜ ହେବ, ଠିକ୍ ସେହିପରି ଦରଜ ଏହି ରୋଗର ହୋଇଥାଏ। ଏହା ସହିତ ଶରୀରର ସମସ୍ତ ଭାଗରେ ଲାଲ ଲାଲ ଚେପୁଡ଼ା ବାହାରିଥାଏ, କୁଣ୍ଡାଇ ହୁଏ। ଏହି ରୋଗର ତୀବ୍ରତାରେ ବମନ ତଥା ମୁଖ ଭିତରେ ଘାସ ଦୃଶ ହୁଏ। ରୋଗୀକୁ ସାମାନ୍ୟ ଜ୍ୱର ହେବା, ଭୋକ ନ ଲାଗିବା ତଥା ସମସ୍ତ ଶରୀରରେ କଷ୍ଟ ଅନୁଭବ ହୋଇଥାଏ, ଆଖି ଲାଲ ହୋଇଥାଏ। ଯଦି ରୋଗ ପ୍ରାରମ୍ଭରୁ ଚିକିତ୍ସା କରା ନହୁଏ, ତେବେ ଏହା ପଛକୁ ଉଗ୍ର ରୂପ ବା କ୍ରୋନିକ ହୋଇଥାଏ। ଆୟୁର୍ବେଦ ଅନୁସାରେ ଶୀତ ବାୟୁର ସ୍ପର୍ଶରେ କଫ ଏବଂ ବାୟୁ ପ୍ରକୋପିତ ହୋଇ କୁପିତ ପିତ୍ତ ସହିତ ମିଶି ବାହାର ତ୍ୱଚା ତଥା ଆନ୍ତରିକ ରକ୍ତ ସହିତ ମିଶି ଶୀତପିତ ଉତ୍ପନ୍ନ କରିଥାଏ। ଯେପରି ବିକୃତ ମାଂସ, ମାଛ, ଆନ୍ତକୃମି, କୌଣସି ବିଷାକ୍ତ ପୋକ ଚାବିବାରୁ, ସଂଖ୍ୟା ବା କ୍ୟୁବିନି ଯୋଗର ସେବନରୁ ଶୀତପିତ ହୋଇଥାଏ। ଏହା ସହିତ ଅନ୍ୟ କାରଣ ମଧ୍ୟ ଯଥା ଝାଡ଼ା ସଫା ନ ହେବା, ଓଦା କପଡ଼ା ପିନ୍ଧିବା ଦ୍ୱାରା ରକ୍ତରେ ବିକୃତ କାରଣରୁ ହୋଇଥାଏ। ଆୟୁର୍ବେଦ ଅନୁସାରେ ଏହି ରୋଗରେ ଅତ୍ୟଧିକ ଶୋଷ ହୁଏ ତଥା ପିତ୍ତଦୋଷ କାରଣରୁ ଆଖି ଲାଲ ହୋଇଯାଇଥାଏ। ଏହି ରୋଗର ଉପଚାରରେ ରୋଗ ଉତ୍ପନ୍ନ ହେବାର ଅବଧି ଉପରେ ନିର୍ଭର କରିଥାଏ। ବହୁଧା ନୂତନ ରୋଗରେ ବାହ୍ୟଲେପ ଦିଆଗଲେ ଠିକ୍ ହୁଏ, କିନ୍ତୁ ପୁରାତନ ରୋଗରେ ବିଶେଷ ପ୍ରୟତ୍ନ ପୂର୍ବକ ଶୋଧନ ଏବଂ ସମନ ଚିକିତ୍ସା କରିବାକୁ ପଡ଼ିଥାଏ। ଶୀତପିତ ରୋଗର ସମସ୍ତ ଅବସ୍ଥାରେ କଷ୍ଟଶୁଦ୍ଧି ନିତାନ୍ତ ଆବଶ୍ୟକ ଅଟେ। ଏଣୁ ଏହି ରୋଗରେ ଆୟୁର୍ବେଦର ଶୋଧନ ପ୍ରକ୍ରିୟା ବମନ ବିରେଚନ ବିଶେଷ ଲାଭ ହୋଇଥାଏ ତଥା ରୋଗକୁ ସମୂଳ ନଷ୍ଟ କରିଥାଏ। କଷ୍ଟଶୁଦ୍ଧି ପାଇଁ ତ୍ରିଫଳାଚୂର୍ଣ୍ଣ, କୁସୁମ କ୍ଷୀର ବା ଏରଣ୍ଡ ତୈଳ 2-3 ଚାମଚ ମଧ୍ୟ କ୍ଷୀର ସହ ରାତ୍ରିରେ 3-4 ଦିନ ପର୍ଯ୍ୟନ୍ତ ନିଆଯାଇଥାଏ। ରସ ସିନ୍ଦୁର 80 ମିଲିଗ୍ରାମ ଏବଂ ହରିଦ୍ରା ଖଣ୍ଡ 4 ଗ୍ରାମ ଦିନକୁ 3 ଥର ମହୁ ସହିତ ନିଆଯିବ। ରସ ସିନ୍ଦୁର 100 ମିଲିଗ୍ରାମ, ଗୋଲମରିଚ ଚୂର୍ଣ୍ଣ 1-2 ଗ୍ରାମ ତଥା ଗେରୁ 1 ଗ୍ରାମକୁ ମିଶାଇ ଗୁଡ଼ ସହିତ ଖାଇବା ଦ୍ୱାରା ଶୀତପିତରେ ଆରାମ ମିଳିଥାଏ। ଶୀତପିତ ରୋଗରେ ଶରୀରର ତ୍ୱଚାରେ ଲାଲ ଚକଡ଼ା ବାହାରିବା କ୍ଷଣି ଗେରୁକୁ ସମଗ୍ର ଶରୀରରେ ଲେପ କରି କମ୍ବଳ ଘୋଡ଼ି ହୋଇ ଶୋଇଲେ ଏହା ଠିକ୍ ହୋଇଯାଇଥାଏ। ଯଦି ପେଟରେ କୃମି ହୋଇଥିବ, ତେବେ ରୋଗୀକୁ କୃମିହର ଚୂର୍ଣ୍ଣ କିମ୍ବା କୃମି ମୁଦଗର ବଟି 3-4 ଦିନ ଦିଆଯିବା ଉଚିତ। ଏହା ବ୍ୟତୀତ ଶୀତପିତ ଭଞ୍ଜନ ରସ, ସର୍ବତଭଦ୍ର ରସ, ମହାଗନ୍ଧକ ରସାୟନ, ଗିଲିୱାସତ୍ୱ, ପଞ୍ଚତିକ୍ତ ଘୃତ, ଅମୃତାଦି ଗୁଗୁଳ, ଆରୋଗ୍ୟବର୍ଦ୍ଧିନୀ ବଟି, ମହାମଞ୍ଜିସ୍ତାଦିରିଷ୍ଟ, ଖଦିରାଦିରିଷ୍ଟ, ତିକ୍ତ କଷାୟ, ଗୁଗୁଳ ତିକ୍ତ କଷାୟ, ଅରଗବଦାଦି କଷାୟ ମଧ୍ୟ ଏହା ପାଇଁ ଉପଯୁକ୍ତ ଔଷଧ ଅଟେ। ମହାମରିଚାଦି ତେଲ, ତିକ୍ତକ ଲେପ, ନନଗଣ୍ଡାଦି ତେଲକୁ ଲେପ ଭାବରେ ଶରୀରରେ ନିଆଯାଇପାରିବ। ଶୀତପିତରେ ଘରୁଆ ଉପଚାର, 1 ଗ୍ରାମ ଜୁଆଣୀ ଚୂର୍ଣ୍ଣକୁ ଗୁଡ଼ରେ ମିଶାଇ ଖାଇବାକୁ ଦେଲେ ରୋଗ ଶୀଘ୍ର ଉପଶମ ହୁଏ। ନିମ୍ବ ପତ୍ର ଚୂର୍ଣ୍ଣକୁ ଘିଅ ସହିତ ମିଶାଇ ଖାଲି ପେଟରେ ଦିଆଯାଇପାରିବ। ଅଧା କପ୍ କରଲା ରସକୁ ସକାଳୁ ଖାଲି ପେଟରେ ନେଲେ ଏହା ଅତ୍ୟନ୍ତ ଉପଯୋଗୀ ହୋଇଥାଏ। 3 ଗ୍ରାମ ହଳଦୀ ଗୁଣ୍ଡକୁ କ୍ଷୀର 1 ଗ୍ଲାସ ସହିତ ପ୍ରତିଦିନ ନେବା କଥା। ଶୁଣ୍ଠି, ଗୋଲମରିଚ, ପିପଳି ତଥା ଜୁଆଣୀ 50-50 ଗ୍ରାମ ନେଇ ଏହାକୁ ଗୁଣ୍ଡ କରି 3 ଗ୍ରାମ ଲେଖାଏଁ କ୍ଷୀର ସହିତ ନିଆଯାଏ। ରୋଗୀକୁ 3-4 ଗୋଲମରିଚ ଖାଇବାକୁ ଦିଆଯାଇପାରେ। ତାପରେ 1 ଚାମଚ ଭଲ ଗାଈ ଘିଅ ଖାଇବା ପାଇଁ ଦେଇ ରୋଗୀକୁ ଗୋଟିଏ ମୋଟା କମଳ ଘୋଡ଼ାଇ ଦିଆଯିବ। କିଛି ସମୟ ପରେ ଆଶ୍ଚର୍ଯ୍ୟଜନକ ଭାବରେ ଶୀତପିତ ରୋଗ ଭଲ ହୋଇଯାଇଥାଏ। ଗୋଟିଏ ବଡ଼ ଚାମଚ ଲୁଣ, 1 ଚାମଚ ସୋରିଷ ତେଲ ନେଇ ଏହାକୁ ଭଲ ଭାବରେ ମିଶାଇ ଏହି ମିଶ୍ରଣକୁ ନେଇ ମୁଣ୍ଡରୁ ବ୍ରହ୍ମରନ୍ଧ୍ର ସ୍ଥାନରେ ହାତରେ ମାଲିସ କଲେ ରୋଗ ଶୀଘ୍ର ଉପଶମ ହୋଇଥାଏ। 1 କପ୍ ପାଣିରେ 5 ଗ୍ରାମ ଫିଟକିରି ମିଶାଇ ତାକୁ ପୀଡ଼ିତ ସ୍ଥାନରେ ଲଗାଯାଇପାରିବ। 4 ଚାମଚ ଅଦା ରସ ସହିତ ଗୁଡ଼ ମିଶାଇ ଖାଇବାକୁ ଦିଆଯାଏ। ଅଁଳା ଚୂର୍ଣ୍ଣ 2 ଚାମଚରେ ଗୋଲମରିଚ, ଜିରା ପାଉଡର ଏବଂ ମିଶ୍ରି ମିଶାଇ ଥଣ୍ଡା ପାଣିରେ ସକାଳୁ ଏବଂ ସନ୍ଧ୍ୟାରେ ନିଆଯାଇଥାଏ। ପୁଦିନା ପତ୍ର ଚୂର୍ଣ୍ଣ 6 ଗ୍ରାମ, ଗୁଡ଼ 20 ଗ୍ରାମକୁ 1 ଗ୍ଲାସ ପାଣିରେ ମିଶାଯାଇ ଏହାକୁ ଗରମ କରାଯିବ। ଯେତେବେଳେ ପାଣି ଅଧା ହୋଇଯିବ, ତାକୁ ଆଣି ଥଣ୍ଡା ହେଲା ପରେ ପୀଡ଼ିତ ବ୍ୟକ୍ତିକୁ ଦେଲେ ଏହି ରୋଗ ଶୀଘ୍ର ଉପଶମ ହୁଏ। ଗହମ, ମୁଗ, ଚାଉଳ, ପୋଟଳ, କରଲା, କଞ୍ଚା ହଳଦୀ, ଅଦାର ସେବନ ବହୁତ ଲାଭଦାୟକ ଅଟେ। ଅପଥ୍ୟ ମଧ୍ୟରେ ଖଟା, ଗରିଷ୍ଠ ଆହାର, ତେଲ, ଆଚାର, ମାଂସ, ମାଛ, ମଦିରା, ମସଲାଯୁକ୍ତ ଖାଇବା ଅପଥ୍ୟ ଅଟେ।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ପିତ୍ତଜନିତ ରୋଗର ଆୟୁର୍ବେଦୀୟ ଉପଚାର, ଏ ସମ୍ପର୍କରେ କହିଲେ ଡାକ୍ତର ଦିଲୀପ କୁମାର ନନ୍ଦ। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ ଓ ଇଣ୍ଡୋନେସିଆ. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ. ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଇରାନ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା. ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ T20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ. ଭାରତ ଏବଂ ଇଣ୍ଡୋନେସିଆ ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆନ୍ତୋଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଜାରି ଏକ ମିଳିତ ବିବୃତ୍ତିରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଆହ୍ୱାନର ମୁକାବିଲା ଦିଗରେ ନିର୍ଣ୍ଣାୟକ, ସମନ୍ୱିତ ଏବଂ ଆନ୍ତର୍ଜାତିକ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି. ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କୁ ସହାୟକ ପ୍ରଦାନ କରୁଥିବା ଗୋଷ୍ଠୀଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି. ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରି ଉଭୟ ପକ୍ଷ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି. ଏଥିରେ ମିଳିତ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟକ୍ଷେତ୍ର ଅନ୍ତର୍ଭୁକ୍ତ. ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଉଭୟ ଦେଶ ସେମାନଙ୍କର ଘରୋଇ ଆଇନ ଏବଂ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ସୂଚନା ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା ନେଇ ସହମତ ହୋଇଛନ୍ତି.

0: ବର୍ଷ ମଧ୍ୟରେ ଏ ସଂକ୍ରାନ୍ତ ଏକ ବୁଝାମଣାପତ୍ର ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଆତଙ୍କବାଦ ବିରୋଧୀ, ଅନ୍ତରାଷ୍ଟ୍ରୀୟ ଅପରାଧୀ, ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ ସୁରକ୍ଷା ଏବଂ ମହାକାଶ କ୍ଷେତ୍ର ସହଯୋଗକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଭାରତ ଇଣ୍ଡୋନେସିଆ ତୃତୀୟ ପର୍ଯ୍ୟାୟ ସୁରକ୍ଷା ଆଲୋଚନାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି। ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ ଉପରେ କେନ୍ଦ୍ରୀଭୂତ ଆଲୋଚନାରେ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ 2045 ଇଣ୍ଡୋନେସିଆ ଏମ୍ସ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ରାଷ୍ଟ୍ରପତି ସୁବିଆନ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ବାହାରିନ୍କୁ ଦୁଇଦିନିଆ ଗସ୍ତ ଗତକାଲି ଶେଷ ହୋଇଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବାହାରିନ୍ର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କ୍ରାଉନ୍ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ସଲମାନ ବିନ୍ ହମାଦ ଅଲ୍ ଖଲିଫା ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ। ସେଠାକାର ଉପପ୍ରଧାନମନ୍ତ୍ରୀ ଶେଖ୍ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ପୃଥକ ଭାବେ ବୈଠକରେ ଯୋଗ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ତଥା ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋଚନା କାଳରେ ମତ ଉପସ୍ଥାପନ କରିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଡକ୍ଟର ଜୟଶଙ୍କର ବାହାରିନ୍ର ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ସୂଚନାଯୋଗ୍ୟ ଡକ୍ଟର ଜୟଶଙ୍କରଙ୍କର କାତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସକୁ 11 ଦିନିଆ ଗସ୍ତରେ ଅଛନ୍ତି। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ୍ ବିରୁଦ୍ଧରେ ଆମେରିକୀୟ ସେନା ନୂତନ ସାମରିକ ପଦକ୍ଷେପ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ 3ଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକୀୟ ସେନା ଏହି ପଦକ୍ଷେପ ଗ୍ରହଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇଛି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଇରାନ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଉପକୂଳବର୍ତ୍ତୀ ନିରୀକ୍ଷଣ ବ୍ୟବସ୍ଥା, ଭୂପୃଷ୍ଠର ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଜାହାଜ ପ୍ରତିରୋଧୀ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ ସ୍ଥଳକୁ ଲକ୍ଷ୍ୟ ରଖି ଆମେରିକା ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ୱେସନ୍ ଏବଂ ବନ୍ଦର ନିକଟବର୍ତ୍ତୀ ଆବାସସ୍ଥଳୀଗୁଡ଼ିକରେ ବିସ୍ଫୋରଣ ହୋଇଥିବା ନେଇ ଇରାନ୍ର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି। ଇରାନ୍ର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦୀ କହିଛନ୍ତି, ଆମେରିକାର ଏଭଳି ପଦକ୍ଷେପ ଯୁଦ୍ଧବିରତି ଚୁକ୍ତିକୁ ଉଲ୍ଲଂଘନ କରୁଛି। ଅନ୍ୟପକ୍ଷରେ ଇରାନ୍ ତୈଳ ବିକ୍ରୟ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ଆମେରିକା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଆମେରିକାର ଏଭଳି ପଦକ୍ଷେପକୁ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ଭେଞ୍ଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 3685କୁ ବୃଦ୍ଧି ପାଇଛି। ଗତମାସ 24 ତାରିଖରେ କ୍ରମାଗତ ଭାବେ ସେଠାରେ 2ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ 7.2 ଏବଂ 7.5 ରେକର୍ଡ କରାଯାଇଛି। ଗତ କିଛିଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 16,740 ଜଣ ଆହତ ହୋଇଥିବା ଜଣାପଡ଼ିଛି। ବହୁ ଲୋକ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଛି। ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ସିମୋନ୍ ବୋଲିଭର ଆନ୍ତର୍ଜାତିକ ବିମାନ ବନ୍ଦର ଭୂକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆନ୍ତଃଦେଶୀୟ ଏବଂ ବହିର୍ଦ୍ଦେଶୀୟ ବିମାନ ପରିବହନ ପ୍ରଭାବିତ ହେଉଛି। ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ କହିଛନ୍ତି, ବିକଳ୍ପ ରନ୍ୱେ ବ୍ୟବହାର ମାଧ୍ୟମରେ ବିମାନ ବନ୍ଦରକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଜାରି ରହିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ମୂଲ୍ୟ ସ୍ଥିର କିମ୍ବା ହ୍ରାସ ପାଇଲେ ଘରୋଇ କ୍ଷେତ୍ରର ମୂଲ୍ୟ ନିର୍ଦ୍ଧାରଣ ଦିଗରେ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ବିକଶିତ ଭାରତ ସମ୍ମିଳନୀ 2026କୁ ଗତକାଲି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, କୂଟନୈତିକ ସମ୍ପର୍କ, ସମୟୋଚିତ ନୀତିଗତ ନିଷ୍ପତ୍ତି, ଘରୋଇ ଉତ୍ପାଦନ ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାମ୍ପ୍ରତିକ ବିଶ୍ୱ ଆହ୍ୱାନକୁ ଭାରତ ସଫଳତାର ସହ ମୁକାବିଲା କରିପାରିଛି। ଶକ୍ତି ଯୋଗାଣ କ୍ଷେତ୍ରରେ ସଠିକ୍ ତଥା ସମୟୋଚିତ ପଦକ୍ଷେପ ଯୋଗୁଁ ଘରୋଇ କ୍ଷେତ୍ରରେ ଏଲ୍ପିଜିର ନିରନ୍ତର ଯୋଗାଣ ସୁନିଶ୍ଚିତ ହୋଇପାରିଛି। ପ୍ରଭାବଶାଳୀ କୂଟନୈତିକ ପ୍ରୟାସ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ପରିବହନ ଜାହାଜଗୁଡ଼ିକ ସହଜ ତଥା ସୁଗମ ଭାବେ ଅତିକ୍ରମ କରିପାରିଛି ବୋଲି ଶ୍ରୀ ପୁରୀ କହିଛନ୍ତି। ଇନ୍ଧନ ମୂଲ୍ୟ ଉପରେ ଆଲୋକପାତ କରି ଶ୍ରୀ ପୁରୀ କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବନିମ୍ନ ରହିଛି। ଭାରତ ଇଂଲଣ୍ଡ ଚଳିତ ଟି20 ପୁରୁଷ କ୍ରିକେଟ୍ ସିରିଜ୍ର ଗତକାଲିର ତୃତୀୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ନଟିଂହାମ୍ର ଟେଣ୍ଟବ୍ରିଜ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ 125 ରନ୍ରେ ଭାରତକୁ ପରାସ୍ତ କରିଛି। 5 ସିରିଜ୍ରେ ଇଂଲଣ୍ଡ 2-0 ଆଗୁଆ ହୋଇଛି। ଟସ୍ ଜିତି ଭାରତ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଇଂଲଣ୍ଡ 7 ୱିକେଟ୍ରେ 201 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଫିଲିପ୍ ସଲ୍ଟ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। 202 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 11 ଓଭର୍ ଏବଂ 4 ବୋଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 76 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଜୋଫ୍ରା ଆର୍ଚର୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଭାଙ୍କୋଭର୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ପେନାଲ୍ଟି ସୁଟ୍ଆଉଟ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ 4-3 ପରାସ୍ତ କରିଛି। ଏହି ବିଜୟ ସହ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଥର ପାଇଁ ଫୁଟବଲ ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଟ୍ଲାଣ୍ଟାଠାରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା 3-2 ଇଜିପ୍ଟକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛି ଭାରତ ଓ ଇଣ୍ଡୋନେସିଆ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ ବିରୁଦ୍ଧରେ ପୁଣିଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା। ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟବ୍ରିଜ୍ ଟି20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ବର୍ଷାଦିନିଆ କାଙ୍କିର ଚାଷ ଆମର ରାଜ୍ୟ କାଙ୍କିର ଚାଷ ଜହକିରି ବର୍ଷା ଆର୍ ଖରାଦିନେ କରାଯାଏସି। କମ୍ ଥଣ୍ଡା ଥିବାର ଇଲାକାମାନଙ୍କୁ ସେ ଦିନେ ଗଲେ ଇଟା କରାଯାଇପାରବା। 18-24 ଡିଗ୍ରୀ ସେଲସିୟସ୍ ଭିତରେ ତାତି ଥିଲେ ଅମଲ ଭଲ୍ ହେସି ଆର୍ ତାତି ଅତକା ହେଲେ ଫଲ୍ ଧରବାର କ୍ଷମତାଟା କମିଯାଏସି। କାଙ୍କିର ଚାଷ କରବାର ଲାଗି ଉର୍ବର ନିଗରା ଗହିର ଦୋର୍ସାନୁ ବାଲି ଦୋର୍ସା ଆର୍ ଯେନ୍ ମାଟିର ଅମ୍ଳତା 5.5-6.8 ଭିତରେ ଥିବା ସେ ମାଟିଥି କାଙ୍କିରର ଅମଲଟା ଭଲ୍ ହେସି ଆର୍ ନୈତରାମାନଙ୍କୁ ଗଲେ ଏ ଚାଷ୍ଟା ଖରାଦିନେ କରାଯାଏସି। କାଙ୍କିର ଚାଷ କରବାର ଲାଗି କେତେଟା ଭଲ୍ କିସମ ହେଲା ଉନ୍ନତ କିସମ ଥି ପୋଏନ୍ ସେଟ୍, ସୁପ୍ରିୟା, ଚୈତାଲି, ନିର୍ମାଲ୍ୟ, ଶଙ୍କର କିସମ ଥି ରାଣୀ, ତୃପ୍ତି ଆର୍ ଆଜାକ୍ସ। ପୋଏନ୍ ସେଟ୍ କିସମର ଆନ୍ଥାକ୍ଲୋଜ୍, ପାଣ୍ଡୁରକ୍ ଆର୍ କୋଣୁଆ ପତ୍ର ଦାଗ ରୋଗର ସହଣି ଶକ୍ତି ଅଛେ। ବିହନ ଗୋଟିଏ ଏକର ଚାଷ କରବାର ଲାଗି କାଙ୍କିରର 1-1.5 କେଜି ମଞ୍ଜି ଦରକାର ହେସି। 1 କେଜି ମଞ୍ଜିକେ 2 ଗ୍ରାମ ଥିରାମ କି 1 ଗ୍ରାମ କାର୍ବେନଡାଇଜିମ୍ ବାଭେଷ୍ଟିନ୍ ଦେଇକରି ବିଶୋଧନ କରବାର କଥା। ମଞ୍ଜିକେ ଲଗାବାର ଆଗରୁ 6-12 ଘଣ୍ଟା ତକ ପାଇନ୍ ଥି ବୁତରେକିରି ଲଗାଲେ ଗଜା ଜଲ୍ଦି ଆଙ୍କରିସି। ବର୍ଷାଦିନେ କାଙ୍କିର ଚାଷ କରବାର ଲାଗି ଇଟା ବଣିଆ ସମିଆ ଆଏ ଆର୍ ବଜାରକେ ପହେଲା ପଠାବାର ଲାଗି ପଲିଥିନ୍ ବାଟିଆ ଚାରା କରିକିରି ଗଲେ ଲଗାଯାଇପାରବା। ଆମର ରାଜ୍ୟ 1-1.5 ମିଟର ଦୂରିଆ ଥି ମନ୍ଦା କରିକିରି କାଙ୍କିର ଲଗାଯାଏସି। ମନ୍ଦା ପ୍ରଣାଳୀଥି ଚାଷ କଲେ 30-45 ସେଣ୍ଟିମିଟର ଲମ୍ବା ଚଉଡ଼ା ଆର୍ ଗହିର ଗାତ କୁଡ଼ିକିରି ଫି ଏକରକେ 6-8 ଟନ୍ କମ୍ପୋଷ୍ଟ ମୂଲ ସାର ହିସାବରେ ଦେଇକିରି ମଞ୍ଜି ଲଗାବାର ଗୋଟେ କି 2 ଦିନ ଆଗରୁ ପାଏନ୍ ମଡ଼େଇକିରି ଫି ମନ୍ଦାକେ 4-5 ବୁତରା ଯାଇଥିବାର ମଞ୍ଜି ଲଗାଯାଏସି। ବର୍ଷା ଦିନେ କାଣା କରାଯାଏସି, ମନ୍ଦାମାନଙ୍କୁ ମାଇଟ୍ର ଉପରେ କରାଯାଇଥିସି, ଆର୍ ଇଟା ଭାଡ଼ିଥି ମାଡ଼ସି। ମଞ୍ଜି ଲଗାବାର ସମୟଥି ଫି ଏକର କି 10 କେଜି ଯବକ୍ଷାର ଯାନ, 12 କେଜି ଫସ୍ଫରସ୍ ଆର୍ 30 କେଜି ପଟାସିୟମ୍ ସାର ବ୍ୟବହାର କରାଯାଏସି। ତାହିଁରୁ 10 କେଜି ଯବକ୍ଷାର ଯାନ ଆର୍ ମଞ୍ଜି ବୁନ୍ବାର 15-20 ଦିନଥି ଦିଆଯାଏସି। ମଞ୍ଜି ବୁନ୍ବାର 30-35 ଆର୍ 45-50 ଦିନ ବେଲ୍କେ ଦୁଇଥର ମିଶ୍ରିତ ଅନୁସାର ଫି ଲିଟର ପାଇଁତି 3 ଗ୍ରାମ ମିଶେଇକିରି ବ୍ୟବହାର କରବାର କଥା। ତାହିଁରୁ ତାର ପର ଯତ୍ନ, ମଞ୍ଜି ଲଗାବାର 10 ଦିନ ଭିତରେ ଖାଲି ଥିବାର ଜାଗାମାନଙ୍କୁ ଭରାଯାଏସି। ଫି ବନ୍ଦା କି 2ଟା ଗଛ ରଖିକିରି ବାକି ଗଛକେ ଘିଚି ନିଆଯାଏସି। 15-20 ଦିନଥି ଥରେ ଆର୍ 25-30 ଦିନଥି ଆର୍ ଥରେ ଏନ୍ତିକିରି ଦୁଇଥର କୁଡ଼ା ଖୁସା କରିକିରି ସବୁ ଅନାବନା ଘାସ ଲଟାମାନଙ୍କୁ ବାଛି ନେଇକିରି ସେମାନଙ୍କୁ ନଷ୍ଟ କରିଦେବାର କଥା। ଆର୍ ବର୍ଷା ଦିନେ କାଣା ହେସି, ଗଛ ମୂଲକେ ମାଇଟ୍ ଟେକାବାର କଥା। ଗଛ ଦ୍ୱିପତ୍ରିଟା ହେବାର ସମୟଥି ଇଥିଫୋନ 0.1 ଗ୍ରାମ ଫି ଲିଟର ପାଇଁତି ମିଶେଇକିରି ଝିଟିଲେ ମାଇ ଫୁଲ ଜହ ହେସି ଆର୍ ଅମଲ ବଢ଼ସି। ମାଟିର ବତର ଆର୍ ପାକେ ଦେଖିକିରି ପାଏନ୍ ମଡ଼ାବାର କଥା। ଆର୍ ଇତାର ଅମଲଟା ମଞ୍ଜି ଲଗାବାର 40-50 ଦିନଥି କାଁକେ ଅମଲ ହେସି। ପରାଗ ସଙ୍ଗମର 5-7 ଦିନ ଭିତରେ କାକେର ତୁଲା ଯାଏସି। ପୁରା ଶାଗୁଆ ରଙ୍ଗର କାକେରର ବଜାର ଚାହିଦା ଅତକାର ରହିସି। ତ ବଗିଚାନୁ ଫି 2 ଦିନ ଅନ୍ତର୍ଥି କାକେର ତୁଲୁନ୍, ଆର୍ କାକେରକେ ହାତେ ନାଇଁ ଛିଡ଼ିକିରି ଦା କି ଛୁରୀ ବାଟିଆ ଚକୁ ବାଟିଆ କାଟୁନ୍। ଆର୍ ବଜାରକେ ପଠାବାର ଆଗରୁ ସଫା ପାଏନ୍ତି ଧୋଇକିରି ପୁକୁରା ବଙ୍କା ଇ ଫଲମାନଙ୍କୁ ବାଛିଦେବେ। କିସମ ଆର ଋତୁକେ ନେଇକିରି ଗୋଟେ ଏକରକେ 40-50 କ୍ୱିଣ୍ଟଲ କାକେରର ଫଲ ଅମଲ ହେସି। ଆମର ଯେନ୍ ଚାଷୀ ଭାଇ ବହିନମାନେ ସେପ୍ତି ଫୁଲ ଚାଷ କରୁଛନ୍, ସେମାନଙ୍କର ଜାନବାର ଲାଗି ସେପ୍ତି ଫୁଲ ଲଗାବାର ଲାଗି ଠିକ୍ ସମୟ ହେଉଛେ ଜୁନ୍ ଆର୍ ଜୁଲାଇ ମାସ। ଇତାର 3 ପ୍ରକାର କିସମ ଥିସି। ହଲଦିଆ ସେପ୍ତି ଫୁଲର ଉନ୍ନତ କିସମମାନେ ହେଲା ଚନ୍ଦ୍ରମା, କିକୁ ବିଓରି, ସୁପର ଜାଏଣ୍ଟ ଆର୍ ଇଭିନିଂ ଷ୍ଟାର। ଧଲା ସେପ୍ତି ଫୁଲର ଉନ୍ନତ କିସମମାନେ ହେଲା ବ୍ୟୁଟି, ସ୍ଲୋବଲ, ଇନୋସେନସ୍ ଆର୍ ପ୍ରିମିୟର। ସେନ୍ତା ଲାଲ ସେପ୍ତି ଫୁଲର କିସମମାନେ ହେଲା ବ୍ରାଭେ, ରଷ୍ଟିକ, ଆଲଫ୍ରେଡ୍ ଆଉ ୱିଲସନ୍। ଇ ଫୁଲର ଉନ୍ନତ କିସମ ବାଛିଲା ଉତରୁ ଇତାର କିସମ ଉପରେ ଧ୍ୟାନ ଦଉନ୍। ଆର୍ ସେପ୍ତି ଫୁଲ ଲଗାବାର ଆଗନୁ ଫି ଏକରକେ 10 ଟନ୍ ଗୋବର ଖତ ବ୍ୟବହାର କରୁନ୍। ବୁନ୍ବାର ଉତରୁ ଅନୁମୋଦିତ ସାର ଫି ଏକରକେ 12 କେଜି ଯବକ୍ଷାର ଯାନ, 24 କେଜି ଫସ୍ଫରସ୍ ଆର୍ 16 କେଜି ପଟାସ ବ୍ୟବହାର କରୁନ୍। ଚେର୍ ହେଇଥିବାର ଗଛ ଖଣ ନାହେଲେ ପୁଆ ବିହନ ଆକାରଥି ଲଗାସନ୍। ଆର୍ ଧାଡ଼ିକେ ଧାଡ଼ି 30 ସେଣ୍ଟିମିଟର ଆର୍ ଗଛୁ ଗଛକେ 30 ସେଣ୍ଟିମିଟରର ବ୍ୟବଧାନଥି ଲଗୁନ୍।
1: ଶୁଣିଲେ ଚାଷର ହାଲ। ଏଥର ଶୁଣନ୍ତୁ, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ସମ୍ବନ୍ଧୀ ସର୍ବସାଧାରଣଙ୍କ ପାଇଁ ଏକ ସୂଚନା। ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତାକାଲି 2026 ଜୁଲାଇ ମାସର 9 ତାରିଖ ସକାଳ 11:00 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଶୁଣନ୍ତୁ ଯିବା ପରିବେଶ ସୂଚନା। ପରିବେଶ ସୂଚନାରେ ଆଜି ଶୁଣନ୍ତୁ ଜୀବାଶ୍ମ ଇନ୍ଧନ ସମ୍ପତ୍ତି ଓ ବିଶ୍ୱ, କହୁଛନ୍ତି ଡକ୍ଟର ସମାପିକା ଦାସ।
3: କନଫରେନ୍ସ ଅଫ୍ ପାର୍ଟିଜ୍ର 28ତମ ବିଶ୍ୱ ସମ୍ମିଳନୀ ଏକ୍ସପୋ ସିଟି ଦୁବାଇରେ ଅନୁଷ୍ଠିତ ହୋଇଯାଇଛି। ୟୁନାଇଟେଡ୍ ନେସନ୍ସ ଫ୍ରେମୱାର୍କ କନଭେନ୍ସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ ଆନୁକୂଲ୍ୟରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଦୁବାଇରେ ଆୟୋଜନ କରାଯାଇଥିଲା। ବିଶ୍ୱର 198ଟି ରାଷ୍ଟ୍ର ଏକ ମିଳିତ ରାଜିନାମାରେ ସ୍ୱାକ୍ଷର କରି ନିର୍ଣ୍ଣୟ କଲେ ଯେ ବିଶ୍ୱ ଜୀବାଶ୍ମ ଇନ୍ଧନର କ୍ରମଶଃ ପରିସମାପ୍ତି ପାଇଁ ସମ୍ପୂର୍ଣ୍ଣ ରୂପେ ବଦ୍ଧପରିକର ଏବଂ ଏକ ବ୍ୟବସ୍ଥିତ ଓ ନ୍ୟାୟସଙ୍ଗତ ଢଙ୍ଗରେ ଏହି ପରିବର୍ତ୍ତନର ଧାରା କାର୍ଯ୍ୟକାରୀ ହେବା ଉଚିତ, ଯଦ୍ୱାରା 2050 ମସିହା ସୁଦ୍ଧା ନେଟ୍ ଜିରୋ ହାସଲ କରାଯାଇପାରିବ। ଦୁବାଇରେ ସମାପନ ହୋଇଥିବା ରାଜିନାମାକୁ ଦୁବାଇ ସର୍ବସମ୍ମତି ବୋଲି ଆଖ୍ୟା ଦିଆଯାଇଛି। ଏହି ରାଜିନାମା କେବଳ ଏଥିପାଇଁ ଗୁରୁତ୍ୱ ବହନ କରିଥାଏ ଯେ March 1995 ପ୍ରଥମ ଥର ପାଇଁ କନଫରେନ୍ସ ଅଫ୍ ପାର୍ଟିର ବିଶ୍ୱ ସମ୍ମିଳନୀ ବର୍ଲିନ୍ରେ ଅନୁଷ୍ଠିତ ହେବା ପରଠାରୁ ଦୁବାଇ ବିଶ୍ୱ ସମ୍ମିଳନୀରେ ପ୍ରଥମ ଥର ପାଇଁ

0: ଗହନରୁ ହିଁ ହୋଇଥାଏ। 2021 ମସିହାରେ ଗ୍ଲାସ୍କୋଠାରେ ଅନୁଷ୍ଠିତ ହୋଇଥିବା 26ତମ କନ୍ଫରେନ୍ସ ଅଫ୍ ପାର୍ଟିସ୍ରେ ପୃଥିବୀର ଏକାଧିକ ରାଷ୍ଟ୍ର ସହମତି ପ୍ରକାଶ କରିଥିଲେ ଯେ ଏ ପୃଥିବୀରେ ଜୀବାଶ୍ମ ଇନ୍ଧନ ହେଉଛି ବିଶ୍ୱ ତାପନର ସର୍ବବୃହତ୍ ପଦଚିହ୍ନ ଏବଂ ଏହାର ବ୍ୟବହାରକୁ କ୍ରମାଗତ ହ୍ରାସ କରିବା ଉପରେ ସମସ୍ତ ରାଷ୍ଟ୍ର ଦୃଢ଼ ନିର୍ଣ୍ଣୟ କରିଥିଲେ। ଭାରତ ଏବଂ ଚୀନ୍ ପରି ବିକାଶଶୀଳ ରାଷ୍ଟ୍ରମାନେ କୋଇଲା ଓ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ କ୍ରମାଗତ ହ୍ରାସ କରିବା ଦିଗରେ ନିଜସ୍ୱ ସହମତି ଦୁବାଇ ସମ୍ମିଳନୀରେ ପ୍ରକାଶ କରିନଥିଲେ। ସେମାନଙ୍କର ଯୁକ୍ତି ଥିଲା ଯେ ସେମାନେ ନିଜ ନିଜ ଦେଶର ଅଧିବାସୀଙ୍କୁ ଦାରିଦ୍ର୍ୟରୁ ମୁକ୍ତି ପ୍ରଦାନ କରିବା ସହ ସେମାନଙ୍କୁ ଶକ୍ତି ସୁରକ୍ଷା ମଧ୍ୟ ପ୍ରଦାନ କରିବାକୁ ଚାହାନ୍ତି ଏବଂ ସେଥିପାଇଁ ସେମାନେ ଆଗକୁ ଜୀବାଶ୍ମ ଇନ୍ଧନ ବ୍ୟବହାର କରିବାକୁ ଚାହାନ୍ତି। କୋଇଲା ସମ୍ପଦରେ ଭାରତ ଏକ ଧନୀ ରାଷ୍ଟ୍ର ଭାବେ ପରିଚିତ ଥିଲେ ମଧ୍ୟ ବିଦେଶରୁ କୋଇଲା ଆମଦାନୀ କରିଥାଏ। ଏହାଛଡ଼ା ଭାରତରେ ସୀମିତ ତୈଳ ଓ ପ୍ରାକୃତିକ ବାଷ୍ପର ମଧ୍ୟ ଭଣ୍ଡାର ରହିଛି। ଚୀନ ଉଭୟ କୋଇଲା ଏବଂ ପ୍ରାକୃତିକ ବାଷ୍ପରେ ଧନୀ ରାଷ୍ଟ୍ର ଅଟେ। ପ୍ରାକୃତିକ ବାଷ୍ପର ବ୍ୟବହାର ଉପରେ ଅଧିକ ନିର୍ଭରଶୀଳ ଥିବା କାରଣରୁ ଏହି ଦୁଇ ଶକ୍ତି ଉତ୍ସର ବ୍ୟବହାରରେ ପରିସମାପ୍ତି ଘଟାଇବା ପାଇଁ ପଶ୍ଚାତପଦ ହେଉଅଛି। ଯେହେତୁ ଦୁବାଇ ସର୍ବସମ୍ମତି ରାଜିନାମାରେ ସମସ୍ତ ଜୀବାଶ୍ମ ଇନ୍ଧନକୁ ଅନ୍ତର୍ଭୁକ୍ତ କରାଯାଇଛି, ଏହା ସମସ୍ତ ଜୀବାଶ୍ମ ଇନ୍ଧନ ମଧ୍ୟରେ ଏକ ସମାନତା ପ୍ରତିଷ୍ଠା କରୁଛି ଏବଂ ସ୍ୱୀକାର କରୁଛି ଯେ ଏ ସମସ୍ତ ଜୀବାଶ୍ମ ଇନ୍ଧନର ବ୍ୟବହାରରେ ଯଥାଶୀଘ୍ର ପରିସମାପ୍ତି ଘଟିବା ଦରକାର, ଯାହାଦ୍ୱାରା ବିଶ୍ୱ ତାପନ ଶିଳ୍ପ ବିପ୍ଳବର ପରବର୍ତ୍ତୀ ସ୍ଥିତି ସହ ସମତୁଲ୍ୟ ହେବ। ଯେହେତୁ ଜୀବାଶ୍ମ ଇନ୍ଧନର କ୍ରମାଗତ ପରିସମାପ୍ତିକୁ ନେଇ କୌଣସି ସମୟସୀମା ନିର୍ଘଣ୍ଟ ହୋଇନାହିଁ, ଏହା ପ୍ରତୀୟମାନ ହେଉଛି ଜୀବାଶ୍ମ ଇନ୍ଧନ ଆଗକୁ ବିଶ୍ୱ ଅର୍ଥନୀତିର ମୁଖ୍ୟ ଆଧାର ହୋଇ ରହିବ।
1: ପରିବେଶ ସୂଚନାରେ ଆଜି ଶୁଣୁଥିଲେ ଜୀବାଶ୍ମ ଇନ୍ଧନ ସମ୍ପତ୍ତି ଓ ବିଶ୍ୱ, ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ପ୍ରଥମେ ଶ୍ରୀକାନ୍ତ ମୋହନ ବାରିକଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ।

ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦ୍ୟାନ୍ତରାରେ ଆଜିର କଣ୍ଠଶିଳ୍ପୀମାନେ ଥିଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୋରା। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ତରୁଣ କୁମାର ମହାରଣା, ପ୍ରୟାଗରାଜ ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ନରେଶ କୁମାର ବେରିହା, ଜିତେନ୍ଦ୍ର ବିଶ୍ୱାଳ ଏବଂ ଅନ୍ତର୍ଯ୍ୟାମୀ ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। ପ୍ରଥମେ ବିନାୟକ ଚନ୍ଦ୍ର ମହାନ୍ତଙ୍କ କଣ୍ଠରେ ଏହି ଛାନ୍ଦଟି ଶୁଣନ୍ତୁ। ରଚନା ଭକ୍ତଚରଣ ଦାସ।

ଆଜି ବିଷୟ ରହିଛି ମହାଶୁଆର ସେବା। ଆଲୋଚକ ଡକ୍ଟର ବିଶ୍ୱନାଥ ସାମନ୍ତରାୟ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ବହୁ ପ୍ରାଚୀନ କାଳରୁ ପୁରୀ ଧାମ ଶ୍ରୀକ୍ଷେତ୍ର ଏକ ପରମ ପାବନ କ୍ଷେତ୍ର ରୂପେ ପ୍ରାଧାନ୍ୟ ଲାଭ କରିଆସିଛି। ଏହି କ୍ଷେତ୍ରର କ୍ଷେତ୍ରାଧିପ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ ମହାପ୍ରସାଦ ଆଜି ବିଶ୍ୱର କୋଣେ ଅନୁକୋଣେ ପ୍ରସିଦ୍ଧ। ସମସ୍ତ ଦେବ ମନ୍ଦିରରେ ଦେବତାଙ୍କୁ ନିବେଦିତ ନୈବେଦ୍ୟକୁ ପ୍ରସାଦ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥାଦି ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ। ଶ୍ରୀକ୍ଷେତ୍ରସ୍ଥ ପ୍ରସାଦ ତିନି ବ୍ରହ୍ମଙ୍କର ମିଳନାବସ୍ଥାରେ ହେଉଥିବାରୁ ଏହା ମହାପ୍ରସାଦ। ଅର୍ଥାତ୍ ଶ୍ରୀମନ୍ଦିରରେ ରନ୍ଧାଯାଉଥିବା ଅନ୍ନ ଶ୍ରୀଜଗନ୍ନାଥାଦିଙ୍କୁ ଭୋଗ ଲାଗେ। ଏହି ଭୋଗ ନାମ ବ୍ରହ୍ମରୂପୀ ବିମଳାଙ୍କୁ ସମର୍ପଣ ହେବା ପରେ ଯାଇ ମହାପ୍ରସାଦ ରୂପେ ପରିଗଣିତ ହୋଇଥାଏ।

0: ମହାପ୍ରଭୁଙ୍କର ସମସ୍ତ ଭୋଗଦ୍ରବ୍ୟ ଶ୍ରୀମନ୍ଦିର ମଧ୍ୟସ୍ଥ ରୋଷେଇ ଘରେ ନିଷ୍ଠାର ସହିତ ରନ୍ଧନ କରାଯାଏ। ରୋଷକର୍ମ ଆରମ୍ଭ ପୂର୍ବରୁ ବିଧିପୂର୍ବକ ରୋଷ ହୋମ କରାଯାଇ ତାପରେ ରନ୍ଧନ କାର୍ଯ୍ୟ ଆରମ୍ଭ ହୁଏ। ଏହି ଭୋଗଦ୍ରବ୍ୟକୁ ଭୋଗ ନିମନ୍ତେ ସୁଆର ଓ ମହାସୁଆର ସିଂହାସନ ନିକଟକୁ ବା ଭୋଗ ମଣ୍ଡପକୁ ସତର୍କତାର ସହିତ ନେଇଥାନ୍ତି। ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରଚଳିତ ସୁଆର ଓ ମହାସୁଆର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛପନ ଭୋଗ ପ୍ରସ୍ତୁତକାରୀ ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେଉଛନ୍ତି ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ସୁଆର ଓ ମହାସୁଆର ମାନେ ଶ୍ରୀମନ୍ଦିରରେ ଦୈନିକ ଦିନ ଶ୍ରୀଜୀଉଙ୍କ ନିମନ୍ତେ ସବୁ ପ୍ରକାର ଭୋଗ ପ୍ରସ୍ତୁତି କରିଥାନ୍ତି ଏବଂ ଶ୍ରୀ ଛାମକୁ ନେଇଥାନ୍ତି। ଜଗନ୍ନାଥ ମନ୍ଦିରରେ ଆମର ଭୋଗ ହେଉଛି ଗୋଟେ ପ୍ରଧାନ ଅଙ୍ଗ, ଯୋଉ ଦର୍ଶନ ସହିତ ଭୋଗଟା ବି ପ୍ରଧାନ ଅଙ୍ଗ। ଏଇ କ୍ଷେତ୍ରଟା ହେଲା ଭଗବାନଙ୍କର ଖାଇବା କ୍ଷେତ୍ର। ଏଠି ଭଗବାନ ସ୍ୱୟଂ ଭୋଜନ କରନ୍ତି ବୋଲି ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଏବଂ ଅନ୍ୟାନ୍ୟ ପୁରାଣ

ଜଗନ୍ନାଥଙ୍କ ଉପଯୋଗୀ ନା ନାହିଁ ସେ ନିଜେ ସେଗୁଡ଼ାକ ତଦାରଖ କରନ୍ତି। ଶ୍ରୀମନ୍ଦିର ରୋଷରେ ଆମର ପାରମ୍ପରିକ ମତେ ଯେଉଁ ଦ୍ରବ୍ୟ ମାନେ କଣ୍ଟକିତ ହେଇନଥିବ, ଯେଉଁ ଦ୍ରବ୍ୟ ନାଳଯୁକ୍ତ ହେଇନଥିବ, ଯେଉଁ ଦ୍ରବ୍ୟ ରାଗ ହେଇନଥିବ, ବିଦେଶୀ ଜିନିଷ ଯେମିତି ଆଳୁ ହେଲା, ବିଲାତି ବାଇଗଣ ହେଲା, କଞ୍ଚା ଲଙ୍କା ହେଲା କି ଶୁଖିଲା ଲଙ୍କା ହେଲା, ବାହାରର ବିଭିନ୍ନ ଫଳ ଯେଉଁଟାକି ଓଡ଼ିଶାରେ ନୁହେଁ, ସେଗୁଡ଼ାକ ସବୁ ଶ୍ରୀମନ୍ଦିର ରୋଷକୁ ଯାଏ ନାହିଁ।

0: ବଲ୍ଲଭ ପରେ ଠାକୁରଙ୍କର ସକାଳ ଧୂପ ହୁଏ। ଏହାକୁ ରାଜଭୋଗ ମଧ୍ୟ କୁହାଯାଏ। ଏହା ହେଉଛି ମହାପ୍ରଭୁଙ୍କର ପ୍ରଥମ ଶଙ୍ଖୁଳି ଭୋଗ। ଏହି ଭୋଗରେ ବିରିକାନ୍ତି, ମାଠପୁଳି, ଚଣ୍ଡ ମାଠପୁଳି, ହଂସକେଳି, କାକତୁଆ ଝିଲି, ଅଦା ପାଚିଡ଼ି, ଏଣ୍ଡୁରି, ଶାଗ, ଖେଚୁଡ଼ି, କାନିକା, ପିଠାପୁଳି, ବୁନ୍ଦିଆ କ୍ଷୀରି, ଘଷା ଜଳ ଓ ବିଡ଼ିଆ ପାନ ଆଦି ସମର୍ପଣ ହୁଏ। ମଧ୍ୟାହ୍ନ ଧୂପରେ ସକାଳ ଧୂପର ସମସ୍ତ ନୀତି ଅନୁସୃତ ହେଲେ ମଧ୍ୟ ମରିଚ ଲଡ଼ୁ, ସାନ ପିଠା, ପାଞ୍ଚପଟିଆ, ନିଯୋଗ ପିଠା, ବଡ଼ା, ପଖାଳ, ଓରିଆ, ବୁନ୍ଦିଆ କ୍ଷୀରି, କଡ଼ମ୍ବା, ତାଟ ମନୋହର, ଭଜା, ମାଠପୁଳି, ଆରିସା, ତିପୁରି, ସାକର, ସୁଜି କ୍ଷୀରି, ମୁଗ ସିଝା, ମନୋହର, ପଣା ଆଦିକୁ ଷୋଡ଼ଶ ଉପଚାରରେ ଭୋଗ କରାଯାଏ।
1: ଭୋଗ ବସିବା ପୂର୍ବରୁ ମାହାସୁଆର କ'ଣ କରିବେ, ରୋଷା ଆଡ଼କୁ ଯିବେ। ସେମାନେ ଭାତ, ତିଅଣ, କ୍ଷୀରି, ପିଠିଆ ଇତ୍ୟାଦି ସମସ୍ତ ଠିକ୍ ଭାବରେ ପ୍ରସ୍ତୁତ ହେଇଛି ନା ନାହିଁ ଦେଖିବେ। ଠିକ୍ ଭାବରେ ଯଦି ଭୋଗଟା ପ୍ରସ୍ତୁତ ହେଇସାରିଥିବ ତାହେଲେ ସେ ପ୍ରତିହାରୀଙ୍କି ଯାଇକିରି ଖବର କରିବେ ଯେ ବର୍ତ୍ତମାନ ଆମ ରୋଷ ଭିତରେ ସମସ୍ତ ଜିନିଷ ରେଡ଼ି ଅଛି, ମହାପ୍ରଭୁଙ୍କର ମଣି ନିମନ୍ତେ ଆପଣ ଡାକିବାକୁ ଆସିବା ହୁଅନ୍ତୁ। ତାପରେ ପ୍ରତିହାରୀ ସେବକ ଏବଂ ଅନ୍ୟାନ୍ୟ ତାଙ୍କର ପ୍ରଧାନୀ ଲେଖା ସେମାନେ ସମସ୍ତେ ଏକାଠି ହୋଇକରି ରୋଷ ପାଖକୁ ଆସିବେ ଏବଂ ଶ୍ରୀଛାମଙ୍କୁ ଭୋଗ ନେବା ନିମନ୍ତେ ନିବେଦନ କରିବେ। ନିବେଦନ କଲାପରେ ତାଙ୍କ ସାମ୍ନାରେ ବିଡ଼ୁଆ ପନ୍ତିବଡ଼ୁ ଯେଉଁ ସେବକ ଆମର ଥାନ୍ତି ସେମାନେ ଘିଅ ପକେଇବେ। ସେହି ସମୟରେ ମହାସୁଆର ଉପସ୍ଥିତ ରହିବେ, ସେ ଦେଖିବେ ଯେ ଠିକ୍ ଭାବରେ ଘିଅ ପଡୁଛି ନା ପଡୁନି, ଏବଂ ସେ ଦେଖିବେ ଯେ ପ୍ରକୃତରେ ଯିଏ ଛେକ ନେଇକି ଯାଉଛନ୍ତି ସେମାନେ ଠିକ୍ ତାଙ୍କର ନିୟମରେ ଅଛନ୍ତି ନା ନାହିଁ, ବାଘ ପେଟି ବାନ୍ଧିଛନ୍ତି ନା ନାହିଁ, ଏଗୁଡ଼ା ବି ସେମାନେ ଦେଖିବେ। ଏବଂ ତାପରେ ପ୍ରଥମ ଛେକ ମହାସୁଆର ହିଁ ନେଇକି ଯିବେ, ପ୍ରଥମ ଛେକ ସିଏ ନେବେ, ତାଙ୍କ ପରେ ଅନ୍ୟାନ୍ୟ ସୁଆର ମାନେ ଛେକ ନେଇକି ଶ୍ରୀଶ୍ୟାମଙ୍କୁ ଯିବେ। ଏବଂ ସେ ନେଲା ପରେ ଭିତରେ ସେ ପ୍ରଥମେ ଛେକ ରଖିବେ, ରଖିଲା ପରେ ଅନ୍ୟାନ୍ୟ ଛେକ ସବୁ, ଅନ୍ୟାନ୍ୟ ଭୋଗ ସବୁ ଠିକ୍ ଭାବରେ ଠିକ୍ ପଙ୍କ୍ତି ଭିତରେ ରହୁଛି ନା ନାହିଁ, ଏବଂ କୁ ପଙ୍କ୍ତି କୁଠି ରହିବ, କାହା ପରେ କିଏ ରହିବ, ସେ ତଦାରଖ କରିକି ମଧ୍ୟ ଭିତରେ ଶ୍ରୀଶ୍ୟାମରେ ରଖେଇବେ।

ସନ୍ଧ୍ୟା ଧୂପରେ ସକାଳ ଓ ମଧ୍ୟାହ୍ନ ଧୂପର ନୀତି ଅନୁସୃତ ହେଲେ ମଧ୍ୟ ତଦ୍ଭିନ୍ନ କେତେକ ବିଶେଷ ନୀତି ପାଳନ କରାଯାଏ। ଏହି ଧୂପରେ ମହାପ୍ରଭୁଙ୍କୁ ଝଡ଼େଇ ନେଦା, ମନୋହର, ପାରିଜାତକ, ମାଣ୍ଡୁଅ, ଜେନାମଣି ପିଠା, ହଂସବଲ୍ଲଭ ପିଠା, ମହାବୀର ପିଠା, ମାଠପୁଳି, ଫେଣି, ସୁଆରୀ, କଅଁଳପୁଳି, ସୁବାସ ପକ।

0: ପଖାଳ ଆଦି ଲାଗି କରାଯାଏ। ବଡ଼ସିଂହାର ଧୂପରେ ଅମାଲୁ, ସରପୁଳି, ସୁଆର ପିଠା, ରୋଷପାଇକ ପିଠା, ଖଇର ଚୂଳ, କଦଳୀ ବଡ଼ା, କ୍ଷୀରି, କାଞ୍ଜି, ଟଭା ପଖାଳ, ସାକରା ଆଦି ଭୋଗ ଲାଗି ହୁଏ। ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତି ମଧ୍ୟରେ ଏହିସବୁ ଭୋଗ ଲାଗିହେଲେ ମଧ୍ୟ ପର୍ବପର୍ବାଣୀ ସମୟରେ କେତେକ ବିଶେଷ ପ୍ରସ୍ତୁତ ଭୋଗ ଲାଗି କରାଯାଇଥାଏ।
1: ରଥଯାତ୍ରା ସମୟରେ ମହାସ୍ୱାମୀମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତା କାରଣ ଯେକୌଣସି ଫଳ ମୂଳ ବା ଅନ୍ୟାନ୍ୟ ଶୁଖିଲା ଜିନିଷ ଏଇ ଶ୍ରୀଛାମରେ ଲଗେଇବାର ଅଧିକାର କେବଳ ମହାସ୍ୱାମୀମାନଙ୍କର ହିଁ ଅଛି, ଆଉ କାହାର ନାହିଁ। ତେଣୁ ଯେହେତୁ ରଥ ଉପରେ ବିଭିନ୍ନ ପ୍ରକାର ଶୁଖିଲା ଭୋଗ ହେଉଛି, ତେଣୁ ମହାସ୍ୱାମୀମାନେ ପ୍ରତ୍ୟେକ ଧୂପରେ ସେମାନେ ପନ୍ତି ଲଗାନ୍ତି, ପନ୍ତି ଆଣିକିରି ବାଢ଼ନ୍ତି ଏବଂ ଶ୍ରୀ ଛାମୁରେ ଠିଆ ହେଇକିରି ଗୋଟେ ଖଦି ଧରିକି ବି ବିଞ୍ଚନ୍ତି ମହାପ୍ରଭୁ ଯେଉଁଭଳି ଭାବରେ ଗରମ ନ ହବ ତାକୁ ଦେଖନ୍ତି। ତା ଛଡ଼ା ଆପଣଙ୍କର ଯେଉଁ ଅଧରପଣା ହୁଏ ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ଅଧରପଣା ହୋଇଥାଏ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ, ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ମହାସ୍ୱାମୀମାନଙ୍କ ଦୈନିକ ଦିନ ସେମିତି ସେମାନେ ରୋଷକୁ ଆସିବେ, ସେ ଦେଖିବେ ଠିକ୍ ଅଛି ନା ନାହିଁ, ତାପରେ ପୂଜା ପଣ୍ଡାଙ୍କୁ କହିବେ, କହିକି ରୋଷରେ ହୁମ କରିବେ। ହୁମ କରିଗଲା ପରେ ବିଭିନ୍ନ ଯେଉଁ ଭୋଗ ପ୍ରସ୍ତୁତି କରାଯିବ ରଥଯାତ୍ରା ନିମନ୍ତେ, ଖେଚେଡ଼ି ଭୋଗ ହେଲା କି ପିଠା ଭୋଗ ହେଲା, ତାକୁ ଠିକ୍ ଭାବରେ ପ୍ରସ୍ତୁତ ହେଉଛି ନା ନାହିଁ ଦେଖିବେ। ଦେଖିସାରିଲା ପରେ ଯାଇକି ଭିତରେ ଖବର କରିବେ ଯେ ହଁ ଆମେ ପ୍ରସ୍ତୁତ ଅଛୁ। ତାପରେ ଭୋଗ ଡାକି ଆସିଲେ ପ୍ରଥମ କାନ୍ତି ଛେକ। କାନ୍ତି ହେଉଛି ଗୋଟେ ବିଶେଷ ଧରଣର ପିଠା ଯେ ଜଗନ୍ନାଥଙ୍କର ଅତି ପ୍ରିୟ, ଯେଉଁଟାକି ମହାସ୍ୱାର ତାଙ୍କ ତା ନାଁ ହେଉଛି ଚନ୍ଦ୍ରକାନ୍ତି। ସେ ଯିଏ ତାକୁ ଯିଏ ନିଅନ୍ତି ତାଙ୍କ ନାଁ ହେଲା ଚନ୍ଦ୍ରକାନ୍ତି ମହାସ୍ୱାର। ସେ ଦୈନିକ ଦିନ ପ୍ରଥମେ ଚନ୍ଦ୍ରକାନ୍ତି ନେଇ ଆଗକୁ ଆସିଲେ ତାଙ୍କ ପଛରେ ଅନ୍ୟାନ୍ୟ ପନ୍ତିବଡ଼ୁ ସେବକ, ଖେଚେଡ଼ି ବା ଅନ୍ୟାନ୍ୟ ଛେକ ତାଙ୍କ ସହିତ ଯିବ, ଯାଇକି ମହାପ୍ରଭୁଙ୍କ ଭୋଗ ଉଠିବ। ମହାସ୍ୱାର ମାନେ କେବଳ ଅନ୍ୟାନ୍ୟ ଯାତ୍ରାମାନଙ୍କରେ ଭୋଗ ଛାମୁରେ ବାଢ଼ିବା ନିମନ୍ତେ ଅଧିକାରୀ, ତାଙ୍କ ଛଡ଼ା ଅନ୍ୟ କେହି ବାଢ଼ି ପାରିବେ ନାହିଁ। ଯଥା ଆପଣଙ୍କର କାର୍ତ୍ତିକ ମାସରେ ବାଳଭୋଗ, ବାଳଭୋଗ ସମୟରେ ସେମାନେ ସମସ୍ତ ପ୍ରକାରେ ବାଳଭୋଗ ପ୍ରସ୍ତୁତି ଯିଏ କରିଥିବେ ତାଙ୍କଠୁ ନେଇକି ଏବଂ ବିଭିନ୍ନ ମଠବାଡ଼ିରୁ ନେଇ ଶ୍ରୀ ଛାମୁରେ ବାଢ଼ିଥାନ୍ତି। ବଲ୍ଲଭ ସମୟରେ ସେମାନେ ଶୁଦ୍ଧ ସ୍ୱାରଙ୍କଠୁ ବଲ୍ଲଭ ନେଇ ପନ୍ତିରେ ବାଢ଼ିକିରି ବଲ୍ଲଭ ଉଠେଇଥାନ୍ତି ଏବଂ ଚନ୍ଦନ ସମୟରେ ସେମାନେ ପଣା ଭୋଗ କରିଥାନ୍ତି ଏବଂ ଯେଉଁ ଦ୍ରବ୍ୟ ସବୁ ପ୍ରସ୍ତୁତ ହୋଇଥାଏ ତାକୁ ସେ ପ୍ରଥମ ଛେକ ନେଇକିରି ଶ୍ରୀଜୀଉଙ୍କୁ ଦେଇଥାନ୍ତି। ବନଭୋଜି ସମୟରେ ଗୋଟେ ବିଶେଷ ସେବା ମହାସ୍ୱାର ମାନଙ୍କର ହେଲା ଯେ ଜଗନ୍ନାଥ ସେତେବେଳେ ବନଭୋଜି ସକାଶେ ସିକା ବାହୁଙ୍ଗା ଧରିକି ଯାଆନ୍ତି, ସେହି ସମୟରେ ମହାସ୍ୱାର ମାନେ ସରକୁ ପ୍ରସ୍ତୁତ କରିକିରି ନେଇକିରି ସିଙ୍ଗାରିଙ୍ଗି ଦେଲେ, ସେଇଟା ଶ୍ରୀଜୀଙ୍କ ମାନେ ଶ୍ରୀହସ୍ତରେ ରହେ ସିକା ଭିତରେ, ଆଉ ସେଇଟା ଭୋଗ ଲାଗେ। ସେଇଟା ହେଲା ତାଙ୍କର ଗୋଟେ ବିଶେଷ ସେବା, ସେଇଟା ଗୋଟେ ମହାସ୍ୱାରଙ୍କର।

ସିଂହଦ୍ୱାର ବାଟେ ଦେଉଳ ପ୍ରବେଶ କରି ବାଇଶି ପାହାଚ ଓ କୁର୍ମ ବେଢ଼ା ଅତିକ୍ରମ କଲେ ସମ୍ମୁଖରେ ପଡ଼େ ଭୋଗମଣ୍ଡପ। ଭିତର ବେଢ଼ା ଚଟାଣରୁ ପ୍ରାୟ 4.5 ଫୁଟ ଉଚ୍ଚରେ ରହିଛି ଭୋଗମଣ୍ଡପର ଚଟାଣ। ଏହାର ଚାରିଦିଗରେ ରହିଛି 4ଗୋଟି ଦ୍ୱାର। ତେବେ ପୂର୍ବପଟୁ ଓ ଉତ୍ତର ଦିଗରୁ ହିଁ ଭୋଗମଣ୍ଡପକୁ ପାହାଚ ରହିଛି। ଦକ୍ଷିଣ ପଟ ଦ୍ୱାର ଭୋଗବୁହା ରାସ୍ତା ସହ ସଂଯୁକ୍ତ ହୋଇଛି। ସେଇ ବାଟେ ଭୋଗ ପଦାର୍ଥ ବୁହା ହୋଇ ଭୋଗମଣ୍ଡପ ଚଟାଣରେ ପୂଜା ପାଇଁ ପରସାଯାଏ। ଶାଣ ପଥରରେ ନିର୍ମିତ ଏ ଦେଉଳର ଚଟାଣ ଏକ ସମବାହୁ ବିଶିଷ୍ଟ କ୍ଷେତ୍ର। ଲମ୍ବ ଓ ପ୍ରସ୍ତରେ ଏହା 44 ଫୁଟ ଲେଖାଏଁ। ଏହାରି ଉପରେ ଖୁବ୍ ବଡ଼ ବଡ଼ 4ଗୋଟି ସ୍ତମ୍ଭ ବିଦ୍ୟମାନ। ଖମ୍ବଗୁଡ଼ିକ ଉଚ୍ଚତାରେ ପ୍ରାୟ 25 ଫୁଟ। ସମସ୍ତ ଖମ୍ବ କଳାମୁଗୁନୀ ପଥରରେ ନିର୍ମିତ। ପ୍ରତି ଖମ୍ବରେ ଗୋଟିଏ କରି 4ଗୋଟି ଭାସ୍କର୍ଯ୍ୟ ରହିଛି। ଚଟାଣରୁ ପ୍ରାୟ 10 ଫୁଟ ଉଚ୍ଚତାରେ ଥିବା ଏହି ଭାସ୍କର୍ଯ୍ୟଗୁଡ଼ିକରୁ 3ଟି ହସ୍ତୀର ଭାସ୍କର୍ଯ୍ୟ ଏବଂ ଗୋଟିଏ ବିଷ୍ଣୁଙ୍କୁ ବହନ କରିଥିବା ଗରୁଡ଼ଙ୍କର ଭାସ୍କର୍ଯ୍ୟ। ପୂର୍ବପଟରେ ଗୋଟିଏ ସ୍ତମ୍ଭରେ ଏକ ଶିଳାଲେଖ ମଧ୍ୟ ରହିଛି। ତେବେ ଭୋଗମଣ୍ଡପକୁ ସବୁଠାରୁ ଅଧିକ ଆକର୍ଷଣୀୟ କରିଛି ପୂର୍ବପଟ ଓ ଉତ୍ତରପଟ କାନ୍ଥଦ୍ୱୟର ବାହ୍ୟ ପାର୍ଶ୍ୱ ଭାସ୍କର୍ଯ୍ୟାବଳୀ। ଏହି ଦୁଇ କାନ୍ଥରେ ଥିବା ଉଭୟ ଦ୍ୱାରରେ ଶୋଭା ପାଉଛି 2 ଯୋଡ଼ା ଗଙ୍ଗା।

ଯମୁନାଙ୍କ ମୂର୍ତ୍ତି, କଳାମୁଗୁନି ପଥରରେ ନିର୍ମିତ ଏହି ଚାରୋଟି ଯାକ ମୂର୍ତ୍ତି ଅପେକ୍ଷାକୃତ ବଡ଼ ଏବଂ କାରୁକାର୍ଯ୍ୟ ସମ୍ପନ୍ନ। ପୂର୍ବପଟର ପାହାଚ ଶ୍ରେଣୀ ତଳେ ଏକ ତ୍ରିଭୁଜାକାର ପୀଠରେ ଶୋଭା ପାଉଛନ୍ତି ପ୍ରାୟ ଦେଢ଼ ଫୁଟ ଉଚ୍ଚର ନୃସିଂହ ବିଗ୍ରହଟିଏ। ରତ୍ନ ସିଂହାସନ ସମୀପରେ ସକାଳ ଧୂପ, ପ୍ରଥମେ ଅର୍ଣ୍ଣଭୋଗ ଅର୍ପଣ ହେବା ପରେ ଅର୍ପଣ ହୁଏ ଛତ୍ରଭୋଗ। ଛତ୍ରଭୋଗରେ ବିପୁଳ ପରିମାଣର ଭୋଜ୍ୟ ଦ୍ରବ୍ୟ ବଢ଼ାଯାଏ। ପୂଜା ପାଇଁ ତିନି ଜଣ ପୂଜାପଣ୍ଡା ଉତ୍ତରକୁ ମୁହଁ କରି ତିନୋଟି କାଠ ପିଢ଼ାରେ ବସନ୍ତି। ସମଗ୍ର ପୂଜା ସମୟରେ ରତ୍ନ ସିଂହାସନ ଦିଗରେ ମୁହଁ କରିଥିବା ପଶ୍ଚିମ ଦ୍ୱାର ଖୋଲା ରହେ। ପୂଜା ହୁଏ ବିବିଧ ଉପଚାରରେ। ଛତ୍ରଭୋଗ ହିଁ ଏକମାତ୍ର ପୂଜା ଉପଚାର ଯାହା ଦର୍ଶକମାନେ ମଧ୍ୟ ନାଟ ମନ୍ଦିରରେ ଛିଡ଼ା ହୋଇ ଦେଖିପାରନ୍ତି। ପୂଜା ସରିବା ପରେ ଛତ୍ରଭୋଗ ପଦାର୍ଥ ଆନନ୍ଦ ବଜାରକୁ ଯାଏ ଅଗଣିତ ଭକ୍ତମାନଙ୍କ ପାଇଁ।

0: அப்புறமா
1: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସୁଗମ ସଙ୍ଗୀତରେ ଆଜି ଶୁଣନ୍ତୁ ଆଧୁନିକ ଗୀତ। ପ୍ରଥମେ ପ୍ରମୋଦ କୁମାର ପଣ୍ଡାଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ବେଣୁଧର ଷଡ଼ଙ୍ଗୀ।

ସୁଗମ ସଙ୍ଗୀତରେ ଆଜି ଶୁଣୁଥିଲେ ଆଧୁନିକ ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ପ୍ରମୋଦ କୁମାର ପଣ୍ଡା, ଅଭିଜିତ ମଜୁମଦାର ଏବଂ ସଂଯୁକ୍ତା କୁମାରୀ।

ବର୍ତ୍ତମାନ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧୀ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧର ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତାକାଲି 2026 ଜୁଲାଇ 9 ତାରିଖ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ମମତା ପଣ୍ଡା। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ ଫୋନ୍ କରନ୍ତୁ 0663241240 ଏବଂ 0663241231 ନମ୍ବରରେ। ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: हेलो
1: ଆଜ୍ଞା ନମସ୍କାର। ଜୟ ଜଗନ୍ନାଥ। ପଣା ନାନି ଜୁହାର
0: ଜୁହାର ଆଜ୍ଞା, କିଏ କହୁଥିଲେ? ଆପଣଙ୍କର ଦେବେ ପରିଚୟଟା।
1: ମୁଇଁ ଚିତ୍ରସନ ସଗର କହୁଛେ ନାନୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ। ଆଉ କେନ୍ତା ଅଛନ୍ ନାନୀ?
0: ହଁ ମୁଇଁ ତ ଭଲ ଅଛେ, ଆପଣ କେନ୍ତା ଅଛନ୍?
1: ମୁଇଁ ବି ବଢିଆ ଅଛେ ନା ନାନୀ।
0: ଆଚ୍ଛା, ଆପଣଙ୍କର ଆଡ଼େ ପାଗ କେନ୍ତା?
1: ହଁ ନାନୀ, ବର୍ଷା ତ ହେଲା ନାନୀ 5 ଦିନ।
0: ଆଚ୍ଛା, ଇହାଦେ ଛାଡ଼ିଛେ ତ?
1: ହଁ ଛାଡ଼ିଛେ ନାନୀ।
0: ତ ଆଜି କେନ୍ ଗୀତ ଶୁଣମା? ଆଜି କେନ୍ ଗୀତ ଶୁଣମା? ଆଜ୍ଞା,
1: ଆଜି ସପନ ବଣିକର୍ଟା ଶୁଣେଇ ଦେବେ ନାନୀ।
0: ଯେ ଆଜି ଆପଣ ଆପଣ ଜାନ
1: ସପନ ବଣିକ ଆରେ ଆମର ଏଇ ଗୀତ ଶୁଣେଇ ଦେବେ ନାନୀ।
0: ଆଚ୍ଛା, ଆପଣ କାଣା ସ୍ପିକର ଦେଇଛନ୍ କେ?
1: ହଁ ନାନୀ।
0: ହଁ, ହେତିର୍ ଲାଗି ଆମର ଇକୁଓ ହଉଛେ ଆଜ୍ଞା, ସ୍ପିକର ନାଇଁ ଦଉନ୍ ହେଲା। ଇକୋ ହଉଛେ ତ ଇଆଡ଼େ ଆପଣଙ୍କର ଶୁଣବାକେ ଅସୁବିଧା ହେବା, କଥା ଲାଗମା ବେଲେ ସବୁ ଇକୋ ହଉଛେ। ଆପଣ ସ୍ପିକର ଟା ନାଇଁ ଦଉନ୍, କାଟି ଦଉନ୍। ବେଲେ ଇକୋ ହଉଛେ ଆଜ୍ଞା, ତ କଥା ତ ଆମେ ସବୁବେଳେ ଲାଗୁଛୁ, ତ ଆମେ ଗୀତଟା ଶୁଣମା ଆଜ୍ଞା।
1: ହଁ ନାନୀ,
0: ଠିକ ଅଛି
1: ନାନୀ। ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଆଜ୍ଞା।

0: हेलो।
1: हेलो
0: हाँ आज्ञा,
1: नमस्कार।
0: नमस्कार आज्ञा। କର୍ଣ୍ଣ ଭାଇ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ। ଆଜି ବହୁତ ଦିନ ପରେ କଥା ଲାଗୁଛୁ ଆମେ। ତ ସବୁନୁ ପହେଲା ଆମର ଶ୍ରୋତାମାନଙ୍କୁ କହିଦଉନ୍, ଆଜି କେନ୍ ଗୀତ ଶୁନ୍ମା, ତାପରେ କଥା ହେମା। ହଁ, ଆପଣଙ୍କର ପସନ୍ଦ ମୁଇଁ ଭଲ କରି ଜାଣିଛେ। ଆପଣଙ୍କର ପସନ୍ଦର ଚଳଚ୍ଚିତ୍ର ହଉଛେ ଛାତିରେ ଲେଖିଛି ତୋରି ନା, ନାଇ? ହଁ, ସେଥିରେ କେନ୍ ଗୀତ ଶୁନ୍ମା? ଟାଇଟିଲ୍ ସଙ୍ଗଟା ଶୁନ୍ମା ତ ଶୁନ୍ମା ଆଜ୍ଞା। ଆଉ କେନ୍ତା ଅଛନ୍ କହୁନ୍। କାଁକର ମା କହୁନ୍, ଆପଣ ତ ଜାଣିଛନ୍ ଆମର ତ କେତେ କେତେ ଶ୍ରୋତା ଯୁଡି ହଉଛନ୍। ଆପଣ ଶୁଣୁଛନ୍, ରେଡିଓଟା ଶୁଣୁଛନ୍ ତ? ଯା ହଉ, ହେଟା ହିଁ ଆମର ଭଲ ହେ। ଆପଣ ମାନେ ଆମର ସମ୍ପତ୍ତି, ଆପଣ ଆମର ଗର୍ବ ଗୌରବ। ଆନ୍ ଆପଣ ଶୁଣୁଛନ୍ ବୋଲି ଆମେ କାର୍ଯ୍ୟକ୍ରମ କହୁଛୁ। ହଁ ଆଜ୍ଞା, ଠିକ ଅଛେ। ଆପଣଙ୍କର ଅନୁରୋଧଟା ମୁଇଁ ଆଉ ଥରେ କହିଦଉଛେ। ଆଜି ଯେନ୍ ରାତି 9:30 ସତୀ ନାଟକ ବାଜବା, ଯେନ୍ଟାକେ ଲେଖିଛନ୍ ସତ୍ୟରଞ୍ଜନ ବେହେରା, ସେଟା ଆପଣ ତ କହୁଛନ୍ ବଢିଆ ଡ୍ରାମାଟେ ଆଏ ବୋଲି, ମୁଇଁ ବି ଶୁଣିଛେ ଭଲ ଡ୍ରାମା ଏ। ସବୁ ଆପଣ ଶ୍ରୋତାମାନଙ୍କୁ ଅନୁରୋଧ କଲେ ମୁଇଁ ଆଉ ଥରେ କହିଦଉଛେ, ଆଜକା ରାତି 9:30 ଆମର କେନ୍ଦ୍ରଠୁ ଶୁନ୍ବେ ନାଟକ ସତୀ। ହଁ, ଆପଣ ତାହେଲେ ପ୍ରୋଗ୍ରାମ ହାଇଲାଇଟ୍ ଶୁଣିଛନ୍? ହଁ ଆଜ୍ଞା, କାଣା ହେସି କି ଆମର ଇଆଡ଼େ ଥିସି ଆପଣଙ୍କର ସାଂସ୍କ୍ରିଟ ନ୍ୟୁଜ, ଆଉ ସିଆଡ଼େ ଥିସି କଟକ, ବେଲେ ଆଜ୍ଞା ଆମେ କାଣା ହେସି କି ଆମେ ବାଧ୍ୟ ହଉ କଟକଟା ବଜାବାକେ ଆମେ କାଟି ନାଇଁ ପାରୁ। ଯେତେବେଲେ କଟକ ନୁ ପଲେ ଆସି ଘା ଘା କଟକ ଲେଟ୍ କରସି, ତ ଆମେ ସବୁବେଳେ ଚେଷ୍ଟା କରସୁଁ ଯେ ପୁରା କାର୍ଯ୍ୟକ୍ରମ ସୂଚନା ଆପଣଙ୍କୁ ଦେବାର୍ ଲାଗେ, କିନ୍ତୁ କେତେବେଲେ କେନ୍ତା ହୁଏ ତ ନାଇଁ ହଉଥିବା, ଦେଇ ନାଇଁ ହଉଥିବା, ନହେଲେ ଆମେ ସବୁବେଳେ ଚେଷ୍ଟା କରସୁଁ ଆପଣଙ୍କୁ ପୁରା କାର୍ଯ୍ୟକ୍ରମ ସୂଚନା ଦେବା ସଙ୍ଗେ ତାର୍ ସଙ୍ଗେ କାଁ କରସୁଁ ଆମେ ମଝି ମଝିରେ ଆପଣମାନଙ୍କୁ କାର୍ଯ୍ୟକ୍ରମ ବାବଦ ଠିକ କହୁଥିସୁଁ, ଆଜି କାର୍ଯ୍ୟକ୍ରମ ଶୁଣବେ, ଆଜି ସେ କାର୍ଯ୍ୟକ୍ରମ ଶୁଣବେ। ହେଟା କାଣା ହେଇଛେ, ହେଟା ଆମର ମୁଖ୍ୟ ସମ୍ବାଦଟିଏ। ବେଲେ ହେଟା ଆମେ କାଣା କରୁଛୁଁ କି ଆପଣମାନଙ୍କୁ ତାମାନେ ସାବଧାନ କରିଦେବାର୍ ଲାଗି ପ୍ରାୟ 45 ମିନିଟ୍ ଅଧା ଘଣ୍ଟା ଘଣ୍ଟାଟାକେ ଥରେ ଥରେ ଦଉଛୁନ। ଯାଉ ଆପଣ ଶୁଣୁଛନ୍ ଆମର କାର୍ଯ୍ୟକ୍ରମ, ଏନ୍ତା ଆହୁରି ବି ଶ୍ରୋତା ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ବୋଲି ଆମେ ଆପଣମାନଙ୍କୁ କହୁଛୁଁ। ତ ଆଜି ତ କଥା ଲାଗ୍ଲାନ, ବହୁତ କଥା ଲାଗ୍ଲାନ, ଫେର୍ ଦେଖୁନ୍ ଆହୁରି ଆମର କେତେ ନା କେତେ ଶ୍ରୋତା ଟାକିଥିବେ। ତ ଆପଣଙ୍କର ପସନ୍ଦର ଗୀତଟା ଶୁଣମା? ନିଶ୍ଚୟ ଆଜ୍ଞା, ଆମେ ସବୁ ଉଦ୍ଘୋଷକ ଉଦ୍ଘୋଷିକା ସଙ୍ଗେ ଆପଣଙ୍କର ଯେତେ ବି ଶ୍ରୋତା ଶୁଣୁଛନ୍ ସମସ୍ତଙ୍କୁ ଆପଣଙ୍କର ତରଫରୁ ଏଇ ଗୀତଟା ଡେଡିକେଟ୍ କରିଦଉଛୁ। ଆସୁନ୍ ସଭେ ଯାକର ମିଶିକିରି ଆପଣଙ୍କର ପସନ୍ଦର ଏଇ ସୁନ୍ଦର ଗୀତଟା ଶୁନମା ଆଜ୍ଞା। ଜୁହାର ଆଜ୍ଞା।

0: ଆଜ୍ଞା ଇହାଦେ ଦେଖୁନ୍, ତାମାନେ ଆମେ ସ୍କୁଟରରେ ଯିବାର ଆସବାର କରୁଛୁଁ, ଗାଡ଼ି ମାନକେ ଯିବାର ଆସବାର କରୁଛୁଁ, କିନ୍ତୁ ଘର ଭିତରେ ବ୍ୟାୟାମ ଲାଗି ସାଇକେଲ ରଖିଛୁଁ ଆଜ୍ଞା, ଯେନ୍ଟାକି ଆଗକେ ନାଇଁ ବଢ଼ବାର। ଯଦି ଆମେ ସେହିଟା ଯଦି ୟୁଜ୍ କରତା ବଜାରକେ ଯିବାର ଲାଗି, କି ଅତି ଦୂରକେ ତ ଯାଇ ନାଇଁ ହୁଏ, କାଁ କରି ଆଉ ଆଜିକାଲି ସେ ଗୁଡ଼ ହାତ ସାଥ ନାଇଁ ଦିଏ, ହେତ୍କି ଅଭ୍ୟାସ ଅଭ୍ୟାସ ନାଇଁ ନ। ମୁଇଁ ଦେଖିଛେ ବାପା ହଁ ଆଜ୍ଞା, ତାପରେ ଆମର ଭବିଷ୍ୟତ ପିଢ଼ିକେ ଆମେ କାଁ କରୁଛୁ, 14 ବର୍ଷ 13 ବର୍ଷ ଛୁଆକେ ଆମେ ଗାଡି ଦେଇ ଦଉଛୁ, ଯାହାଦ୍ୱାରା ଆକ୍ସିଡେଣ୍ଟ ବହୁତ ଜୋର ହଉଛେ, ତାକର ବି ଜୀବନ ଯାଉଛେ, ପ୍ଲସ ଆମର ମାନଙ୍କର ବି ହଇରାଣ ହେବାକେ ପଡୁଛେ। ଯିଏ ଗୋଟେ ଭଲ ଲୋକଟେ ଗାଡି ଚଲାଉଥିବା ଆଜ୍ଞା, ଛୁଆମାନେ ଯଦି ଟ୍ରାଫିକ ନିୟମ ନାଇଁ ଜାଣିପାରିକିରି ତାକେ ଜୋରରେ ସ୍ପିଡ ଚଲେଇକିରି ପକେଇ ଦଉଛନ୍, ତାହେଲେ ଅପର ପକ୍ଷ ବି ବହୁତ ହଇରାଣ ହଉଛେ ଆଜ୍ଞା। କେତେଟା ପରିବାର ଉଜୁଡି ଗଲାନି ଛୁଆମାନେ ଚଲାବାର ଥି ଯେ, କାଣା କର୍ମା। ଠିକ ଅଛେ, ଆମେ ସଚେତନ ହେଲେ ଯାଇକିରି ଆମର ପୃଥିବୀ ସଚେତନ ହେବା ଆଜ୍ଞା। ତ ଆମେ ଆଗ ଆରମ୍ଭ କର୍ମା। ହଁ ଆଜ୍ଞା, ଆଉ ବହୁତ ସୁନ୍ଦର ଗୀତଟି ଆପଣ ବାଛିଛନ୍। ହଁ ଆଜ୍ଞା, କାହାକେ କର୍ମା କହୁନ୍।
1: ଏଇଟା ମୋର ଦାଦା, ଏଇଟା ମୁରଲୀ ପ୍ରସାଦ କର, ଆଉ ତାପରେ ଆମର ମୋର ମାମୁ ସୁବଲ ସାହୁ, ପଣ୍ଡିତ ବିଜେପୁର କରମ ସାନି ସାହୁ, ତାପରେ ଆସିଗଲେ ରାଧାକାନ୍ତ ଭୋଇ, ସେ ତାଙ୍କର ତାଙ୍କୁ ଏଇଟା ଡେଡିକେଟ ଅଛି, ଆଉ ସେ ଆମର ଭକ୍ତ ଚରଣ ଭୋଇ, ସେନୁ ପ୍ରଶାନ୍ତ କୁମାରୀ, ତାଙ୍କର ପୁଷ୍ପାଞ୍ଜଳି କୁମାରୀ, ଆଉ ପଟେଲ ପାନ ଦୋକାନ, ତାପରେ ଦୀକ୍ଷା ଗୋପାଳ, ସ୍ୱର୍ଣ୍ଣପ୍ରଭା କର, ଆଉ ନାଗୁ ପାତ୍ର, ଆଉ ଯେତିକି ବି ଶ୍ରୋତା ବନ୍ଧୁ ଯାହା ଯାହା ମାନଙ୍କ ନାଁ ବି ସାରିଦେବି, ସମସ୍ତଙ୍କୁ ଏଇ ଗୀତ ଶୁଣେଇଦେବେ, ଆଉ ସମସ୍ତେ ଟିକେ ସାଇକେଲ ଫାଇକଲ ବ୍ୟବହାର କରୁନ୍, ସୁସ୍ଥ ରହୁନ୍, ସମସ୍ତଙ୍କର କଲା ପଟର ପୁଷ୍ପ ବୃଷ୍ଟି ହଉ, ଏଇଟା ଭଗବାନ ମୋର କାମନା ଅଛି ମ୍ୟାଡମ।
0: ବହୁତ ସୁନ୍ଦର ମେସେଜ ଟେ ଆପଣ ଦେଲେ ଆଜ୍ଞା, ଆପଣଙ୍କର ମେସେଜ ସଙ୍ଗେ ଇ ସୁନ୍ଦର ଗୀତଟା ଆସୁନ୍ ଶୁଣମା ଆଜ୍ଞା।
1: ଧନ୍ୟବାଦ,
0: ଧନ୍ୟବାଦ ଆଜ୍ଞା।

0: हेलो हेलो, हाँ या आकाशवाणी संबलपुर, हेलो, अनुरोध कार्यक्रम। बेहरा बाबू, आपण को आमर कार्यक्रम के आमे स्वागत करुचु। आपण तो कोलार माटी थु फोन करिछन, केन्ता अछन?
1: रेडियो
0: हाँ आज्ञा, हेटा तो गुटे आमर आमे आमर तमने रेडियो रोटा है। आपण काम करू थाउन, धाम करू थाउन, जहाँ भी करू थाउन, आपण जदि रेडियोटा पाखे रखी छन बले कामटा उसरी जबा केते बेला जे आपण जानी भी नै पारन। हेटा तो आए, हेटा आमर संगीतर महिमा आए आज्ञा। प्रकृति जदि आपणकर हेतिर लागि तो विश्व देख मधुमय, पूरा संगीतमय है आमर विश्वटा। ଆଉ ସବୁଆଡେ ସଙ୍ଗୀତ ଭରିଛେ, ଏଇଟା ପ୍ରକୃତରେ ମେଡିସିନ ଆଜ୍ଞା। ଆଜ୍ଞା ଆଜ୍ଞା, ଆପଣ ଯଦି ଭଲ ନାଇଁ ପାଇ ଶିଖିବେ ବେଲେ ଆପଣ ରେଡ଼ିଓ କେବେ ଶୁଣି ନାଇଁ ପାରନ୍, ସଙ୍ଗୀତ ଶୁଣି ନାଇଁ ପାରନ୍, କଳାକେ ଆପଣ ନାଇଁ ଗ୍ରହଣ କରିପାରନ୍। ହେତିର୍ ଲାଗି ଭଲ ପାଇ ବସ୍ମା। ଆଉ ଆମର୍ ଯେତ୍କି ବି ତାମାନେ ଅଛେ ସବୁ, ଇଟା ଗୋଟେ ପୁରା ମେଡିସିନ ବେଲେ କହି କିଛି ଅତ୍ୟୁକ୍ତି ନୁହେଁ ଆଜ୍ଞା। ଏଇଟା ଆଜିକାଲି ପରେ ହେତିର୍ ଲାଗି ଥେରାପି ଆଏ, ସଙ୍ଗୀତଟା ବାଜୁଛେ ଆପଣଙ୍କର ବ୍ୟାଙ୍କ ଫ୍ୟାଙ୍କ ଦେଖିବେ, ଯାହିଁ ଅଫିସ ହସ୍ପିଟାଲ ସବୁନ ବାଜୁଛେ ଆଜ୍ଞା। ମ୍ୟୁଜିକ ଥେରାପି ଦିଆ ହଉଛେ, ମାନସିକ ଶାରୀରିକ ସବୁ ଯନ୍ତ୍ରଣା ଉପଶମ ହେଇପାରବା ଇଥି। ଠିକ୍ ଅଛି ଆଜ୍ଞା, ଆଜି କେନ୍ ଗୀତ ଶୁଣମା ଆଜ୍ଞା? ଆପଣ ତ ବହୁତ ସୁନ୍ଦର ଗୀତଟେ ବାଛିଛନ୍। କାହାକେ ସୁନାମା କହୁନ?
1: ଆମର ରବୀନ୍ଦ୍ରନାଥ ମେହେର, ସୁବଲ ସାହୁ, ଚୈତନ୍ୟ ପଟେଲ, ରାଧାକାନ୍ତ, ଜଳଗୋବିନ୍ଦ ମିଶ୍ର
0: ଆଜ୍ଞା,
1: ତାପରେ ପ୍ରଶାନ୍ତ ଖମାରୀ, ଆମର ପୁଷ୍ପାଞ୍ଜଳି ଖମାରୀ, ପଟେଲ ପାନ୍ଦୁକାନ
0: ଆଜ୍ଞା,
1: ଆଉ ହଁ ସବୁ ଶ୍ରୋତା ମାନଙ୍କୁ ଏଇ ଗୀତଟା ଶୁଣାମା ଆଜ୍ଞା।
0: ଠିକ୍ ଅଛି ଆଜ୍ଞା, ଆମର କାର୍ଯ୍ୟକ୍ରମ ସେମାନେ ନିଶ୍ଚୟ ଶୁଣୁଥିବେ, କାଁ କରି ସେମାନେ ଆମର ରେଗୁଲାର ଶ୍ରୋତା, ବହୁତ ଥର ଫୋନ କରସନ୍। ହଁ
1: ମୋର ପାଖେ ଟିକେ ସମୟ କମ୍, କିନ୍ତୁ ମୁଁ ସବୁ ଶୁଣୁଛେ। ମୋର ତ ରେଡ଼ିଓ ଶୁଣିବାଟା 37 ବର୍ଷ ହେଲାନ
0: ଆଜ୍ଞା। ଆପଣ ମାନେ ତ ଶୁଣୁଛନ୍ ବୋଲି ଆମେ ବଜେଇ ପାରୁଛୁ ଆଜ୍ଞା।
1: ରେଡ଼ିଓ ଅଛି, ସବୁ ଭାଇ ମାନଙ୍କର ସହ ମୋର କନେକ୍ସନ ଅଛି, ସମସ୍ତେ ମତେ ବି ଜାଣିଛନ୍, ମୁଁ ସବୁ ଶୁଣୁଛେ। ଆଉ ରେଡ଼ିଓ ତ ମୋର ଦୁକାନ ଅଛି, ଦୁକାନରେ ବାଜୁଛି ରେଡ଼ିଓ ସବୁବେଳେ
0: ଆଜ୍ଞା। ଆଜ୍ଞା ଠିକ୍ ଅଛି, ଆସୁନ୍ ସମସ୍ତେ ମିଶିକିରି ସୁନ୍ଦର ଗୀତଟା ଶୁଣମା।
1: ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା।

0: हेलो।
1: हाँ नमस्कार, मुई भालु भालु लोकनाथ साहू कहुचे।
0: ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ। ଆପଣ ଆମର ଲାଷ୍ଟ କଲର, କେନ୍ ଗୀତ ଶୁଣମା ଯେ ଜଲ୍ଦି କହୁନ।
1: ଆଜି ଗୀତଟେ ଦେଇଦେବେ, ସେ ଲତା ପାହାଡ଼,
0: ଏଇ ଯେ ବନଲତା ପାହାଡ଼।
1: ହଁ ହଁ, ଏଇ ଯେ ବନଲତାର ପାହାଡ଼।
0: ହଁ, ବଢିଆ ଗୀତଟେ ବାଛିଛନ୍। ତ ଆପଣ ତ ନିଶ୍ଚୟ ଭଲ ଥିବେ, ପାଗ ବି ଠିକ ଅଛେ। ତ
1: ଠିକ ଅଛି।
0: ହଁ, ତ ଗୀତଟା ଶୁଣମା ଆଜ୍ଞା।
1: ଆଜି ତ ଟାଇମ ନାଇଁ ନ, ଡେଡିକେଟ କରିନି ହଏ।
0: ହଁ, ସମସ୍ତଙ୍କୁ ଡେଡିକେଟ କରିଦମା। ସବୁ ଶ୍ରୋତାକୁ ଡେଡିକେଟ କରିଦମା। ଆପଣ ଲାଷ୍ଟ କଲର ଆନ୍, ଗୀତ ବାଜିଲା ନ, ତ ଆସୁନ ସବେ ମିଶିକିରି ଗୀତଟା ଶୁଣମା ଆଜ୍ଞା, ଫେର କଥା ହେମା।
1: ମୁରଲୀ ଭାଇକୁ ଡେଡିକେଟ ଖାସ।
0: ଠିକ ଅଛେ, ମୁରଲୀ ଆଜ୍ଞା କେ ଡେଡିକେଟ ସ୍ପେଶାଲ କରିଦଉଛୁ।
1: ଆଉ କ୍ଷମା ସାଗର ଦବା କି।
0: ଠିକ ଅଛେ ଆଜ୍ଞା, ଧନ୍ୟବାଦ ଫୋନ୍ କରିଥିଲେ, ଫେର ଫୋନ୍ କଲେ କଥା ହେମା।
1: ଜୁହାର ନାନୀ,
0: ଜୁହାର।

ଆପଣମାନେ ଶୁଣୁଛନ୍ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ତେମେ ମମତା ପଣ୍ଡା, ବୈଷୟିକ ସହାୟତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଆଉ ସୁଜୟ କୁମାର ପ୍ରମାଣିକ। ଏ କାର୍ଯ୍ୟକ୍ରମ ଥି ନିଜର ପସନ୍ଦ ଗୀତ ଶୁଣବାର ଲାଗି ଆମମାନଙ୍କେ ଫୋନ୍ କରୁନ୍ ସବୁ ବୁଧବାର ସକାଳ 9 ବଜେ ନୁ 10 ବଜେ ଭିତରେ। ଆମକୁ ଯୋଗାଯୋଗ କରବାର ଲାଗି ଆମର କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳ କାଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10% ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ରେ ଉପଲବ୍ଧ।
1: ମୋ ସୁନା ପୁଅ ସିନାମାର ଇ ଗୀତକେ ଗାଇଛନ୍ ବିଭୁ କିଶୋର, ଗୀତକେ ଲେଖିଛନ୍ ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା

0: ପ୍ରାର୍ଥୀନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥୀନିଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN 00000059 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN 00000059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ଶେଷେ ଧୌଲି ଏକ୍ସପ୍ରେସ୍ ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଗାଇଛନ୍ ଚିତ୍ତରଞ୍ଜନ ତ୍ରିପାଠୀ, ଅନୁପ୍ରିୟା ଆଉ ସଚିଦାନନ୍ଦ। ଗୀତକେ ଲେଖିଛନ୍ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ଚିତ୍ତରଞ୍ଜନ ତ୍ରିପାଠୀ।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ
1: ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ଗୋଟେ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଆଜି ଏତେ ଶୁଣୁନ୍ ରାଜ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ସମୀର ଆଉ ସୁରେଶ ଅଜୟଛନ୍ ନଦୀମ ଶ୍ରବଣ କାର୍ଯ୍ୟକ୍ରମର ପହିଲା ଗୀତକେ ଶୁଣୁନ୍ ଗାଇଛନ୍ ଅଲକା ୟାଗ୍ନିକ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257, IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257, IFSC କୋଡ଼ SBIN00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଗୋଟେ ହିନ୍ଦୀ ସିନେମା ଗୀତ କ୍ରମତେ ଶୁଣୁଛନ୍। ରାଜ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ସମୀର, ଆଉ ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ। ଇହାଦେ ଶୁଣୁନ୍ ଅଲକା ୟାଗ୍ନିକ ଆଉ ଉଦିତ ନାରାୟଣଙ୍କର କଣ୍ଠନ ଇ ଗୀତଟା।

ଆପଣମାନେ ଶୁଣୁଥିଲେ ଗୋଟେ ହିନ୍ଦୀ ସିନେମା ଗୀତର କ୍ରମଟି ରାଜ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଥିଲେ ସମୀର ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦୀମ ଶ୍ରବଣ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀତି ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ନୁ।

ଶୁଣୁଥିଲେ ହିନ୍ଦୀତି ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ନୁ ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ପହଲା ଶୁଣୁନ୍ ଜିତେନ୍ଦ୍ର ହରିପାଲଙ୍କର କଣ୍ଠନୁ ଇ ଗୀତଟା ପୁରାତନ ରଚନା ନୁ।

ଖାନୁ ତାର ଗୋଲା ବେଲୋର ଘୋଡ଼ୁକ ମହକି ଗୋଲାରେ ବାଟ ଘାଟ ଖାନୁ ତାର ଗୋଲା ବେଲୋର ଘୋଡ଼ୁକ ନୁହେ ବାଜେ ମୋର ନାକେ ଟିକେ ରଚି ସେନ୍ତାର କୁମର ମହକ ନୁହେ ବାଜେ ମୋର ନାକେ ଟିକେ ରଚି ସେନ୍ତାର କୁମର ମହକ।

কুলন্দু কুল বিঘা গরজি ঘুমরিয়া গে নাচুতি বে নচনিয়া।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଇହାଦେ ଶୁଣୁନ୍ ଫକୀର କୁମାର ମେହେର ଗାଇଥିବାର ଏ ଗୀତଟା। ଗୀତ ଲେଖିଛନ୍ ଖଗେଶ୍ୱର ସେନାପତି।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ

ନଦୀ ମଧ୍ୟକୁ ପ୍ରବେଶ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣଙ୍କର ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଜଣାଇଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଜୀବନାନନ୍ଦ ପାଢ଼ୀଙ୍କ ରଚନାରୁ, କଣ୍ଠଶିଳ୍ପୀ ରାଜଲକ୍ଷ୍ମୀ କବି।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଓଡ଼ିଶୀ, କଣ୍ଠଶିଳ୍ପୀ ବସନ୍ତ କୁମାର ମହାରଣା, ଗୀତ ରଚନା ଲୋକନାଥ ପଟ୍ଟନାୟକ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ

0: ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 06632410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଶୁଣୁଛନ୍ତି ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଓଡ଼ିଶୀ କଣ୍ଠଶିଳ୍ପୀ ଚନ୍ଦ୍ରମଣି ଲେଙ୍କା, ଗୀତ ରଚନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ।

0: ଏଇଠି ଶେଷ ହେଲା ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ବସନ୍ତ କୁମାର ମହାରଣା, ଦୀପ୍ତିରେଖା ମହାପାତ୍ର, ହରିଶ୍ଚନ୍ଦ୍ର ଧଳ, ଚନ୍ଦ୍ରମଣି ଲେଙ୍କା, ମୀନାକ୍ଷୀ ବାରିକ ଏବଂ ନିରଞ୍ଜନ ବେହେରା। ଗୀତଗୁଡ଼ିକୁ ରଚନା କରିଥିଲେ ଲୋକନାଥ ପଟ୍ଟନାୟକ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର ଏବଂ କବି ସୂର୍ଯ୍ୟ ବଳଦେବ ରଥ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ତ୍ରୟୋଦଶ ଆସିଆନ୍ ଭାରତ ମିଳିତ କମିଟି ବୈଠକ। କେରଳର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ। ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ଇଣ୍ଡୋନେସିଆ ଗସ୍ତ ଶେଷ କରି ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣଠାରେ ଆଜି ପହଞ୍ଚବେ। ଗସ୍ତ ଅବସରରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଯୋଗଦେବେ। ସେଠାରେ ଉଭୟ ଦେଶର ବ୍ୟାବସାୟିକ ନେତୃମଣ୍ଡଳୀଙ୍କୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଷ୍ଟ୍ରେଲିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ବୈଠକରେ ଯୋଗ

0: ଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇଣ୍ଡୋନେସିଆର ଯୋଗ୍ୟକର୍ତ୍ତା ସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ପ୍ରମ୍ବାନନ ମନ୍ଦିରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆଣ୍ଟୋଙ୍କ ସହ ଏହି ଗସ୍ତରେ ସେ ଯାଇଥିଲେ। ଗେମ୍ଲାନ୍ ସମୂହର ପ୍ରତିନିଧିତ୍ୱ ସ୍ୱର ଏବଂ ଶାସ୍ତ୍ରୀୟ ଯୋଗ୍ୟକର୍ତ୍ତା ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଶ୍ରୀ ମୋଦିଙ୍କୁ ସେଠାରେ ପାରମ୍ପରିକ ସ୍ୱାଗତ କରାଯାଇଥିଲା। ଇଣ୍ଡୋନେସିଆର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏହା ପ୍ରତିଫଳନ କରୁଛି। ଉଭୟ ନେତା ନବମ ଶତାବ୍ଦୀର ଏହି ମନ୍ଦିର ପରିଦର୍ଶନ କରିବା ଅବସରରେ ଶ୍ରୀ ମୋଦି ମୁଖ୍ୟ ଶିବ ମନ୍ଦିରରେ ପ୍ରାର୍ଥନା କରିଥିଲେ। ସେଠାରେ ଏକ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି,
1: ଯୋଗ୍ୟକର୍ତ୍ତା କେ ଇସ୍ ଭବ୍ୟ ମନ୍ଦିର କମ୍ପ୍ଲେକ୍ସ ଅବ ଜବ ହମ୍ ପୁନର୍ନିର୍ମାଣ କା କାମ କରନେ ଜା ରହେ ହୈଁ ଔର ୟେ ୟୁନେସ୍କୋ କା ୱର୍ଲ୍ଡ ହେରିଟେଜ ହୈ। ଦୁନିଆ କେ ଦୂର ଦୂର କ୍ଷେତ୍ରୋଁ ମେଁ କହିଁ ପର ଭି ଜାଏଁ ହମେଁ କହିଁ ନା କହିଁ ଭାରତ କେ ସାଂସ୍କୃତିକ ବିରାସତ କେ ଦର୍ଶନ ହୋତେ ହୈଁ। ୟେ ପୁରେ ସାଉଥ ଇଷ୍ଟ ଏସିଆ କା ଦୂସରା ସବସେ ବଡ଼ା ହମାରୀ ବିରାସତ କି ପହଚାନ ହୈ।
0: ଇଣ୍ଡୋନେସିଆରେ ଆଇଆଇଏମ୍ ବେଙ୍ଗାଲୁରୁ ଏହାର କ୍ୟାମ୍ପସ୍ ପ୍ରତିଷ୍ଠା କରିବ। ଇଣ୍ଡୋନେସିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଏ ସମ୍ପର୍କରେ ଘୋଷଣା କରିଥିଲେ। ଜାଭାର ପୂର୍ବାଞ୍ଚଳସ୍ଥିତ ସିଂହସାରୀ ସ୍ୱତନ୍ତ୍ର ଆର୍ଥିକ ଜୋନ୍ରେ ଏହି କ୍ୟାମ୍ପସ୍ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି। ଆସିଆନ୍ କ୍ଷେତ୍ରର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତଙ୍କୁ ଏହି ଅନୁଷ୍ଠାନ ମାଧ୍ୟମରେ ଆନୁଷ୍ଠାନିକ ଶିକ୍ଷା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପ୍ରଦାନ କରାଯିବ। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଉଚ୍ଚଶିକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସିଆନ୍ ଭାରତ ବାଣିଜ୍ୟ ଚୁକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ତ୍ରୟୋଦଶ ମିଳିତ କମିଟି ବୈଠକ ଆୟୋଜିତ ହେଉଛି। ଆସନ୍ତା ଦଶ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆସିଆନ୍ ଭାରତ ବାଣିଜ୍ୟ ସାମଗ୍ରିକ ଚୁକ୍ତିନାମା ମିଳିତ କମିଟି ଏହା ଅଧୀନରେ ଗଠିତ ଉପକମିଟିଗୁଡ଼ିକୁ ସେମାନଙ୍କର କାର୍ଯ୍ୟକ୍ଷେତ୍ର ପାଇଁ ମାର୍ଗଦର୍ଶନ କରୁଛି। ଚୁକ୍ତିନାମାର କାର୍ଯ୍ୟାନ୍ୱୟନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବକେୟା ପଡ଼ିଥିବା ପଦକ୍ଷେପଗୁଡ଼ିକୁ ଚୂଡ଼ାନ୍ତ କରିବା ନେଇ ମିଳିତ କମିଟି ପଦକ୍ଷେପ ଗ୍ରହଣ କରିଛି। ଉପକମିଟିଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ଚଳିତ ତ୍ରୟୋଦଶ ମିଳିତ କମିଟି ବୈଠକ ଅବସରରେ ଆଠଟି ଉପକମିଟି ମଧ୍ୟରୁ ତିନିଟିର ବୈଠକ ଅନୁଷ୍ଠିତ ହେଉଛି। ମିଳିତ କମିଟି ବୈଠକ ଗତକାଲି ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ନୀତିନ କୁମାର ଯାଦବ ଏବଂ ମାଲେସିଆର ନିବେଶ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଉପସଚିବ ମାସ୍ତୁର ଅହମ୍ମଦ ମୁସ୍ତାଫାଙ୍କ ସହ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଆସିଆନ୍ ସଦସ୍ୟ ରାଷ୍ଟ୍ର ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓପିଡିଆର, ମାଲେସିଆ, ମ୍ୟାମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଭିଏତନାମର ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଏବଂ ତଜ୍ଜନିତ ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ଶାହା ପ୍ରତିଶ୍ରତି ଦେଇଛନ୍ତି। ଗତ କିଛିଦିନ ଧରି ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଦୈନନ୍ଦିନ ଜୀବନଯାତ୍ରା ବ୍ୟାହତ ହୋଇଛି। ବର୍ଷା ଏବଂ ଜଳବନ୍ଦୀ ଜନିତ ପରିସ୍ଥିତି ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ ଶ୍ରୀ ଶାହା ଆଲୋଚନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳମ୍ର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ସଚିବ ଅନିଲ ମଲ୍ଲିକ ବୈଠକର ମୁଖ୍ୟ ଅଧିବେଶନରେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ଅନ୍ୟ ଏକ ପୂର୍ଣ୍ଣାଙ୍ଗ ବୈଠକରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ସଚିବ ଅନିଲ ମଲ୍ଲିକ ଯୋଗ ଦେଇଥିଲେ। ଗ୍ରାମୀଣ ବିକାଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ବୈଷୟିକ ଏବଂ ଗଣିତ, ପୁଷ୍ଟିସାର ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଧାରିତ ଦେଶର ସଫଳତାକୁ ପ୍ରତିପାଦନ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ସେଠାରେ ଆୟୋଜନ କରାଯାଇଛି। କେରଳମ୍ର ମୁଖ୍ୟମନ୍ତ୍ରୀ ଭିଡି ସତୀଶନ୍ ଏହି ସମ୍ମିଳନୀରେ ଆଜି ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଏହି ଦୁଇଦିନିଆ ସମ୍ମିଳନୀ ଉଦ୍ଯାପିତ ହେବ। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନ ମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଇ0 ଏଫ୍ଆଇଆର୍ର ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ନୂଆଦିଲ୍ଲୀର ସେବାତୀର୍ଥଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଲ୍ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା କରାଯାଇଛି। ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ଏଥିରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମାମଲାର ତ୍ୱରିତ ସମାଧାନ ଦିଗରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରି କହିଛନ୍ତି, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରାଯିବ। ଏଥିସହ ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୁଲିସ୍ ସେବା ପ୍ରଦାନ କରିବାକୁ ରାଜ୍ୟ ପୁଲିସ୍ ପ୍ରତିଶ୍ରତିବଦ୍ଧ। ସାଇବର ଆର୍ଥିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିବିଶେଷ ବିଳମ୍ବ ନ କରି ତୁରନ୍ତ 1930ରେ ଅଭିଯୋଗ କରିବାକୁ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍ତି। ଶୀଘ୍ର ଅଭିଯୋଗ କଲେ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ 1930ରେ ପଞ୍ଜିକୃତ ହେଲେ ସ୍ୱୟଂଚାଳିତ ଭାବେ ଇ0 ଏଫ୍ଆଇଆର୍ କରାଯାଇପାରିବ। ପରବର୍ତ୍ତୀ ସମୟରେ ଅପରାଧ ଶାଖାର ସାଇବର ପୁଲିସ୍ ଷ୍ଟେସନକୁ ଏହା ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୁଲିସ୍ ଷ୍ଟେସନ ନିୟମିତ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜିକରଣ ଓ ସୂଚନା ଆଦାନ ପ୍ରଦାନ ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା ହୋଇଛି। କଲମା ବ୍ୟାରେଜ୍ରେ 61ଟି ଗେଟ୍ ଖୋଲାଯାଇଥିବା ବେଳେ 5ଟି ଗେଟ୍ ବନ୍ଦ କରାଯାଇଛି। ବୈଠକ ସମ୍ପର୍କରେ ପ୍ରଣୟ ପାଲ, छत्तीसगढ़ जल संपद विभाग प्रतिनिधि प्रतिक्रिया रे कहिछन्ते,
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है, दो बार होता है। वहां से जो रिलीज होता है वाटर का, उसका जो जानकारी समय पे मिले, तो उसमें यह देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: ରାଜ୍ୟ ପୁଲିସ୍ ବିଭାଗରେ ପ୍ରାୟ 33,000 ପଦବୀ ଖାଲି ପଡ଼ିଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଜନସଂଖ୍ୟା ତୁଳନାରେ ଓଡ଼ିଶା ପୁଲିସ୍ ବିଭାଗରେ ମାନବ ସମ୍ଭଳ କମ୍ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗତ 2 ବର୍ଷ ମଧ୍ୟରେ 17,000 ନୂଆ ପଦବୀ ସୃଷ୍ଟି କରାଯାଇଛି। ସମସ୍ତ ଖାଲି ଥିବା ପଦବୀଗୁଡ଼ିକୁ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ର ଓ ରାଜ୍ୟ ଶ୍ରମିକ ବୋର୍ଡ ତତ୍ତ୍ୱାବଧାନରେ ଆସନ୍ତା ଶୁକ୍ରବାର ଦିନ ଏକ ରକ୍ଷା ପେନ୍ସନ୍ ସମାଧାନ ଶିବିର ଅନୁଷ୍ଠିତ ହେବ। ରାଜ୍ୟରେ ରହୁଥିବା ପ୍ରତିରକ୍ଷା ପେନ୍ସନ୍ ଭୋଗୀମାନଙ୍କର ପେନ୍ସନ୍ ସମ୍ବନ୍ଧ

0: କଳା ବିଭାଗ ପାଇଁ 81% କଟ୍ଅଫ୍ ସ୍ଥିର କରାଯାଇଛି। ଆବେଦନ କରିଥିବା 4,61,000 ଶିକ୍ଷାର୍ଥୀଙ୍କ ମଧ୍ୟରୁ 4,28,000 ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗାଡ଼ି ଫିଟ୍ନେସ୍ ଯାଞ୍ଚ କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ଜାରି ରହିଛି। ପରିବହନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ 3,057 ଗାଡ଼ିର ଯାଞ୍ଚ କରାଯାଇଛି। ଫିଟ୍ନେସ୍ ଓ ପଞ୍ଜୀକରଣ ନଥିବା 478 ଗାଡ଼ିର ଇ ଚାଲାଣ ସହିତ ପରମିଟ୍ ନଥିବା 172 ଗାଡ଼ିର ମଧ୍ୟ ଚାଲାଣ କଟାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୁଲିସ୍ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ପରିବହନ ବିଭାଗ ପକ୍ଷରୁ ବାହନ ଏବଂ ଇ ଚାଲାଣ ଡ୍ୟାସ୍ବୋର୍ଡରେ ଆଲର୍ଟ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 7,80,599 ଜରିମାନା ଆଦାୟ କରାଯାଇଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଟ୍ରାଫିକ୍ ନିୟମ ପାଳନ ଓ ଗାଡ଼ି ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ, ପୁଲିସ୍, ଅବକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହାକୁ ପାଳନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କିଛି ଦିନର ଅପେକ୍ଷା। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ବଡ଼ଦାଣ୍ଡକୁ ସୁସଜ୍ଜିତ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
1: ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ ଭାଇ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ବିଜେ କରିବେ। ଶ୍ରୀବିଗ୍ରହଙ୍କର ତିନିରଥର ପ୍ରଭାଗୁଡ଼ିକର ରଙ୍ଗଚିତ୍ର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଦରଜୀ ସେବକଙ୍କ ଦ୍ୱାରା ରଥକନା କଟାସିଲେଇ କାର୍ଯ୍ୟ ଏବଂ ହଂସପଟା ବାଡ଼ିଆ କାର୍ଯ୍ୟ ଆଜି ଜାରି ରହିଛି। ପରେ କଳସ ଉଠାଯିବା ସହ ଠେକେରାବାଡ଼ ଓ କନକମୁଣ୍ଡିରେ ପିତ୍ତଳ ଛାଉଣି କରାଯିବ। ଏହା ମଧ୍ୟରେ ତିନିରଥର ମହାରଣା ସେବକମାନେ 10 ଲେଖାଏଁ ରଥମୋଡ଼ ଚକଫାଳି ନିର୍ମାଣ ଶେଷ କରିଛନ୍ତି। ଶ୍ରୀମନ୍ଦିରର ଅଣସର ଗୃହରେ ଶ୍ରୀଜୀଉମାନଙ୍କର ଗୁପ୍ତ ସେବା ଜାରି ରହିଛି। ଷଷ୍ଠୀ ତିଥିରୁ ଆରମ୍ଭ ହୋଇଥିବା ଓସଲାଗି ନୀତି ଆସନ୍ତା ନବମୀ ତିଥି ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁ ଜ୍ୱରରୁ ଉପଶମ ଲାଭ କରିବା ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ନବଦିନାତ୍ମକ ଯାତ୍ରାରେ ମାଉସୀମା ଘରକୁ ବାହାରିବେ। ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆଙ୍କ 12 ମାସରେ 13 ପର୍ବ ମଧ୍ୟରୁ ରଥଯାତ୍ରା ଅନ୍ୟତମ। ଏହା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ସଂସ୍କୃତି, ସେବା, ପରମ୍ପରା ଓ ସାମାଜିକ ସମନ୍ୱୟ ନିଚ୍ଛକ ଉଦାହରଣ। ରଥ ବି ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ଭକ୍ତମାନେ ଅପେକ୍ଷା କରି ରହିଛନ୍ତି ସେହି ମହାର୍ଘ୍ୟ ମୁହୂର୍ତ୍ତକୁ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ବୌଦ୍ଧ ଜିଲ୍ଲାର 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ ବିଭାଗ ଅଧିକାରୀମାନେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷିତ ଜୀବନ ପାଇଁ ବ୍ୟାପକ ବନୀକରଣ ସମୟର ଆହ୍ୱାନ ବୋଲି ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ 26ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଦିଗରେ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ଲଗାଣ ବର୍ଷା ପ୍ରଭାବରେ କନ୍ଧମାଳ ଜିଲ୍ଲାର 37ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରର ପୂର୍ବାହ୍ନ 11 ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପୁରୀ ରେଳ ଷ୍ଟେସନଠାରେ ମକ୍ଡ୍ରିଲ୍ ଜାରି ରହିଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ଏଫ୍, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ପୁରୀ ରେଳ ଷ୍ଟେସନରେ ମକ୍ଡ୍ରିଲ୍ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ 8 ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ
1: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ଦର୍ଶନ ରାବଲ ଏବଂ ଆଶିଷ କୌର, କଥାଚିତ୍ର ଲଭ୍ ୟାତ୍ରୀ, ଗୀତ ରଚନା ଦର୍ଶନ ରାବଲ ଏବଂ ସବିର ଅହମ୍ମଦ, ସଙ୍ଗୀତ ନିର୍ଦ୍ଦେଶନା ଲିଜୋ ଜର୍ଜ ଏବଂ ଡିଜେ ଚେତସ୍।

ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଅରିଜିତ ସିଂ, କଥାଚିତ୍ର ଜିନିୟସ୍, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମ୍ୟ, ଗୀତ ରଚନା କୁମାର।

ବର୍ତ୍ତମାନ ଶୁଣନ୍ତୁ, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ଏକ ଜରୁରୀ ସୂଚନା। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତାକାଲି ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଜଣାଇଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଚିନ୍ମୟୀ ଏବଂ ଏଆର୍ ରେହମାନଙ୍କ କଣ୍ଠରେ ଗୁରୁ କଥାଚିତ୍ରର ଏ ଗୀତଟି। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଏଆର୍ ରେହମାନ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମକା ପୁପୁ ଝକାଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

0: ଆକୁନ୍ ଇବନ୍ ଯେନ୍ ବଇଁସିବନ୍ ମେଞ୍ଜକାତ୍ ଇତାର୍ ନାମେ କୁଣୁ ସମ୍ପ୍ରଦାୟନ୍ତା ଅଣ୍ଟା ଭାଇଘାର ଆଚ୍ଛିଆର୍ ହେଲେ ହନେ ଏରଥାଲେ ନାମେ କୁଣା ସମ୍ପ୍ରଦାୟନୁ ନାମ ହେଲୁ ଆଚ୍ଛଦାତ୍ ତହଣେ ଉର୍ଦାତ୍ ଆରୁ ରାମକାଠି ବି ଆଚ୍ଛଦାତ୍ ନୁପୁର ବିଲ୍ ହିଁ ଦାତ୍ ନାମେ ହେଡ଼ୁନୁ ଆରୁ ହନେ ଭିନ୍ ଭିନ୍ ଆରୁ ହି ନାମେ ବାଦ୍ୟଯନ୍ତ୍ର ଆତ୍ଲି ଆଦାନ୍ ଭି ନାମ ବ୍ୟବହାର କମ୍ଦାତ୍ ଭିନ୍ ଭିନ୍ ନାମେ ପର୍ବପର୍ବାଣି ହଉ କା ନାମେ ସାମାଜିକ କାର୍ଯ୍ୟ ଯେନ୍ ମାନି ହୁ ବାକେନ୍ ହେଲେ ବଇଁସି ଭି ଉରା ଖାତିରି ମାଝା ମାଝାନୁ ଆରୁ ହନେ ଏରଥିଲେ ଇ ବଇଁସି ଉର୍ଣ୍ଣାବୋଧ ନାମେ ଭିନ୍ ଭିନ୍ କାର୍ଯ୍ୟକ୍ରମନୁ ଗୁଟି କମ୍ ଏତିରି ହେଲେ ଆକୁନ୍ ଯେହେତୁ ସାମିଆ ବାଦଲାରା କେରା ଦିନ ଧୀରେ ଧୀରେ ନାମ ପୁନା ପୁନା ବାଦ୍ୟଯନ୍ତ୍ର ଗୁଠି ବନି ବ୍ୟବହାର ନନାଲ ଦାତ୍ ହୁଏତ ଆଗଲି ଦେନ୍ କମାଲକାରର କିନ୍ତୁ ନାମେ ଏର୍ନାନୁ ନାମେ ପାରମ୍ପରିକ ଯେନ୍ କାର୍ଯ୍ୟକ୍ରମ ଗୁଠି ଆତ୍ଲି ବ୍ୟବହାର ମାଲ ମାନାଲିଆ କିନ୍ତୁ ଆକୁନ୍ ଯେନ୍ ପୁନା ହିସାବନୁ କମାଲ ଦାତ୍ ବାକେନ୍ ଇଦାଧି ଆଉ ଟିକେ ସୁନ୍ଦର ଏଥର ଆଉ ଟିକେ ଭଲକିରି ମାନ ହନେ ବାଇକିରି ନାମ ଇଦାନ ଆଚ୍ଛାଲ ଦାତ୍ ଭି ଯେନ୍ତାକି ଆଗଲି ନାମ ଯାହା କୁରାଲକାତ କା ଯାହା ନାମ ଚୁଆଲକାତ ଆନ୍ନୁନ୍ତି ହିଁ ନାମ ଭିନ୍ ଭିନ୍ କାର୍ଯ୍ୟକ୍ରମନୁ ସାଂସ୍କୃତିକ କାର୍ଯ୍ୟକ୍ରମନୁ ଗୁଠି ଭାଗ ହୁଆଲକାତ କିନ୍ତୁ ଆକୁନ୍ ଏକାନେକିରି ଭଲକିରି ଆଦାନ ପ୍ରେଜେଣ୍ଟ କାମା ମାନ ଆଜିକେ ଲଗାନ୍ ସେପାରେଟ୍ ଅଣ୍ଡା ଡ୍ରେସ୍ କାମା କ୍ଷେତ୍ରା ଯେତିର ଯେନ୍ତା ସୁନ୍ଦର ଏଥର ଏକାନେକିରି ଖପା ତାହା କୁକୁନୁ ଝିଅ ଗୁଠିଆର କାମର ଆରୁ ଯେନ୍ ଡାଡ଼ା ଥିଲି କା ପୁଅ ପୁଅ ଥିଲି ଏକାନେ ମାଖରର ଆରୁ ନାଲର ଆ କଥାନ୍ ଯେତେ ଦିନ ଆକୁନ୍ ଆପଣ ଆଚକାତିନ୍ ଆରୁ ହୁ ହିସାବନୁ ଇ ବଇଁସିକେ ଭି ଅଣ୍ଟା ବାଡ଼ିଟେ ଗୁରୁତ୍ୱ ଆତ୍ଲି ନାମେ ଇ ସାଂସ୍କୃତିକ କାର୍ଯ୍ୟକ୍ରମନୁ ଗୁଠି ତମ ନାମ ଯେତେବେଲେ ଗୀତୁ ପାଡ଼ାଲ ଦାତ ହେଲୁ ଆଚ୍ଛାଲ ଦାତ ଆରୁ ନାଲାଲ ଦାତ ହେତ୍କି ବାକେନ୍ ଇ ବଇଁସି ଭି ଆକୁନ୍ ବ୍ୟବହାର ମନାଲି ତା ଇ ବଇଁସି ଯେନ୍ ମେଞ୍ଜକାତ ଆକୁନ୍ ହୁ ବଇଁସି ନେଦ ଆଚ୍ଛିଆର ଆର୍ ଏକାସ୍ତାର ଆରୁ ଏକାନେ କେନିକିରି ଦାନ ଶିଖରାର ଆରୁ ଇଦ୍ଗେ ବ୍ୟବହାର ବନ୍ ଏକାନେ କାମାଲାର ଆ ବାବଦନୁ ବାରା କାଚେ ନିଖରତ ଆରୁ ତାମାନ ମେନତ ତା ତମେ ପରିଚୟ ବନ୍ ପହିଲା ତମେ ସ୍ତି ହିଁ ନାମ ମେନତ ବଇଁସି ବନ୍ ତମେ ନିଜକାତ ବାକେନ୍ ତମେ ପରିଚୟ ବନ୍ ହିଁ ତମେ ସ୍ତି ମେନତ ତା ଭାଇ ଜୁହାର ନିମାନ ସ୍ୱାଗତ କାମାଲ ଦାମ ଇ ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ ନୁ ତା ପହିଲା ନିମେ ପରିଚୟ ବନ୍ ଟିକେ ଚିଅର
1: ଏଙ୍ଗା ନାମେ ଦିଲୀପ ମାଝି ଏମେ ଡିହି ଗୋରଗଡ଼ ବାହାଲ ଗ୍ରାମ ପଞ୍ଚାୟତ ଦାଣ୍ଡଜମିରା ଜିଲ୍ଲା ସୁନ୍ଦରଗଡ଼
0: ଆଚ୍ଛା ହେଲେ ତା ପହିଲା ନିମେ ବଇଁସି ଆଚ୍ଛନାବନ ମେଞ୍ଜକାମ ହେଲେ ହୁ ବଇଁସି ସ୍ତି ପହିଲା ଆରମ୍ଭ କାମତ ବଇଁସି ଆଚ୍ଛନାବନ ନିମ ଏକାନିକିରି ଶିଖରକାର ଏକାସ୍ତି ନିମ ମେଞ୍ଜକାର ଏନ୍ଦିରକି ହନେ ଏରଥିଲେ ନାମେ ସମ୍ପ୍ରଦାୟନୁ ବଇଁସି ବୋଧ ହେତ୍କି ବ୍ୟବହାର ମାନଲା ମାନୁ ତା ନିମେ ବାହିନୁ ଏକାନେ ଇଦା ବ୍ୟବହାର ମାନାଲି ଆରୁ ଏକାନେ ନିମ ଇଦାନ ଶିଖରକାର ଯେହୁ କଥା ଟିକେ ତେଙ୍ଗର
1: ଦିନ ଏନ୍ ଶିଖରକାନ ଏମ୍ହା ଡିହି ନୁନିନ୍ ଆଘଲିନ୍ ଟିକେ ଟିକେ ଆହାଲ କାନ୍ ଆନ୍ତିନ୍ ନେ ପ୍ରୋଗ୍ରାମ ନୁ ଆଶାକରି ଆଉ ଟିକେ ଏକ୍ସପିରିଏନ୍ସ ବରାଲି
0: ହେଲେ ଶିଖରନା ବୋଧ ହନ୍ନେତା ନି ମାଛର ହେଲେ ଏମା ହିଁ ଲାଗି ଯେ ଏନ୍ ହିଁ ଆଛନ୍ ଚନ୍ନେ ଲେଖା ଲାଗି କିନ୍ତୁ ପ୍ରକୃତିରେ ଏଇଟା ସମ୍ଭବ ମାନଲି ଦୁ ନେଖେ ମିଆଁ ଯଦି ନେଖେ ମେଦୁନୁ କଲା ମାନଲା ଦିନ ହେଲେ ଏଦାଦ ମା ଉର୍ଖି ଆଉ ଯଦି କଲା ରାଜକୁନ୍ ହିଁ ଶିଖରାଗେ ଖାତିରି ହେଲେ ନିମ୍ ଶିଖରାଗେ ନେଖେସ୍ତି ଅନୁକରଣ କାମଚକାର କା ଶିଖରାଗେ ଲେଖାନ୍ ଗୁରୁ କାମଚକାର କା ଏକାନିକିରି ଶିଖରକାର ହୋ କଥା ଟିକେ ତେଙ୍ଗର
1: ଏକ୍ଚୁଲି ସତ୍ କଥା ତେଙ୍କୁନ୍ ଏନ୍ ପହିଲେ ନିନ୍ ଟିକେ ଟିକେ ତେଙ୍ଗାଲଦାର ଢୁଙ୍ଗର ଯେନ୍ତା ମାନେ ଭଗବାନ କି ହିସାବ ନୁହେଁ ଆଗଲିନ୍ ଟିକେ ରହି ଆଉ ଡିହିନୁ ଏମେ ଗୋବର୍ଦ୍ଧନ ହାହା ବୁଲିକିର ଏମେ ଦାଦା ସଣ୍ଟର ଦା ସରପଞ୍ଚ ତାନ୍ ଭି କିଛି ଶିଖା ବାଚକା ଦା ସେମାନେ ହୁ ହିସାବ ନୁ ଚାଲରାଲି ନେ
0: ଆଚ୍ଛା ହେଲେ ବଇଁସି ବନ ଆଛନ୍ ବୁଲିକିରି ଏନ୍ଦ୍ରକି ନିମ ଭାବଚକାର ହନେ ତା ଭିନ୍ ଭିନ୍ ଆରୁ ହି ନାମେ ବାଦ୍ୟଯନ୍ତ୍ର ଗୁଠି ଦାଥିଲି ଇଦ୍ଗେ ମିଆଁ ନିମେ ଏକାନେ ଆଗ୍ରହ ମାଞ୍ଜା
1: ଆଗ୍ରହ ତ ଯେତେ ଆତିଲି ଯେ ଇଦ୍ ଆକୁନ୍ ଯେନ୍ ପ୍ରୋଗ୍ରାମ ଗୁଠି ମନାଲି ହୁ ହିସାବ ନୁ ଇଦ୍ ଲଗାଲି ଆରୁ ବାକି ଇଦି ଯେତେ ଇଚ୍ଛା ରହି କିନ୍ତୁ ଇ ଦିନୁ ଲଗାଲି ବୁଲିକିର ବେଶିକିରି ଇ ଦିନ ଆକୁନ୍ ଚାଲାବା ଖାତରାଲି
0: ହେଲେ ଇଦନ୍ ଶିଖରନାଗେ ଏକାନେ ମାନେ ପରିଶ୍ରମ କାମା ଖାତିରି ଏକା ଏକା ଜିନିଷ ବନ୍ ନାମ ଆହଥିଲେ ଯେ ବଂଶୀ ଅଣ୍ଟା ଆଚ୍ଛାଙ୍ଗତ ଏଦିକି ଇନୁ ନାମ ଉରାଲ ଦାତ ତାରପରେ ନାମେ ଆଙ୍ଠି ଗୁଟି ଆତିଲି ଫୁଙ୍ଗଲ ଗୁଠିନୁ ନାମ ଏକାକେନ୍ ଢାପାଲ ଦାତ ଏକାକେନ୍ ମେଲା ଇଆଲ ଦାତ ଆଉ ହନେ ତେଙ୍ଗନାର ଯେ ଇ ସଙ୍ଗୀତ ସାତ ସୁରେ ବନ୍ଧା ବୋଲିକିରି ତ ଇ ପ୍ରକାର ଯେନ୍ ବିଦ୍ୟା ଆତିଲି ହୁବନ୍ ନିମ୍ ଏକାନେକିରି ଆକାର
1: ଇଦ୍ ଆସନା ଘି ଟେକ୍ଟିସ୍ ଭି ରହି ଯେତେର ଘି ଦ୍ୱାରା ଯେନ୍ତା ତାଙ୍କର ମ୍ୟାମ୍ ମାନି ପୁନେ ଆଙ୍ଠି କି ବି ଏକ୍ସପିରିଏନ୍ସ ରନା କଥା ଆଉ ଯେନ୍ତା ଇଶାନ ଉଇଆଗେ ଠିକ୍ ଜାଗା ଦରକାର ଆରୁ ବାକି ଯେନ୍ତା ଗିଟାର ହଉ ଯେତ୍କି ଭି ବାଦ୍ୟ ଯନ୍ତ୍ରରେ ଯେତେ ଟେକ୍ନିକ୍ ହଉ ଅଣ୍ଟା ପ୍ରକାର ଖାଲି ନିଜର ଆଇଡ଼ିଆ ଟିକେ ରାନା କଥା
0: ଆଗ୍ରାମାର ବହୁତ ସାମାନ ଦିନ
1: ହଁ ହୁନେ ହୁନେ ଟିକେ ଟିକେ ଜଷ୍ଟ ଇଆ ହେ ବାକି ଏରକୁନ ଯେତେନୁ ଟିକେ ଦିମାଗ ଲାଗିବ
0: ହେଲେ ଘା ଘା ଏରା ଖାତିରି ଯେ ବଇଁସି ବନ ଆଧାର ଆଡ଼ ବଇଁସି ଉର୍ନାର ଆଧାର ଠାଡ଼ ବଇଁସି ବାନାର ଅଣ୍ଟା ଅଣ୍ଟା ସିଧା ସିଧା ମୁହୁରି ଲେଖା ଉର୍ନାର ତା ନିମ୍ ଏକା ପ୍ରକାର ବଇଁସି ବନ ଆଚ୍ଛା ହଦାର
1: ଏନ ଇ ଟେଢ଼ା ବୋଲା ନିନ୍ ହଁ
0: ଆଡ଼ ବଇଁସି ହଁ ହଁ ହଁ ଆଚ୍ଛା ହୁଦାନ ଆଚ୍ଛାଦାର ହେଲେ ଇନେ ହିଁ ତେଙ୍ଗନାର ଯେ ଇନୁ ନେଇକି ଯଦି ବେଶୀ ସାହସ ମାନେ ପବନ ଲାଗି କାମାଲା ହେଲେ ବଡ଼ି ବଡ଼ି ଆଲାପ ଗୁଠି ମାନେ ଝୁମିର ଗୁଠି ଇ ବଇଁସିନୁ ଗୁଠି ସାଡ଼ି ତା ହନେ ଆଚ୍ଛା କି ଲେଖାନ୍ ଏକା ନେଇକିରି ନିମ୍ ଅଭ୍ୟାସ ନନ୍ଦାର ଏକା ବାକେନ୍ ଅଭ୍ୟାସ ନନ୍ଦାର କଥା ଟିକେ ତାଙ୍କର
1: ଏନ୍ ଆକ୍ଚୁଲି ଏଡ଼ପାନୁ ପ୍ରାୟ ନିଜେ ପ୍ରାକ୍ଟିସ୍ ବେଶୀ କାମଦାନ ଟିକେ ସମୟ ହାକ୍କାନ ହେଲେ ଆରୁ ଆକୁନ୍ ତ ମୋବାଇଲ ଦୁନିଆ ହିସାବ ନୁ ୟୁଟ୍ୟୁବ ନୁହେଁ ଏନ୍ ପ୍ରାୟ ସର୍ଚ୍ଚ କାମେ କିରା ହୁସ୍ତି ଶିଖିର ଦାନ
0: ଆଉ ହନେ ଏର ଥାଲି ତା ନାମେ ଇଦାର ତା ଯେନ୍ ସମ୍ବଲପୁରୀ ଗୀତ ବାଲଦାତ ସମ୍ବଲପୁରୀ ନୁ ଯେନ୍ତା ଝୁମେର ଆସିଲି ଆଉ କା ଅନ୍ୟାନ୍ୟ ଯେନ୍ ଗୀତ ଗୁଠି ଆସିଲି ଆନୁ ହିଁ ତାନ୍ ବ୍ୟବହାର ନାନାର କିନ୍ତୁ ନାମେ କୁଣା ସମ୍ପ୍ରଦାୟର ଏତେ କିଛି ବିଶେଷ କରି ବ୍ୟବହାର ମଲା ନାନୁର ଇ ବଇଁସି ବନ ନାମ ଯଦି ଏକା ସାଙ୍ଗେ ରେକର୍ଡିଂ କାଲଦାତ କା ଏକା

0: ନାଲାଗି କାଲଦାତ ଷ୍ଟେଜ୍ ନୁ ବାକେନ୍ ଇଦାତ ବ୍ୟବହାର ମନାଲି, କିନ୍ତୁ ସାମାଜିକ ନାମେ ଯେତେବେଳେ ପାର ମାନେ ଆଡ଼ପାନୁ ଗୁଠି ବେଞ୍ଜା କାଗଜ ମନାଲି କା ବରୁ ମନାଲି କା ହନେ ପିନ୍ଧାଣି ମନାଲି, ଇ ବାକେନ୍ ନେମ୍ ନାମ ଯଦି ଯେନ୍ ଆନନ୍ଦ ଉତ୍ସବ ମାନଦାତ ଆରୁ ନାଲଦାତ ଗୀତୁ ପାଡ଼ଦାତ ବାକେନ୍ ହୁ ବାକେନ୍ ଇତାତ ବ୍ୟବହାର ମାନି କା ମାନଲା ଇଅ ନିମେ ତାର ବ୍ୟବହାର ମାନଲା ଇଦାତ।
1: ଏକ୍ଚୁଆଲି ହୁନୁ ଭି ମାନଛକୁନ ସୁନ୍ଦର, କିନ୍ତୁ ଇଦିଘି କଲାକାର ଦରକାର ଆସାନ, ଯେହେତୁ ମା ହାଖରନା ବାକେନ୍ ଆସାନ ମାନା ପଡ଼ିଲି ଦିନ ମାନଲା ହେଲେ କିଛି ଅସୁବିଧା ମାନଲା ସୁନ୍ଦର ମାନ ହୁଦି।
0: ହେଲେ ପ୍ରକୃତିରେ ଅଣ୍ଟା କଲାବନ କିଛି ସମ୍ପ୍ରଦାୟ ଯଦି ଏଦାନ ବାଚାବ ତରୁ ଇଅତ ଯେନ୍ତା କାନି ମାକୁନ ବଇଁସି ଅଣ୍ଟା ଆଚ୍ଛାଲ ଦାର ଆରୁ ନାମେ କୁଣା ଗୀତୁ ବଦାନୁ ନାମ ପାହାଡ଼ ତାରୁ ବ୍ୟବହାର କମାଲ ଦାତ ଆରୁ ବଢ଼ିଆ ଲାଗାଲି ଭଲ ଲାଗାଲି, ତ ନାମେ ଯଦି ସମ୍ପ୍ରଦାୟ ତାର ଇନେ ଯଦି କଳାକାର ଉର୍ଖର ନେଲେ ବଢ଼ିଆ ମନ ଦିନେ, ତ ଇ କଳାକାର ଅଥର୍ନା ଗେ ଲାଗାନ ନାମେ ସମ୍ପ୍ରଦାୟ ନେକାନ କରି ଆରୁ ଅର୍ତୁସ ବଇଁସି ଆଚ୍ଛାଙ୍ଗସ ହୁଦିକେ ଲାଗାନ ପ୍ରକୃତିରେ ଏନ୍ଦେର କାମନା କଥା ନାମେ ଏନ୍ଦେର କର୍ତ୍ତବ୍ୟ ମାନନା କଥା ବୋଲିକିରି ଭାବଦାର ନିମେ ମନେ।
1: ଏଘେ ହିସାବ ତିତା ଏନ୍ ଯେନ୍ତା ଏଙ୍ଗା ସାନ ଆରୁ ଭି ବଇଁସି ଚିଚକା ନାଇଁ ସାର ଜମାର ଏମାଇ ହୁନ୍ନୁନ୍ ତେଇ ଏଙ୍ଗେ ନିଜର ପୁତ୍ରାସ କେ ଚିଚକା ଦାନ ଯୋଡ଼େ ମୁଣ୍ଟ କେତେ ଆ ସାକୁନ୍ ହୁନ୍ନେ ଆସଲା ଶୁନେ କିଛି ମାନେ ନେଖା ମିଆଁ ଏଥରନା ଏଥରାଲି ଯେ ଇସ୍ ପ୍ରକୃତରେ ଇସ୍ କିନୁ ମାନାଙ୍ଗସ୍ ଇସ୍ ପାହାଡ଼ାଙ୍ଗସ୍ କା ଇସ୍ ଆସାଙ୍ଗସ୍ ଇ ନଲଖୁଦ ଇସ୍ କି ଦ୍ୱାରା ମାନାଙ୍ଗ ଲେଖା ଜାଣା ଖାତିରି କି ହେଲେ ହୁନ୍ନେ ଆଲାରିନ୍ ମାନେ ସହଯୋଗ କାମନା କଥା ତମାଗେ ଆଦିନ ଅଣ୍ଟା ଅଣ୍ଟା ଚିହ୍ନା କଥା ପ୍ରାକ୍ଟିସ୍ କାମଛକୁ ଅଟୋମେଟିକ୍ ଧୀରେ ଧୀରେ ମାନ ମାନ ଲେଖା ଏଙ୍ଗା ଲଗାଲି।
0: ନିଶ୍ଚେ ନିଶ୍ଚେ ଏକା କଥା ହବ ହିଁ ନାମ ଯଦି କାମତ ବତ ଆରୁ ନାମେ ମନ ସଂକଳ୍ପ ହତ ଆରୁ ଆଗେ ମିଆଁ ପରିଶ୍ରମ ନାମ ତାହେଲେ ଜରୁର ଇନ୍ନାମ ଲାହାରି ନେଲା ଆଦାତ ସଫଲ ମାନ ଆୟ କାମଲା। ହଁ ହେଲେ ନାମେ କୁଣା ସମ୍ପ୍ରଦାୟରୁ ଯେନ୍ ଗୁଠି ନାମ ଗୀତୁ ପାର୍ଦାତ କା ନିମ୍ ଯେନ୍ତା ବଇଁସି ଆଚ୍ଛାଲଦାର ଏକାନେ ଏକାନେ ପାର୍ ଗୁଠି

ପରିଶ୍ରମ ନାନୁ ଥାଲେ ଜରୁର ଇନ୍ନାମ ଲାହାରେ ନେଲା ଆଦାତ ସଫଲ ମାନ ଆୟ କାମଲା। ହଁ ହେଲେ ନାମେ କୁଣା ସମ୍ପ୍ରଦାୟର ନୁ ଯେନ୍ ଗୁଠି ନାମ ଗୀତୁ ପାର୍ଦାତ କା ନିମ ଯେନ୍ତା ବଇଁସି ଆଚ୍ଛାଲ ଦାର ଏକାନେ ଏକାନେ ପାର ଗୁଠି ନା ଆଚ୍ଛେଦାର ନିମ ଆରୁଟା କେତେ ମେହନତ ନାମେ କୁଣା ସମ୍ପ୍ରଦାୟର ଗୀତ ବାଦ୍ୟ ହିସାବ ନୁ।

0: ବହୁତ ସୁନ୍ଦର ହେଲେ ଇନେ ନାମ ଗୁଠି ନାମେ ଯେନ୍ ପାରମ୍ପରିକ ବାଦ୍ୟଯନ୍ତ୍ର ଆତ୍ଲି ଆଦ୍କେ ସାଙ୍ଗେ ବଇଁଚି ଭି ନାମ ଖାଞ୍ଜାଲ ଦାତାରୁ ନାମେ ଆନନ୍ଦ ଉତ୍ସବ କାମାଲ ଦାତ ନାମେ ଯେନ୍ ସାଂସ୍କୃତିକ ପରମ୍ପରା ଆତ୍ଲି ଆଦାନ ଏତା ଆରୁ ଅନ୍ଦରାଲ ଦାତ ହେଲେ ଅଣ୍ଟା କଥା ଏରା ଖାତିରି ଯେ ନାମେ ପୁରୁଖାର ଯେନ୍ ପ୍ରକାର ନାମେ ତହଣେ ଭି ନା ଥିଲା କାଜି ତମେ ଅଛି ନା ନେ ଇରା ଦାତ ନ ଆଚ୍ଛା ଠିକ୍ ଅଛି ହଁ ହେଲେ ଯେନ୍ ନାମେ ଯେନ୍ ପୁରୁଖାର ଗୁଠିର ଆଚାର ନାମେ ପାରମ୍ପରିକ ଯେନ୍ ବାଦ୍ୟ ଅଣ୍ଟା ଆତିଲି ଏନ୍ଦ୍ରିକା ନାମ ବାଦା ତିଦାନ ତହଣେ ତହଣେ କି ବାବଦେ କିଛି ନିମ୍ ଆକା ଦରକାର ନିମ୍ ଉରା ଆଗେ ଏକଲା ଚେଷ୍ଟା କାମ ଚକା ଦାର
1: ଉରା ଗୀତା ଏକଲା ହିଁ ଚେଷ୍ଟା ମଲା କମନରୁ ଆକ୍ଚୁଆଲି ତହଣେ ଉର୍ନା ଯେତେର ଘି ଦ୍ୱାରା ହୁଏ ହୁ ଢୁଙ୍ଗର କଥା କିନ୍ତୁ ହୁଦ୍ଘି ବିଷୟରେ ହେତେ ତା ଜାନକାରୀ ମଲା ଦେନ କିନ୍ତୁ ଉ ଦାଘର ଅଣ୍ଟା ପଶୁ ଘି ମାର୍ଗୁଦ ବୋଲି ଆକା ଦାନ ଆରୁ ଆଦି ନାଘଲି ମାନେ ଇନେ ବେଞ୍ଜା ହଉ କା ଏନ୍ଦ୍ରିନ୍ ଭି କାର୍ଯ୍ୟ ଏଡ଼ପାନୁ ମାଞ୍ଚକୁନ୍ ପ୍ରାୟ ଆଗଲିନ୍ ତା ପୁରୁଖାର ଗୁଠି ଆଦି ନୁରିକିରା ତାଙ୍କେ କିଛି ଆଉ ଭି ଅର୍ଥ ରହି ଖାସ୍ କରି ତେଙ୍ଗା ପଲଲାନ କିନ୍ତୁ ହୁ ପ୍ରକାର ତାଙ୍କେ ଭଣ୍ଡା କାହାଣୀ ଆତିଲି କଥନୀ ଆତିଲି ତାଙ୍କେ
0: ମାଲା ଏମ୍ ଇଦି ଲଗାମ ମଞ୍ଚକାମ ଯେ ଯେହେତୁ ନିମ୍ ବୈସି ଉରାଲ ଦାର ଅନ୍ୟ ଆଦାର ହିଁ ଉର୍ନାର କେନ ହେ ଉର୍ନା ସୁରେ ନିମ୍ ହୁଦାନ ଉରାଲ କାରର କା ମାଲା ବୁଲିକିରୁ ତାନ ମେନା ଖତରା ଆତିଲି
1: ମାଲା ନେକଲା ହି ହୁଦି ଲଗାନ ଉର
0: ଆଚ୍ଛା ଆଚ୍ଛା ଆ ଇଦତ ନମେ ଇ ନମେ ବୈସି ଗେଲ କଥାତ କେରା ହେରେ ନିମ୍ ଇଦାନ ଇହ ବଛର ମଞ୍ଜା ଦିନ ଯେ ଇଦାନ
1: ଇ ଦିନ ମଞ୍ଚା କେରା ଦିନ ତିନ ଚାର ବରଷ ପ୍ରୋଗ୍ରାମ ଭିତରେ ତାର ପୂର୍ବେ ଏନ୍ ଯାତ୍ରା କେରକାନ ହେଲେ ପ୍ରାୟ ଏନ୍ ତା କଳାକାର ହିସାବ ନୁ ପ୍ରାୟ ଇଣ୍ଟରେଷ୍ଟ ସିଦାନ ଆରୁ ହେନ୍ଦାଲ କାନ ଆଉ ହୁଙ୍ଗେନ୍ତି ଉରାଲ କାନ
0: ହେଲେ ଇ ଯେନ୍ ଏତକି ବରଷ ମଞ୍ଜା ଦିନ ନିମ୍ ଇଦାନ ବ୍ୟବହାର ଆଣଦାର ଆରୁ ଭିନ୍ ଭିନ୍ କାର୍ଯ୍ୟକ୍ରମ କାଲଦାର ଗୁଠି ହଁ ବୋଲେ ଏକା ଏକା ତରା ନିମ୍ କେରକାଦାର ବଇଁସି ଆଚ୍ଛା ଗିଲା କାନ ଏକା ଏକା ସାଂସ୍କୃତିକ କାର୍ଯ୍ୟକ୍ରମ ନିମ୍ ଭାଗ ହଦାର ଇ କଥା ଟିକେ ତେଙ୍ଗର
1: ଇ ପ୍ରୋଗ୍ରାମ ତା ବହୁତ କେରକାମ ଏମ୍ କିନ୍ତୁ ଖାସ କରି ଯେତକି ମନେ ରହି ଟାଟା କେରକାଦାନ ସମ୍ବଲପୁର ଇ ସମ୍ବଲପୁରକେ ବହୁତ ଥର ମହୋତ୍ସବ ବର୍ଷକାଦାନ ଭୁବନେଶ୍ୱର ଆଦିବାସୀ ମେଲା କେରକାଦାନ କଟକ ଆଉ ଭି କେରକାଦାନ କିଛି ମନେ ଭି ମନଲା ଦିନ କିନ୍ତୁ ବହୁତ କେରକାନ ହଁ
0: ବହୁତ ଜାଗା ନିମ୍ କେରକାଦାର ଆଉ ଯେ ଇ ବୈଶୀ ଯେନ୍ ଆଚ୍ଛିଦାର ପ୍ରକୃତିରେ ନାମେ କୁଣା ସମ୍ପ୍ରଦାୟ ଟ୍ୟୁନ୍ ଗୁଠି ନାଚିଦାର କା ଦୁସରା ଭି ଆଚ୍ଛାଙ୍ଗଦାର ନାଇଁ
1: ହଁ ଇ କୁଣା ଗୀତୁ ଘି ଆସେଦାନ ଆରୁ ଯେନ୍ତା ସମ୍ବଲପୁରୀ ଗାନା ଗୁଠିଆଥିଲି ହେଲେ ଏ ନାସଦାନ ଆଦିନ ମେନିକିରି ଫଲୋ କାମଦାନ
0: ଆଚ୍ଛା
1: ଆଉ ଯେତେ କିଛି ମେନିକିରି ଆଶା ମନି
0: ହଁ ହେଲେ ନା କୁଣାର ଗୀତୁ ସାଙ୍ଗେ ସାଙ୍ଗେ ନିମ୍ ସମ୍ବଲପୁରୀ ଭି ଟ୍ୟୁନ୍ ଭି ନିମ୍ ଅଛି ତାର ଆଗଲା ସମ୍ବଲପୁରୀ ଟ୍ୟୁନ୍ ଅଣ୍ଟା ମେହନତ ନିମ୍ ହେସ୍ତି
1: ସମ୍ବଲପୁରୀ ଘି ବଚକୁନ୍ ଗୀତୁ ବନ ଅଣ୍ଟା ଆଶା ଚଲା
0: ହଁ ହଁ କେନ୍ସି ବି ଅଣ୍ଟା ଗୀତୁ କେ ଟ୍ୟୁନ୍

0: ବହୁତ ସୁନ୍ଦର ହେଲେ ନିମ୍ ତ ଇଦିନ ଅଚ୍ଛା ଦାର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ନୁ କାଲ ଦାର ହେଲେ ଏକା ନେକରି ନିମ୍ ସମୟ ଅଥର ଦାର ଏକା ଏକା ବା କେନ୍ କା ଦାର ଆଉ ନିମେ ଆଡ଼ପାନୁ ନେ ନେ ଆତଲନାର ଇ କଥା ଟିକେ ତେଙ୍ଗର
1: ଏମ୍ହା ଆଡ଼ପାନୁ ଫ୍ୟାମିଲି ଏମ୍ ରାଦାମ

ବହୁତ ବହୁତ ଧନ୍ୟବାଦ ଇନ୍ନ ବାର୍ଚକାର ଆରୁ ଇ ଯେନ୍ ବଇଁଶୀ ଉର୍ଣ୍ଣାବଦନଟା ଏକାନେ କଳାଦୁ ଏବଂ ଏକାନେ କିରି ନିମ୍ ଅପନାଚକାର ଆରୁ ବଇଁଶୀ ଉରିକିରି ନାମେ ଯେନ୍ ଅନ୍ତର୍ ଭିତରେ ଯେନ୍ କଳା ଥିଲି ଏବଂ ଏକାନେ ନିମ୍ ଫୁଟା ଆଚକାଦାର ତାଙ୍କେ ସାଙ୍ଗେ ସାଙ୍ଗେ ନାମେ ପାଡ଼ା ପାଟକିନୁ ବି ଏକାନେ କିରି ଆମେ ପୁନା ପୁନା କୁକୁ ହାତଦାର ଗୁଠି ବଇଁଶୀ ଶିଖରର ଆରୁ ବଇଁଶୀ ଉରର ଇନ୍ନୁ ଯେ ନାମ ବଇଁଶୀ ଉର ତାର କାମାଣୀ କାମ ଇଦାଦ ମାନିଲି ଇନ୍ନେ ଅଣ୍ଟା କଳା ଯଦି ମେଦୁନୁର ଆଦାନ ଯଦି ନାମ ବାହାରି ଅଥରତ ଆଉ ଆଲାର ଗାନେ ମିଶ୍ରତ ଆଲାରିନ୍ ଯଦି ଖୁସି କାମ ଆଙ୍ଗ ଥାଲେ ଆଦାଦ ବାଡ଼ିଟି ଖୁସି ଆ ଖୁସି ନୁହିଁ ଯିଏ ଆଗି ସାର୍ଥକତା ଥିଲି ଇନ୍ନା ବାର୍ଚକାର ଆମେ ଦ୍ୱିପଦ କଥା କାଚ ନିଖର ଆଜି ଲାଗାନ ଆକାଶବାଣୀ ତାର ତିନି ମାନ ଅଶେଷ ଧନ୍ୟବାଦ ଜୁହାର ହେଲେ ଆକୁନ୍ ସୁମତି ବାଗ ପାହାଡ଼ କା ଗୀତୁ ଅଣ୍ଟା ମେହନତ ଆ ଗୀତୁନୁ ନେ ଆମେ ହେଲୁ ଆସ୍କାନାର ଆ ଆଜ୍ଞା ଘର ମନାଲନାର ଦେବାରଚନ୍ କିଷାନ ତମେ ପଦା ଭାଲୁ ବାହାଲ ଆରୁ ନେ ବଇଁଶୀ ଆଚକାନାର ଆର୍ ମନାଲନାର କେସେ ବାହାଲ ପଞ୍ଚାୟତା ଫଟାଟାଙ୍ଗର ପଦାନ୍ତା ଅଶୋକ ଛତ୍ରୀ ଆଜ୍ଞା ଘର ତା ବାରା ଇ ଗୀତୁ ପଦେବନ୍ ମେହନତ

ଯେନ୍ କଥା ନାମ ଆଲୋଚନା ନାନାଲ କାତ ଯେ ଖାଲି ନାମେ ଲଗାନ୍ ନାମ ଆଲ୍ଲା ଜନ୍ ମାରୁତ୍ ନିଜର କଥା ଭାବନା ସାଙ୍ଗେ ସାଙ୍ଗେ ପାଞ୍ଚ ଲୋକ ଯେ କଥାନ୍ ଭାବତାରୁ ତାମା ହିଁ ଯେନ୍ତା ଭଲ ମାନ ଆନ୍ନେ ନାମେ ଜିଆବନ୍ ଯଦି ଦୁସରା ଆଲାର୍ଗେ ଲଗାନ୍ ସମର୍ପିତ କାମତ ହେଲେ ବାରନା ପିଢ଼ି ବି ନାମାନ୍ ମନେ ଇଅ ଚୁହାର୍।

ଶୁଣିଲେ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧୀୟ ସର୍ବସାଧାରଣଙ୍କ ପାଇଁ ଏକ ଜରୁରୀ ସୂଚନା। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତାକାଲି ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଏବଂ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଜଣାଇଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା। ସୂଚନାଟି ଏତିକିରେ ଶେଷ ହେଲା।

ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି 4:02 ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ଶୁଣିପାରିବେ ଲୋକଗୀତରେ ଖଞ୍ଜଣି ଭଜନ, ପରିବେଷଣ କରିବେ ବୈରାଗୀ ବାଗ ଏବଂ ସାଥୀ। 5:30 ଶୁଣିପାରିବେ ଯୁବବାଣୀର ସଂକଳ୍ପ କାର୍ଯ୍ୟକ୍ରମ। 6:10 ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ ଗୀତର କାର୍ଯ୍ୟକ୍ରମ। 6:30 ଶୁଣିପାରିବେ ଉଜ୍ଜଳ ଆମ ଦେଶ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 6:55 ଶୁଣିପାରିବେ ଆଜିର ପ୍ରସଙ୍ଗ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:02 ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ। 7:30 ଶୁଣିପାରିବେ କୃଷି ସଂସାର। 8:02 ଶୁଣିପାରିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଯୋଗେଶ୍ୱର ପଣ୍ଡା ଏବଂ କ୍ରିଷ୍ଣା ପଟେଲ। 8:15 ଶୁଣିପାରିବେ ଭକ୍ତି ସଙ୍ଗୀତ। 8:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତରେ ବଂଶୀବାଦନ, ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରସିଅ। 9:15 ଶୁଣିପାରିବେ ସ୍ପଟଲାଇଟ୍, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ଶୁଣିପାରିବେ ନାଟକ ସତୀ, ରଚନା ସତ୍ୟରଞ୍ଜନ ବେହେରା ଏବଂ ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ ଶ୍ରୀ କଲଚରାଲ ଏସୋସିଏସନର କଳାକାରମାନେ। 10:30 ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ହମୟନ୍ତୀ ଶୁକ୍ଲା ଏବଂ ସାଥୀଙ୍କ କଣ୍ଠରୁ କଥାଚିତ୍ର ଏଇ ଆମ ସଂସାର। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ କୁମାର ମହାନ୍ତି।

ଏଥର ଶୁଣନ୍ତୁ, ଆକାଶେ କି ରଙ୍ଗ ଲାଗିଲା କଥାଚିତ୍ରରୁ ଏ ଗୀତଟି। ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ, କଣ୍ଠଶିଳ୍ପୀ ସୁରେଶ ୱାଡ଼େକର ଏବଂ ନିବେଦିତା।

ପରବର୍ତ୍ତୀ ଗୀତ କଥାଚିତ୍ର ଆଶିକି, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା, ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବାଳୁଙ୍ଗ ଟୋକା କଥାଚିତ୍ରରୁ ଏହି ଗୀତଟି। ନିର୍ମଳ ରାୟଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର, କଣ୍ଠଶିଳ୍ପୀ ଜାଭେଦ ଅଲି ଏବଂ ପାମେଲା ଜୈନ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଭିତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତର ଦୁଇ ନମ୍ବର ଖେପ୍ଥି ଯାଇଛନ୍ ଅଷ୍ଟ୍ରେଲିଆ। ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀଥି ପ୍ରଧାନମନ୍ତ୍ରୀ ଯୋଗ ଦେବାର ରହିଛି କାର୍ଯ୍ୟସୂଚୀ। ସାଇବର ଆର୍ଥିକ ଠକେଇ ମାମଲାମାନଙ୍କର ତୁର୍ତ୍ତି ପଞ୍ଜୀକରଣ ତଦନ୍ତ ଆଉ ଏଥି ଶିକାର ହେଉଥିବା ବ୍ୟକ୍ତିମାନଙ୍କର ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ ତରଫୁ ଆଇଜ ଇ0 ଏଫ୍ଆଇଆର୍ ବ୍ୟବସ୍ଥା ହୋଇଛି ଶୁଭାରମ୍ଭ। ରାଜ୍ୟ ପୁଲିସ ବିଭାଗର ପାଖାପାଖି 33,000 ଖାଲି ପଡ଼ିଥିବାର ପଦବୀମାନଙ୍କୁ ଖୁବ୍ ଜଲ୍ଦି ପୂରଣ କରାଯିବା ବୋଲି କହିଛନ୍ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ପ୍ରତିରକ୍ଷା ପେନ୍ସନ୍ଭୋଗୀମାନଙ୍କର ପେନ୍ସନ୍ ବାବଦ କେନ୍ସି ଅଭିଯୋଗ ଥିଲେ ତାର ସମାଧାନ ଲାଗି ଭୁବନେଶ୍ୱରର ପୂର୍ବତଟ ରେଲପଥ ମୁଖ୍ୟାଳୟନ ଆଇବା ଶୁକ୍ରବାର ହେବାର୍କେ ଥିବାର ସମାଧାନ ଶିବିରଥି ଦସ୍ତାବେଜ ସାଙ୍ଗେ ଯୋଗ ଦେବାର୍କେ କରାଯାଇଛି ଅନୁରୋଧ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମଥି ଆଇବା କାଲିନ ମୂଲ ହେବା ନାଁ ଲେଖା। ରାଜ୍ୟ ସଡ଼କ ଦୁର୍ଘଟଣା କମ୍ କରବାର ଆଉ ଜନସାଧାରଣଙ୍କର ସୁରକ୍ଷାକେ ସୁନିଶ୍ଚିତ କରବାର ଲକ୍ଷ୍ୟ ନେଇକରି ମୂଲ ହୋଇଥିବାର ଗାଡ଼ି ଫିଟନେସ୍ ଯାଞ୍ଚ କାମ ର ଆଜି 2 ନମ୍ବର ଦିନ ତକ ପରିବହନ ବିଭାଗ ତରଫୁ 3,057 ଗାଡ଼ିର କରାଯାଇଛି ଯାଞ୍ଚ। ପୁରୀ ଶ୍ରୀକ୍ଷେତ୍ର ନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ଶେଷ ଖେପ୍କେ ପହଞ୍ଚିଛେ ରଥ ନିର୍ମାଣ କାମ ଆଉ ଶ୍ରୀମନ୍ଦିର ଅଣସର ଗୃହ ନ ଶ୍ରୀଜୀଉମାନଙ୍କର ଜାରି ରହିଛେ ଗୁପ୍ତ ସେବା। ହୀରାକୁଦ ଜଳଭଣ୍ଡାର ପରିଚାଳନାକେ ନେଇକରି ବୁର୍ଲା ଅଶୋକ ନିବାସଠାରେ ଓଡ଼ିଶା ଛତିଶଗଡ଼ ଭିତରେ ଆନ୍ତଃ ରାଜ୍ୟ ବୈଠକ ହୋଇଛେ ଅନୁଷ୍ଠିତ। ଆଇବାକାଲ ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ହେବାର୍କେ ଥିବାର ଚଲତି ବଛରର ପହେଲା ବନ୍ୟା ଜଳ ଉପରେ ହେଇଛି ଆଲୋଚନା। ବୌଦ୍ଧ ଜିଲ୍ଲାର ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫୁ ପାଳନ କରାଯାଇଛି ଜିଲ୍ଲାସ୍ତରୀୟ 77 ନମ୍ବର ବନ ମହୋତ୍ସବ ସପ୍ତାହ। T20 କ୍ରିକେଟ ଥି ଆଜି ବେଲଜିୟମ ଆଉ ଜିବ୍ରାଲେଟର ଭିତରେ ଚାଲିଛି ମ୍ୟାଚ। ଜିବ୍ରାଲେଟର 8 ୱିକେଟରେ କରିଛେ 139 ରନ୍ ଆଉ ବେଲଜିୟମ ମୁଲ୍ କରବାର୍କେ ଯାଉଛେ ବ୍ୟାଟିଂ। ଆଜିଠାନୁ ଆଇବା 12 ତାରିଖ ତକ ରାଜ୍ୟର କେତେଟା ଜାଗାନ ହେବା ସାମାନ୍ୟ ମଧ୍ୟମ ଧରଣର ବର୍ଷା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏସିନିର ମୁଖ୍ୟ ଖବର ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: हेलो,
1: जय सीताराम आ
0: जय सीताराम आ गया।
1: गया। रविंद्रनाथ मेहर मोहला कोटा हेडन ब्लॉक बरगढ़ जिला नु कहू जाय।
0: आपन को अमर कार्यक्रम के हमें स्वागत करू छु आ गया। आ
1: आ गया
0: केनता अछन?
1: ऑल अच्छे आ गया। और अमर रुदनई नातेन तो जाई जे इरा शिशु मंदिर के गोला न सकाल 7 बजे नु।
0: शिशु मंदिर आपन ना लिखा ले न तार?
1: हां हां हां आ गया।
0: जा हउ पढ़ी गला न।
1: वर्षा तो लागी रही देला इरा कायल आ आय इरा छाड़ी छे
0: ହଁ, ଖରା ତା ମାନେ ଜଷ୍ଟ ଲାଇଟ ଲାଇଟ ଖରା ହଉଛି ଆଜ୍ଞା, ଏନ୍ତା ବି ତ ଖରା ନାଇଁ କରବାର। ହଁ, କେନ କେନ୍ତା, କିନ୍ତୁ ପାଣିପାଗ ହିସାବରେ ତ ଏଥର ବହୁତ ଜୋର ବର୍ଷା ହେଇଗଲା, ତା ମାନେ ସବୁଆଡେ ହେଇଛି। ଲଘୁଚାପ ବର୍ଷା ହେଲେ ବି ଆଜ୍ଞା ପୁରା ସବୁଆଡେ, କାଇଁ ଗୁଜରାତ କାଇଁ ମୁମ୍ବାଇ ଯାହିଁ ଦେଖିବେ ସବୁ ନୁ। ଆଉ ସବୁ ନ ଏତେ ଜୋର ବର୍ଷା ହେଇଛେ ଯେ ପୁରା ତ ଏକଦମ ବଢି ହେଇଗଲା ନ। ନାଇଁ କାଲି ଛାଡ଼ବା, ଆମର ହୀରାକୁଦ ଆମର ବନ୍ୟା ଜଳ ପହଲା ବନ୍ୟା ଜଳ କାଲି ନିଷ୍କାସନ ହେବା। ଆମେ ରେଡିଓରେ ତ ବାରମ୍ବାର ଆପଣ ମାନଙ୍କୁ କହୁଛୁ, ସେଟା କାଲି 9 ତାରିଖ କାଲି ଯେତେବେଳେ ନିଷ୍କାସନ ହେବା। ଆଉ ଆମେ ଯଦି ନିଜେ ସଚେତନ ନାଇଁ ରହେମା ଆଜ୍ଞା, ପାନି ବୁଲିଲେ ସେମାନେ ବି ଲେଖି ଦେଇଛନ୍, ହେଥିର୍ ଲାଗି କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀ ବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ହଁ, ତ ଆଜି କେନ୍ ଗୀତ ଶୁଣମା ଆଜ୍ଞା?
1: ଆଜ୍ଞା ଗୀତ ଶୁଣମା, ବାଲୁଙ୍ଗା ଟୋକା ଫିଲ୍ମ ର ଗୋଟେ ଗୀତଟେ, ଆଉ ଗୀତର ବୋଲଟା ହଉଛି କିଛି ହଉ ହଉ କିଛି ହେଲା ରେ, ଇଲା ଇଲା ଇଲା ସିଟି ମାରି ମାରି ଷ୍ଟେସନ ଛାଡି
0: ବାବୁଲ ସୁପ୍ରିୟ ଗାଇଛନ୍। ଏଟା ଆପଣ ତ ବଢିଆ ଗୀତଟେ ବାଛିଲେ, ତ ରୁଦ୍ରାଣୀ ତ ପଢି ଯାଇଛନ୍। ବାକି ପରିବାର ଲୋକେ ଆପଣ ସଭେ ମିଶିକିରି ଶୁନମା ଏ ଗୀତଟା ଆଜ୍ଞା?
1: ଆମର ରୋହିଣୀ ମେହେର, ସବିତା ମେହେର, ପ୍ରୀତି ମେହେର, ପ୍ରଶାନ୍ତ ଖମାରୀ, ପୁଷ୍ପାଞ୍ଜଳି ଖମାରୀ, ଆର୍ ମୋର ଝି ବି ପୁଷ୍ପାଞ୍ଜଳି ମେହେର, ସୁଦାମ ସାହୁ, ଲୋକନାଥ ସାହୁ, ଜୟଗୋପାଳ ବେହେରା, ନାରାୟଣ ମେହେର, ସୁବଲ ସାହୁ, ଚୈତନ୍ୟ ପଟେଲ, ଦେବରାଜ ମେହେର ଚିଚିଣ୍ଡା, ଆନନ୍ଦ ମେହେର, ଅମା ମୁଣ୍ଡା, ମହେଶ୍ୱର ସେଠ, ଆମର ମହଲେ, ଅମିତ ପ୍ରସାଦ କର, ଅମିତ ପ୍ରସାଦ ଲୁହା, ଅଶୋକ ପତି, ହରିଶ ପରୁଆ, ମୁରଲୀ ପ୍ରସାଦ କର, ଯଶୋବନ୍ତ ପାଇକ, ଦେବରାଜ ମେହେର ଝିଲମିଣ୍ଡା, ମୁରଲୀ ମେହେର, ସେବାରାମ ମେହେର, ପଞ୍ଚାନନ୍ଦ ପଞ୍ଜିହାର, ଉପେନ୍ଦ୍ର ସୁନା, ସ୍ୱର୍ଣ୍ଣପ୍ରଭା କର, ଚିତ୍ରସେନ ସବର, ଲକ୍ଷ୍ମୀନାରାୟଣ ବାଗ, ନାଗୁ ପାତ୍ର, କରମସାନି ସାର, ସତ୍ୟଭାମା ମେହେର, ଲିଙ୍ଗରାଜ ମେହେର, ଆପଣ ମୁଇଁ ମୋର ନାତି ନାତୁଣୀ ମାନେ ସଭେ ମିଶିକିରି ଗୀତଟାକେ ଉପଭୋଗ କର୍ମା ଆଜ୍ଞା ରେଡିଓରେ।
0: ଚାଲୁନ ଆଜ୍ଞା ସଭେ ମିଶିକିରି ଶୁନମା। ବର୍ଷା ଛାଡି ଯାଇଛେ କିନ୍ତୁ ପାକଟା ବଢିଆ ହେଇଛେ। ହଁ, ଆଜି ବୁଧବାର ବି ଆଏ ବୋଲେ ମସ୍ତ ମାନେ ବସିକିରି ଆମେ ଘର ଭିତରେ ଶୁନମା ଆଜ୍ଞା। ହଁ ଆଜ୍ଞା, ଟାଇମ ପାସ ନୁହେଁ ଆଜ୍ଞା, ରେଡିଓ ଶୁଣୁଥିବା କାମ ବି ଚାଲିଥିବା।
1: ହଁ, ମନୋରଞ୍ଜନ ବି କାମ ବି ଚାଲିଛେ, ଟାଇମ ପାସ ବି ହେ।
0: ଏଟା ଆମର
1: ମନ ଦୁଃଖ ଥିଲେ ବି ରେଡିଓ ଭାଇ ଶୁଣିଲେ ମନଟା ଟିକେ ପୁରା ଉତ୍ଫୁଲ୍ଲ ହେଇଯାଇଛି।
0: ନାଇଁ ହେଡ଼ା ପରେ ରେଡିଓ ଚାଲୁଥିବା ବେଲେ ଆପଣଙ୍କର କାମ ଝଟ ଉସିରବା ଯେ। ଠିକ ଅଛି ଆଜ୍ଞା, ଚାଲୁନ ତାହେଲେ ଏଇ ଗୀତଟା ଶୁନମା ଆଜ୍ଞା।
1: ହଁ ଆଜ୍ଞା, ଜୟ ସୀତାରାମ,
0: ଜୟ ସୀତାରାମ ଆଜ୍ଞା।

0: ହ୍ୟାଲୋ। ହଁ ଆଜ୍ଞା,
1: ନମସ୍କାର।
0: ନମସ୍କାର ଆଜ୍ଞା। କର୍ଣ୍ଣ ଭାଇ, ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ। ଆଜି ବହୁତ ଦିନ ପରେ କଥା ଲାଗୁଛୁ ଆମେ। ତ ସବୁନୁ ପହିଲା ଆମର ଶ୍ରୋତା ମାନଙ୍କୁ କହିଦଉନ୍, ଆଜି କେନ୍ ଗୀତ ଶୁଣମା, ତାପରେ କଥା ହେମା। ହଁ, ଆପଣଙ୍କର ପସନ୍ଦ ମୁଇଁ ଭଲ କରି ଜାଣିଛେ। ଆପଣଙ୍କର ପସନ୍ଦର ଚଳଚ୍ଚିତ୍ର ହଉଛେ ଛାତିରେ ଲେଖିଛି ତୋରି ନା, ନାଇଁ? ହଁ, ସେଥିରେ କେନ୍ ଗୀତ ଶୁଣମା? ଟାଇଟିଲ୍ ସଙ୍ଗଟା ଶୁଣମା ତ? ଶୁଣମା ଆଜ୍ଞା, ଆଉ କେନ୍ତା ଅଛନ୍ କହୁନ୍। କାଁ କର ମା କହୁନ୍, ଆପଣ ତ ଜାଣିଛନ୍ ଆମର ତ କେତେ କେତେ ଶ୍ରୋତା ଯୁଡି ହଉଛନ୍। ଆପଣ ଶୁଣୁଛନ୍, ରେଡିଓଟା ଶୁଣୁଛନ୍ ତ? ଯାହା ହଉ, ହେଟା ହିଁ ଆମର ଭଲ ହେ। ଆପଣ ମାନେ ଆମର ସମ୍ପତ୍ତି, ଆପଣ ଆମର ଗର୍ବ ଗୌରବ। ଆନ୍ ଆପଣ ଶୁଣୁଛନ୍ ବୋଲି ଆମେ କାର୍ଯ୍ୟକ୍ରମ କହୁଛୁ। ହଁ ଆଜ୍ଞା, ଠିକ ଅଛେ। ଆପଣଙ୍କର ଅନୁରୋଧଟା ମୁଇଁ ଆଉ ଥରେ କହିଦଉଛେ। ଆଜି ଯେନ୍ ରାତି 9:30 ସତୀ ନାଟକ ବାଜବା, ଯେନ୍ଟାକେ ଲେଖିଛନ୍ ସତ୍ୟରଞ୍ଜନ ବେହେରା, ସେଟା ଆପଣ ତ କହୁଛନ୍ ବଢିଆ ଡ୍ରାମାଟେ ଆଏ ବୋଲି, ମୁଇଁ ବି ଶୁଣିଛେ ଭଲ ଡ୍ରାମା ଏ। ସବୁ ଆପଣ ଶ୍ରୋତାମାନଙ୍କୁ ଅନୁରୋଧ କଲେ ମୁଇଁ ଆଉ ଥରେ କହିଦଉଛେ, ଆଜକା ରାତି 9:30 ଆମର କେନ୍ଦ୍ରଠୁ ଶୁଣବେ ନାଟକ ସତୀ। ହଁ, ଆପଣ ତାହେଲେ ପ୍ରୋଗ୍ରାମ ହାଇଲାଇଟ୍ ଶୁଣିଛନ୍? ହଁ ଆଜ୍ଞା, କାଣା ହେସି କି ଆମର ଇଆଡ଼େ ଥିସି ଆପଣଙ୍କର ସାଂସ୍କୃତ ନ୍ୟୁଜ୍, ଆଉ

ସିଆଡ଼େ ଥିସି କଟକ, ବୋଲେ ଆଜ୍ଞା ଆମେ କାଣା ହେସି କି ଆମେ ବାଧ୍ୟ ହଉଁ କଟକଟା ବଜାବାକେ ଆମେ କାଟି ନାଇଁ ପାରୁ। ଯେତେବେଲେ କଟକ ନୁ ପଲେଇ ଆସି ଘା ଘା କଟକ ଲେଟ୍ କରସି, ତ ଆମେ ସବୁବେଳେ ଚେଷ୍ଟା କରସୁଁ ଯେ ପୁରା କାର୍ଯ୍ୟକ୍ରମ ସୂଚନା ଆପଣଙ୍କୁ ଦେବାର ଲାଗେ, କିନ୍ତୁ କେତେବେଲେ କେନ୍ତା ହୁଏ ତ ନାଇଁ ହଉଥିବା, ଦେଇ ନାଇଁ ହଉଥିବା, ନହେଲେ ଆମେ ସବୁବେଳେ ଚେଷ୍ଟା କରସୁଁ ଆପଣଙ୍କୁ ପୁରା କାର୍ଯ୍ୟକ୍ରମ ସୂଚନା ଦେବା ସଙ୍ଗେ ତାର ସଙ୍ଗେ କାଁ କରସୁଁ ଆମେ ମଝି ମଝିରେ ଆପଣମାନଙ୍କୁ କାର୍ଯ୍ୟକ୍ରମ ବାବଦ ଠିକ କହୁଥିସୁଁ, ଆଜି କାର୍ଯ୍ୟକ୍ରମ ଶୁଣବେ, ଆଜି ସେ କାର୍ଯ୍ୟକ୍ରମ ଶୁଣବେ। ହେଟା କାଣା ହେଇଛେ, ହେଟା ଆମର ମୁଖ୍ୟ ସମ୍ବାଦଟିଏ। ବେଲେ ହେଟା ଆମେ କାଣା କରୁଛୁଁ କି ଆପଣମାନଙ୍କୁ ତାମାନେ ସାବଧାନ କରିଦେବାର ଲାଗି ପ୍ରାୟ 45 ମିନିଟ୍ ଅଧା ଘଣ୍ଟା ଘଣ୍ଟାଟାକେ ଥରେ ଥରେ ଦଉଛୁନ, ଯାହାଉ ଆପଣ ଶୁଣୁଛନ୍ ଆମର କାର୍ଯ୍ୟକ୍ରମ, ଏନ୍ତା ଆହୁରି ବି ଶ୍ରୋତା ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ବୋଲି ଆମେ ଆପଣମାନଙ୍କୁ କହୁଛୁଁ। ତ ଆଜି ତ କଥା ଲାଗ୍ଲା ନ, ବହୁତ କଥା ଲାଗ୍ଲା ନ, ଫେର୍ ଦେଖୁନ୍ ଆହୁରି ଆମର କେତେ କେତେ ଶ୍ରୋତା ଟାକିଥିବେ, ତ ଆପଣଙ୍କର ପସନ୍ଦର ଗୀତଟା ଶୁଣମା। ନିଶ୍ଚୟ ଆଜ୍ଞା, ଆମେ ସବୁ ଉଦ୍ଘୋଷକ ଉଦ୍ଘୋଷିକା ସଙ୍ଗେ ଆପଣଙ୍କର ଯେତେ ବି ଶ୍ରୋତା ଶୁଣୁଛନ୍ ସମସ୍ତଙ୍କୁ ଆପଣଙ୍କର ତରଫରୁ ଏଇ ଗୀତଟା ଡେଡିକେଟ୍ କରିଦଉଛୁ। ଆସୁନ୍ ସଭେ ଯାକର ମିଶିକିରି ଆପଣଙ୍କର ପସନ୍ଦର ଏଇ ସୁନ୍ଦର ଗୀତଟା ଶୁଣମା ଆଜ୍ଞା। ଜୁହାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ଆକାଶବାଣୀ ହେଲୋ ଅନୁରୋଧ
0: ହଁ ଆଜ୍ଞା ଆକାଶବାଣୀ ହେଲୋ ଅନୁରୋଧ କାର୍ଯ୍ୟକ୍ରମ
1: ନାନୀ ଜୁହାର
0: ଜୁହାର
1: ଆଜ୍ଞା ମୁଇଁ ଝାରସୁଗୁଡ଼ା ଜିଲ୍ଲା ଲୈସରା ବ୍ଲକ ଭାତଲଡ଼ା ପଞ୍ଚାୟତ କେନ୍ଦୁଡିହିରୁ ପରମାନନ୍ଦ କିଷାନ
0: କିଷାନ ବାବୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ ଆଜି ପୁରା ଝାରସୁଗୁଡ଼ାର ଲାଇନ ଲାଗିଯାଇଛି
1: ଆଜ୍ଞା ବହୁତ ଦିନ ଘର କାମ ଚାଲୁଥିଲା ତ ବୋଲେ ଲଗେଇ ହେଲା
0: ନାଇଁ ନାଇଁ ଝାରସୁଗୁଡ଼ା ଜିଲ୍ଲାର ପୁରା ଲାଇନ ଲାଗିଯାଇଛି
1: ଭକ୍ତ ଆଜ୍ଞା ଆସୁଥିଲେ
0: ବେଲେ ଆଜି କେନ୍ ଗୀତ ଶୁଣମା ଆଜ୍ଞା କହୁନ ତାପରେ କଥା ହେମା
1: ଆଜ୍ଞା ହିରୋ ଚଳଚ୍ଚିତ୍ରର ସଙ୍କଟ ମୋଚନ
0: ଆଚ୍ଛା ବହୁତ ବଢିଆ ଗୀତଟେ ଆପଣ ବାଛିଲେ ଆପଣ କାଣା କରୁଛନ୍ ଆଜ୍ଞା
1: ଆଜ୍ଞା ଇହାଦେ ଅଦା ଟିକେ ଯୁଗାଇଛନ୍ ପତର ପୁତା ଡାଲ ଦୁଲୁ ଗୁଆଲ ପୁଲ ଦେଇକରି ଏଟା ଲଗୁଆ ଯୁଗଉଛି
0: ଅଦା
1: ଅଦା
0: ଆଚ୍ଛା ଅଦା ଯୁଗାଇଛନ୍
1: ହଁ ଆଜ୍ଞା ଇଟା ଦେଢ଼ ଏକର ପଖାଉ
0: ଏଟା ତ ପାଗ ଆଉ କେତେ ଦିନ ତୁ ଗଲେ ବାହାରି ଯିବାର କଥା ଅଦା ନା ଆଜ୍ଞା ନୂଆ ଅଦା ହଁ ଦଶରା ମାସକେ ନୂଆଟା ବାହାରସି ଠିକ ପୁଜୁନ୍ତିଆ ବେଲକେ ଅଦା ଗଛ ସହିତ ନୂଆଟା ବାହାରି ଥିସି ନ ଏଛିନି ଟିକେ ଅଦା ସଙ୍କଟ ଦେଖା ଦେସି ନାଇ
1: ସାରୁ ହଲଦି
0: ହଁ ହଁ ଆଜ୍ଞା ହଲଦିଟା ତ ପ୍ରତି ବର୍ଷ ନାଇଁ ବାହାରେ ବର୍ଷେ ଥି ହଲଦି ବାହାରୁଛେ ଯାହା ହଉ ବଢିଆ କଥା ନିଶ୍ଚୟ ଆଜ୍ଞା ଆମେ ମାନେ ହଲଦି ଘିନୁଛୁ ତ
1: ଆମେ ପଠେଇ ଦେଇଥିଲି ଆମ୍ବ ପଠେଇ ଦେଇଥିଲି ଖଜୁରୀ ଆମ ଜାମ୍ବୁ ସବୁ ପଠେଇ ଦେଇଥିଲି ଆମର ସେ ମହାଦେବ ବସ୍ତି ମାନସ ଆଜ୍ଞା ନେଇଯାଉ ବୋଲି ଯେ ତ ନେଇ ନେଲେ ଫରେଷ୍ଟ ପର୍ବ ବେଙ୍ଗାଲି

0: हेलो, हाँ,
1: हेलो।
0: क्या आकाशवाणी संबलपुर, हेलो, अनुरोध कार्यक्रम। बेहरा बाबू, आपण को आमर कार्यक्रम के आमे स्वागत करुचु। आपण तो कोलार माटीर थु फोन करिछन, केन्ता अछन? रेडियो, ହଁ ଆଜ୍ଞା, ହେଇଟା ତ ଗୋଟେ ଆମର ଆମେ ଆମର ତାମାନେ ରେଡିଓର ହେଟାଏ ଆପଣ କାମ କରୁଥାଉନ୍, ଧାମ କରୁଥାଉନ୍, ଯାହା ବି କରୁଥାଉନ୍, ଆପଣ ଯଦି ରେଡିଓଟା ପାଖେ ରଖିଛନ୍ ବେଲେ କାମଟା ଉସରି ଯିବା କେତେବେଲେ ଯେ ଆପଣ ଜାନିବି ନାଇ ପାରନ୍। ହେଟା ତ ଆଏ, ହେଟା ଆମର ସଙ୍ଗୀତର ମହିମା ଆଏ ଆଜ୍ଞା। ପ୍ରକୃତିରେ ଯଦି ଆପଣଙ୍କର ହେତିର୍ ଲାଗି ତ ବିଶ୍ୱ ଦେଖ ମଧୁମୟ, ପୁରା ସଙ୍ଗୀତମୟ ଆଏ ଆମର ବିଶ୍ୱଟା, ଆଉ ସବୁଆଡେ ସଙ୍ଗୀତ ଭରିଛେ। ଏଟା ପ୍ରକୃତରେ ମେଡିସିନ ଆଜ୍ଞା। ଆଜ୍ଞା, ଆଜ୍ଞା, ଆପଣ ଯଦି ଭଲ ନାଇ ପାଇ ଶିଖିବେ ବେଲେ ଆପଣ ରେଡିଓ କେବେ ଶୁଣି ନାଇ ପାରନ୍, ସଙ୍ଗୀତ ଶୁଣି ନାଇ ପାରନ୍, କଳାକେ ଆପଣ ନାଇ ଗ୍ରହଣ କରିପାରନ୍। ହେତିର୍ ଲାଗି ଭଲ ପାଇ ବସ୍ମା, ଆଉ ଆମର ଯେତ୍କି ବି ତାମାନେ ଅଛେ ସବୁ, ଇଟା ଗୋଟେ ପୁରା ମେଡିସିନ ବେଲେ କହି କିଛି ଅତ୍ୟୁକ୍ତି ନୁହେଁ ଆଜ୍ଞା। ଏଟା ଆଜିକାଲି ପରେ ହେତିର୍ ଲାଗି ଥେରାପି ଆଏ, ସଙ୍ଗୀତଟା ବାଜୁଛେ ଆପଣଙ୍କର ବ୍ୟାଙ୍କ ଫ୍ୟାଙ୍କ ଦେଖିବେ, ଯାହିଁ ଅଫିସ ହସ୍ପିଟାଲ ସବୁନ ବାଜୁଛେ ଆଜ୍ଞା। ମ୍ୟୁଜିକ ଥେରାପି ଦିଆ ହଉଛେ, ମାନସିକ ଶାରୀରିକ ସବୁ ଯନ୍ତ୍ରଣା ଉପଶମ ହେଇପାରବା ଇଥି। ଠିକ ଅଛି ଆଜ୍ଞା, ଆଜି କେନ୍ ଗୀତ ଶୁଣମା ଆଜ୍ଞା? ଆପଣ ତ ବହୁତ ସୁନ୍ଦର ଗୀତଟେ ବାଛିଛନ୍। କାହାକେ ସୁନାମା କହୁନ?
1: ଆମର ରବୀନ୍ଦ୍ରନାଥ ମେହେର, ଯୁବଲ ସାହୁ, ଚୈତନ୍ୟ ପଟେଲ, ରାଧାକାନ୍ତ, ଜଳଗୋବିନ୍ଦ ମିଶ୍ର
0: ଆଜ୍ଞା,
1: ତାପରେ ପ୍ରଶାନ୍ତ ଖମାରୀ, ଆମର ପୁଷ୍ପାଞ୍ଜଳି ଖମାରୀ, ପଟେଲ ପାନ୍ଦୁକାନ
0: ଆଜ୍ଞା,
1: ଆଉ ହଁ ସବୁ ଶ୍ରୋତା ମାନଙ୍କୁ ଏଇ ଗୀତଟା ଶୁଣାମା ଆଜ୍ଞା।
0: ଠିକ ଅଛି ଆଜ୍ଞା, ଆମର କାର୍ଯ୍ୟକ୍ରମ ସେମାନେ ନିଶ୍ଚୟ ଶୁଣୁଥିବେ, କାଁ କରି ସେମାନେ ଆମର ରେଗୁଲାର ଶ୍ରୋତା, ବହୁତ ଥର ଫୋନ କରସନ୍। ହଁ,
1: ମୋର ପାଖେ ଟିକେ ସମୟ କମ କିନ୍ତୁ ମୁଁ ସବୁ ଶୁଣୁଛେ, ମୋର ତ ରେଡିଓ ଶୁଣିବାଟା 37 ବର୍ଷ ହେଲାନ
0: ଆଜ୍ଞା। ଆପଣ ମାନେ ତ ଶୁଣୁଛନ୍ ବୋଲି ଆମେ ବଜେଇ ପାରୁଛୁ ଆଜ୍ଞା,
1: ରେଡିଓ ଅଛି ସବୁ ଭାଇ ମାନଙ୍କର ସହ ମୋର କନେକ୍ସନ ଅଛି, ସମସ୍ତେ ମତେ ବି ଯେତେ ମୁଇଛନ୍ତି ସବୁ ଶୁଣୁଛେ, ଆଉ ରେଡିଓ ତ ମୋର ଦୁକାନ ଅଛି, ଦୁକାନରେ ବାଜୁଛି ରେଡିଓ ସବୁବେଳେ
0: ଆଜ୍ଞା। ଆଜ୍ଞା, ଠିକ ଅଛି, ଆସୁନ ସମସ୍ତେ ମିଶିକିରି ସୁନ୍ଦର ଗୀତଟା ଶୁଣମା।
1: ଧନ୍ୟବାଦ,
0: ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ
1: ହଁ ନମସ୍କାର ମୁଇଁ ଲୋକନାଥ ସାହୁ କହୁଛେ।
0: ଆଜ୍ଞା ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ। ଆପଣ ଆମର ଲାଷ୍ଟ କଲର କେନ୍ ଗୀତ ଶୁଣମା ଯେ ଜଲ୍ଦି
1: ଗୀତଟେ ଦେଇଦେବେ ସେ ଲତା ପାହାଡ଼
0: ଏଇ ଯେ ବନଲତା ପାହାଡ଼
1: ବନଲତାର ପାହାଡ଼
0: ହଁ ବଢିଆ ଗୀତଟେ ବାଛିଛନ୍। ତ ଆପଣ ତ ନିଶ୍ଚୟ ଭଲ ଥିବେ ପାଗ ବି ଠିକ ଅଛେ ତ
1: ଠିକ ଅଛି
0: ହଁ ତ ଗୀତଟା ଶୁଣମା ଆଜ୍ଞା
1: ଆଜି ତ ଟାଇମ ନାଇଁ ନ ଡେଡିକେଟ କରିନି ହଏ
0: ହଁ ସମସ୍ତଙ୍କୁ ଡେଡିକେଟ କରିଦମା ସବୁ ଶ୍ରୋତାକୁ ଡେଡିକେଟ କରିଦମା। ଆପଣ ଲାଷ୍ଟ କଲର ଆନ୍ ଗୀତ ବାଜିଲାନ ତ ଆସୁନ ସବେ ମିଶିକିରି ଗୀତଟା ଶୁଣମା ଆଜ୍ଞା ଫେର କଥା ହେମା।
1: ମୁରଲୀ ଭାଇକୁ ଡେଡିକେଟ
0: ଠିକ ଅଛି ମୁରଲୀ ଆଜ୍ଞା କି ଡେଡିକେଟ ସ୍ପେଶାଲ କରିଦଉଛୁ
1: ଆଉ କ୍ଷମା ସାଗର ଦବା
0: ଠିକ ଅଛି ଆଜ୍ଞା ଧନ୍ୟବାଦ ଫୋନ୍ କରିଥିଲେ ଫେର ଫୋନ୍ କଲେ କଥା ହେମା
1: ଜୁହାର।

ଆପଣମାନେ ଶୁଣୁଛନ୍ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ତିମି ମମତା ପଣ୍ଡା, ବୈଷୟିକ ସହାୟତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଆଉ ସୁଜୟ କୁମାର ପ୍ରମାଣିକ। ଏ କାର୍ଯ୍ୟକ୍ରମ ଥି ନିଜର ପସନ୍ଦ ଗୀତ ଗୀତ ଶୁଣବାର ଲାଗି ଆମମାନଙ୍କେ ଫୋନ୍ କରୁନ୍। ସବୁ ବୁଧବାର ସକାଳ 9 ବଜେ ନୁ 10 ବଜେ ଭିତରେ ଆମକୁ ଯୋଗାଯୋଗ କରବାର ଲାଗି ଆମର କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବାବୋ ସୁବିଆନ୍ତୋ ମିଳିତ ଭାବେ ଐତିହାସିକ ପ୍ରମ୍ବାନାନ୍ ମନ୍ଦିରର ସଂରକ୍ଷଣ ପ୍ରକଳ୍ପ ଆୟୋଜ କରିଛନ୍। ମୁଲ୍ କେରଳର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ହୋଇଛି। ମୁଲ୍ ଏସିଆନ୍ ଭାରତ ବାଣିଜ୍ୟ ଚୁକ୍ତି କ୍ଷେତ୍ରକେ ଅତ୍କା ତ୍ୱରିତ କରବାର ଲକ୍ଷ୍ୟଟି ନୂଆଦିଲ୍ଲୀଠାରେ 13 ନମ୍ବର ମିଳିତ କମିଟି ବୈଠକ ହେଉଛି ଆୟୋଜିତ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କର ଅଧ୍ୟକ୍ଷତାଟି ନୂଆଦିଲ୍ଲୀଠାରେ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଅଭିନ୍ନ ଭିନ୍ନ ପ୍ରସ୍ତୁତି ବାବଦ ସମୀକ୍ଷା ବୈଠକ ହୋଇଛି ଅନୁଷ୍ଠିତ। ଓଡ଼ିଶା ପୋଲିସ ତରଫୁ ସାଇବର ଆର୍ଥିକ ଠକେଇ ମାମଲାର ତୁର୍ତ୍ତି ପଞ୍ଜୀକରଣ ତଦନ୍ତ ଆଉ ଇଥି ଶିକାର ହେଉଥିବା ବ୍ୟକ୍ତିଙ୍କର ମାମଲାର ଜଲ୍ଦି ସମାଧାନ ଲାଗି ଆଏଜ୍ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର କରାଯାଇଛି ଶୁଭାରମ୍ଭ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆଜି ବାହାରିଛେ ପହିଲା ଖେପ ମେଧା ତାଲିକା। ଆଇବା କାଲିଠାନୁ 15 ତାରିଖ ତକ ହେବା ନାଁ ଲେଖା। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ଆଜି ଶକ୍ତି କ୍ଷେତ୍ର ସୁଧାର ସୁରକ୍ଷା ଆଉ କେନ୍ଦ୍ର ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ କରିଛନ୍ ଉଚ୍ଚସ୍ତରୀୟ ବୈଠକ। ରାଜ୍ୟ ସଡ଼କ ସୁରକ୍ଷା ଆଉ ଜନସାଧାରଣଙ୍କର ସୁରକ୍ଷା ବ୍ୟବସ୍ଥାକେ ବରକସ କରିବା ଲାଗି ପୁଲିସ ପ୍ରଶାସନ ଆଉ ପରିବହନ ବିଭାଗ ତରଫୁ ବାହନ ଇ ଚାଲାଣ ଡ୍ୟାସବୋର୍ଡରେ ଆଲର୍ଟର କରାଯାଇଛି ବ୍ୟବସ୍ଥା। ବୌଦ୍ଧ ଜିଲ୍ଲାପାଳ ସଡ଼କ ସୁରକ୍ଷା କମିଟି ବୈଠକଟି ଟ୍ରାଫିକ୍ ନିୟମ ପାଳନ ଆଉ ଗାଡ଼ି ଯାଞ୍ଚକେ ଅତ୍କା କଡ଼ାକଡ଼ି କରବାରକେ ଦେଇଛନ୍ ନିର୍ଦ୍ଦେଶ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆଗୁନୁ ଆଜି 2 ନମ୍ବର ଦିନେ ପୁରୀ ରେଲ ଷ୍ଟେସନଠାରେ କେନ୍ସିଭିଲ୍ ପ୍ରତିକୂଲ ସ୍ଥିତି ଲାଗି ଜାରି ରହିଛେ ଓଡ୍ରାଫ୍ ଅଗ୍ନିଶମ ଜିଆର୍ପି ଆର୍ପିଏଫ୍ ଏସ୍ଟିୟୁ ଆଉ ଜିଲ୍ଲା ପ୍ରଶାସନର ମିଳିତ ମକ୍ଡ୍ରିଲ୍। ସମ୍ବଲପୁରର ହୀରାକୁଦ ଡ୍ୟାମ୍ନୁ ଆଇବା କାଲ 4 ଗେଟ୍ ଦେଇକରି ଛଡ଼ାଯିବା ଏ ବଛରର ପହିଲା ବର୍ଡ ପାଇନ୍। ଏଛେନ୍ ଜଳଭଣ୍ଡାରକେ ଉପରମୁଡ଼ୁ ପଶୁଛେ 2,62,000 କ୍ୟୁସେକ୍ ପାଏନ୍। ଆଜିଠାନୁ ଏବେ 12 ତାରିଖ ତକ ରାଜ୍ୟର କେତେଟା ଜାଗାନ ହେବା ମଧ୍ୟମ ଧରଣର ବର୍ଷା ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଛନିର ମୁଖ୍ୟ ଖବର ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05 ନ।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜଣି ଭଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ବୈରାଗୀ ବାଗ ଏବଂ ସାଥୀ।

ଲୋକଗୀତ କାର୍ଯ୍ୟକ୍ରମରେ ଖଞ୍ଜଣି ଭଜନ ଶୁଣିଲେ। ପରିବେଷଣ କଲେ ବୈରାଗୀ ବାଗ ଏବଂ ସାଥୀ, ସେମାନେ ହେଲେ ଅଭି ବାଗ, କାର୍ତ୍ତିକ ବଳୁଆ, ମିଞ୍ଜୁ ମିର୍ଦ୍ଧା ଏବଂ ଗୋବର୍ଦ୍ଧନ ବାରିକ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ଏକ ସୂଚନା। ସୂଚନାଟି ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି ବୋଲି ଜଣାଇଛନ୍ତି ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟଯନ୍ତ୍ରୀ। ଏହାଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ଜୁଲାଇ 2026 ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଶ୍ୟାମଳୀ ପତି ଆପଣଙ୍କୁ ସ୍ୱାଗତ ତଥା ଅଭିନନ୍ଦନ ଜଣାଉଛି। ଆଜିର ସଂକଳ୍ପ କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା ନିଯୁକ୍ତି ସୂଚନା ବିଷୟରେ, ତା ଛଡ଼ା ଆମେ ଶୁଣିବା କିଛି ସୁମଧୁର ସଙ୍ଗୀତ। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ। ପ୍ରଥମେ ଇତିହାସ ତର୍ପଣରେ ଆଜି 8 ଜୁଲାଇ 1998 ମସିହା ପର୍ତ୍ତୁଗୀଜ ଅନ୍ୱେଷଣକାରୀ ଭାସ୍କୋଡା ଗାମା ଲିସବନ୍ରୁ 4 ଜାହାଜ ନେଇ ଭାରତ ଦିଗକୁ ସମୁଦ୍ର ବାଟ ଦେଇ ନିଜର ଅନ୍ୱେଷଣର ଯାତ୍ରା ଆରମ୍ଭ କରିଥିଲେ। 1857 ମସିହା ଭାରତୀୟ ବିଦ୍ରୋହ ପରେ ବ୍ରିଟିଶ ସଂସଦ ଭାରତ ସରକାର ଅଧିନିୟମ କରିଥିଲା। ଏହା ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନକୁ ସମାପ୍ତ କରିଥିଲା ଏବଂ ଭାରତକୁ ବ୍ରିଟିଶ ରାଜ ଅଧୀନରେ ରଖିଥିଲା। 1954 ମସିହା ଆଧୁନିକ ଜେଟ୍ ବିମାନ ପ୍ରୋଟୋଟାଇପ୍, ଯାହା ପରେ ବୋଇଂ 707କୁ ଯାଇଥିଲା ଏବଂ ବୋଇଂ 707 ନିଜର ପ୍ରଥମ ଉଡ଼ାଣ କରିଥିଲା। 2011 ମସିହା ସ୍ପେସ୍ ସେଟଲ୍ ଆଟଲାଣ୍ଟିସ୍ STS 135 ମିଶନରେ ଉତ୍କ୍ଷେପଣ କରାଯାଇଥିଲା, ଯାହା ନାସାର ସ୍ପେସ୍ ସେଟଲ୍ ପ୍ରୋଗ୍ରାମର ଶେଷ ଉଡ଼ାଣ ଥିଲା। ଶ୍ରୋତାବନ୍ଧୁ, ଏହା ଥିଲା ଇତିହାସ ତର୍ପଣରେ ଆଜି। ତେବେ ଆସନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, ଶୁଣିବା ଗୋଟିଏ ମଧୁର ଗୀତ। କ୍ୟୁ ପାପନ ଏବଂ ସୁନିଧି ଚୌହାନଙ୍କ କଣ୍ଠରୁ, କଥାଚିତ୍ର ବର୍ଫି, ଗୀତ ନୀଲେଶ ମିଶ୍ରା, ସଙ୍ଗୀତ ପ୍ରୀତମ।

ଶ୍ରୋତା ବନ୍ଧୁ, ଆମେ ଯେମିତି ଜାଣିଛୁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଶିକ୍ଷା, ନିଯୁକ୍ତି, ଆବାସ ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ନ୍ୟାୟସଙ୍ଗତ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର 2006 ସଂଖ୍ୟାଲଘୁ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନୂତନ 15 କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଆସନ୍ତୁ ଏହାକୁ ଆଲୋଚନା କରିବା। ଆଇସିଡିଏସ୍ ସେବାର ସମାନ ଉପଲବ୍ଧତା, ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତିଷ୍ଠା କରିବା, ବିଦ୍ୟାଳୟ ଶିକ୍ଷାରେ ଉନ୍ନତି ଆଣିବା। ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ବିଦ୍ୟାଳୟ ଏବଂ ଶିକ୍ଷାଗତ ଭିତ୍ତିଭୂମିର ସମ୍ପ୍ରସାରଣ କରିବା, ଉର୍ଦ୍ଦୁ ଶିକ୍ଷା ପାଇଁ ଅଧିକ ସମ୍ବଳ ଯୋଗାଣ କରିବା, ଚାହିଦା ଥିବା ବିଦ୍ୟାଳୟରେ ଯୋଗ୍ୟ ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତି କରାଯାଉ, ଏହା ଉର୍ଦ୍ଦୁ ଭାଷାକୁ ସଂରକ୍ଷିତ କରିବାରେ ସାହାଯ୍ୟ କରିବ। ମାଡ୍ରାସା ଶିକ୍ଷାର ଆଧୁନିକରଣ, ବିଜ୍ଞାନ, ଗଣିତ, ଇଂରାଜୀ ଏବଂ କମ୍ପ୍ୟୁଟର ଭଳି ଆଧୁନିକ ବିଷୟଗୁଡ଼ିକୁ ଉପସ୍ଥାପନ କରିବା ପାଇଁ ମାଡ୍ରାସାଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଯୋଗାଇ ଦିଆଯାଉ। ପ୍ରାକ୍ ମାଟ୍ରିକ, ପୋଷ୍ଟ ମାଟ୍ରିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ଦକ୍ଷତା ଏବଂ ନିଯୁକ୍ତି ସାମର୍ଥ୍ୟ ବୃଦ୍ଧି, ସଂଖ୍ୟାଲଘୁ ଯୁବକମାନେ ଧନ୍ଦାମୂଳକ ତାଲିମ, ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶର ସୁଯୋଗ ପାଆନ୍ତି। ଏହାଦ୍ୱାରା ସେମାନଙ୍କ ନିଯୁକ୍ତି ସାମର୍ଥ୍ୟ ବୃଦ୍ଧି ପାଇଥାଏ ଏବଂ ସ୍ଥାୟୀ ଜୀବିକା ନିର୍ବାହରେ ସହାୟତା ମିଳିଥାଏ। ରାଜ୍ୟ ଏବଂ କେନ୍ଦ୍ରୀୟ ସେବାରେ ନିଯୁକ୍ତି, ନିରପେକ୍ଷ ନିଯୁକ୍ତି ପଦ୍ଧତି ଜରିଆରେ ସଂଖ୍ୟାଲଘୁ ପ୍ରତିନିଧି ସଂଖ୍ୟା ବୃଦ୍ଧି କରିବା ପାଇଁ ସରକାରୀ ବିଭାଗଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବା PSU ନିଯୁକ୍ତିର ସୁଯୋଗ ବୃଦ୍ଧି କରିବା, ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ଆର୍ଥିକ କାର୍ଯ୍ୟକଳାପ ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ସମାନ ଭାଗିଦାରୀ।

ଯାଉଛି। କର୍ତ୍ତୃପକ୍ଷମାନେ ତୁରନ୍ତ ସାମ୍ପ୍ରଦାୟିକ ଅପରାଧର ତଦନ୍ତ କରିବେ ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଶ୍ରୋତାବନ୍ଧୁ, ଆଲୋଚନାଟି ଜାରି ରହିବ, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିବା ଅନ୍ୟ ଏକ ମଧୁର ଗୀତ, ଅରମାନ ମଲ୍ଲିକଙ୍କ କଣ୍ଠରୁ, ବେସବ୍ରିୟା, କଥାଚିତ୍ର MS ଧୋନି, ସଙ୍ଗୀତ ଅମାଲ ମଲ୍ଲିକ।

ଆସନ୍ତୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, ଶୁଣିବା ନିଯୁକ୍ତି ସୂଚନା ସମ୍ପର୍କୀୟ ବିଜ୍ଞାପନକୁ। ପ୍ରଥମେ ଭାରତୀୟ ନୌବାହିନୀ ପକ୍ଷରୁ ସର୍ଟ ସର୍ଭିସ କମିଶନ ଅଫିସର ପଦବୀ ପାଇଁ ଆବେଦନ। ପଦବୀ ହେଉଛି ଏକ୍ଜିକ୍ୟୁଟିଭ୍ ବ୍ରାଞ୍ଚ GSX ବା ହାଇଡ୍ରୋକାଡର।

ଏହାର ଶିକ୍ଷାଗତ ଯୋଗ୍ୟତା ହେଉଛି ବିଇ ବା ବିଟେକ୍ର ଯେକୌଣସି ବିଭାଗରେ ସର୍ବନିମ୍ନ ଶତକଡ଼ା 60 ମାର୍କସ୍ ଆଣିଥିବା ଆବଶ୍ୟକ। ଆଗ୍ରହୀ ପ୍ରାର୍ଥୀମାନେ 2 ଜୁଲାଇ 2002 1 ଜାନୁଆରୀ 2008 ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏଥିରେ ସର୍ବମୋଟ 90 ପଦବୀ ଖାଲି ଅଛି। ଦ୍ୱିତୀୟ ପଦବୀ ହେଉଛି ପାଇଲଟ। ଏହି ପଦବୀର ଶିକ୍ଷାଗତ ଯୋଗ୍ୟତା ହେଉଛି ବିଇ ବା ବିଟେକ୍ର ଯେକୌଣସି ବିଭାଗରେ ସର୍ବନିମ୍ନ ଶତକଡ଼ା 60% ମାର୍କସ୍ ଆଣିଥିବା ଆବଶ୍ୟକ। ତାଛଡ଼ା ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ମଧ୍ୟ ଶତକଡ଼ା 60 ମାର୍କସ୍ ଏବଂ ଇଂରାଜୀ ବିଷୟରେ ମଧ୍ୟ ଶତକଡ଼ା 60 ମାର୍କସ୍ ଆଣିଥିବା ଆବଶ୍ୟକ। ଆଗ୍ରହୀ ପ୍ରାର୍ଥୀମାନେ 2 ଜୁଲାଇ 2003 1 ଜୁଲାଇ 2008 ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏଥିରେ ସର୍ବମୋଟ 25 ପଦବୀ ଖାଲି ରହିଅଛି। ତୃତୀୟ ପଦବୀ ହେଉଛି ଇଞ୍ଜିନିୟରିଂ ବ୍ରାଞ୍ଚ ଜେନେରାଲ ସର୍ଭିସ। ଏହି ପଦବୀର ଶିକ୍ଷାଗତ ଯୋଗ୍ୟତା ହେଉଛି ବିଇ ବା ବିଟେକ୍ର ନିମ୍ନୋକ୍ତ ବିଭାଗରେ ସର୍ବମୋଟ ସର୍ବନିମ୍ନ ଶତକଡ଼ା 60 ମାର୍କସ୍ ଆଣିଥିବା ଆବଶ୍ୟକ। ବିଭାଗଗୁଡ଼ିକ ହେଲା ମରିନ୍ ଇଞ୍ଜିନିୟରିଂ, ଇନ୍ଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂ, ପ୍ରଡକ୍ସନ୍ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟ, ଏରୋସ୍ପେସ୍ ଇଞ୍ଜିନିୟରିଂ, ଅଟୋମୋବାଇଲ୍ ଇଞ୍ଜିନିୟରିଂ, କଣ୍ଟ୍ରୋଲ ଇଞ୍ଜିନିୟରିଂ, ଇନ୍ଷ୍ଟ୍ରୁମେଣ୍ଟେସନ୍ ଆଣ୍ଡ କଣ୍ଟ୍ରୋଲ ଇତ୍ୟାଦି। ଆଗ୍ରହୀ ପ୍ରାର୍ଥୀମାନେ 2 ଜୁଲାଇ 2002 1 ଜାନୁଆରୀ 2008 ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏଥିରେ ସର୍ବମୋଟ 24 ପଦବୀ ଖାଲି ରହିଅଛି। ଚତୁର୍ଥ ପଦବୀ ହେଉଛି ଇଲେକ୍ଟ୍ରିକାଲ ବ୍ରାଞ୍ଚ ଜେନେରାଲ ସର୍ଭିସ। ଏହି ପଦବୀର ଶିକ୍ଷାଗତ ଯୋଗ୍ୟତା ହେଉଛି ବିଇ ବା ବିଟେକ୍ର ନିମ୍ନୋକ୍ତ ବିଭାଗରେ ଶତକଡ଼ା ସର୍ବନିମ୍ନ 60 ମାର୍କସ୍ ଆଣିଥିବା ଆବଶ୍ୟକ। ବିଭାଗଗୁଡ଼ିକ ହେଲା ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ୍, ଆପ୍ଲାଏଡ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍, ଇନ୍ଷ୍ଟ୍ରୁମେଣ୍ଟେସନ୍, ଟେଲିକମ୍ୟୁନିକେସନ୍, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍, ଆପ୍ଲାଏଡ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଷ୍ଟ୍ରୁମେଣ୍ଟେସନ୍ ଇତ୍ୟାଦି। ଆଗ୍ରହୀ ପ୍ରାର୍ଥୀମାନେ 2 ଜୁଲାଇ 2002 1 ଜାନୁଆରୀ 2008 ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏଥିରେ ସର୍ବମୋଟ 31 ଖାଲି ପଦବୀ ରହିଅଛି। ଆବେଦନ କାର୍ଯ୍ୟ 25 ଜୁନ୍ 2026 ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ଦିନଟି ହେଉଛି 27 ଜୁଲାଇ 2026। ଅଧିକ ସୂଚନା ପାଇଁ ଆଗ୍ରହୀ ଯୁବକ ଯୁବତୀମାନେ www.joinindiannavy.gov.in ୱେବସାଇଟରେ ଲଗ୍ଇନ୍ କରି ଜାଣିପାରିବେ। ଏହାପରେ ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡ଼ିକାଲ ସାଇନ୍ସ ବିଭାଗ ପକ୍ଷରୁ ନିଯୁକ୍ତି ଆବେଦନ। ପଦବୀ ହେଉଛି ଷ୍ଟେନୋଗ୍ରାଫର। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି ଷ୍ଟେନୋଗ୍ରାଫିକ୍ ସ୍କିଲ୍ସ ରହିବା ଆବଶ୍ୟକ ଏବଂ ପ୍ରାର୍ଥୀମାନେ ସାଧାରଣ ଇଂରାଜୀ ଏବଂ ଟାଇପରାଇଟିଂ ପରୀକ୍ଷାରେ ଯୋଗ୍ୟତା ହାସଲ କରିବା ଆବଶ୍ୟକ। ଏହାର ବୟସ ସୀମା ହେଉଛି 18 ବର୍ଷରୁ 27 ବର୍ଷ। ଏଥିରେ ସର୍ବମୋଟ 7 ଖାଲି ପଦବୀ ରହିଅଛି। ଦ୍ୱିତୀୟ ପଦବୀ ହେଉଛି ଜୁନିୟର ଆସିଷ୍ଟାଣ୍ଟ। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି କେନ୍ଦ୍ରୀୟ ବା ରାଜ୍ୟ ସରକାର ଦ୍ୱାରା ସ୍ୱୀକୃତିପ୍ରାପ୍ତ ମାଧ୍ୟମିକ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ। କମ୍ପ୍ୟୁଟର ଏବଂ ମୌଳିକ ସଫ୍ଟୱେର୍ ଯେପରି ୱିଣ୍ଡୋଜ୍ ଏବଂ ନେଟୱାର୍କ ଅପରେଟିଂ ବିଷୟରେ ଜ୍ଞାନ ରହିବା ଆବଶ୍ୟକ। ଏହାର ବୟସ ସୀମା ହେଉଛି 27 ବର୍ଷରୁ କମ୍। ଏଥିରେ ସର୍ବମୋଟ 39 ଖାଲି ପଦବୀ ରହିଅଛି। ଅଧିକ ସୂଚନା ପାଇଁ ଆଗ୍ରହୀ ଯୁବକ ବା ଯୁବତୀମାନେ NBEMS ର ୱେବସାଇଟ୍ www.natboard.edu.in ରେ ଲଗ୍ଇନ୍ କରି ଜାଣିପାରିବେ। କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା କିନ୍ତୁ ଆସନ୍ତୁ ଶୁଣିବା ଗୋଟିଏ ମଧୁର ଗୀତ ରମନ ମହାଦେବନଙ୍କ କଣ୍ଠରୁ। ଗୀତଟି ହେଲା ଖୋଲୋ ଖୋଲୋ।
କଥାଚିତ୍ର ତାରେ ଜମିନ ପର, ସଙ୍ଗୀତ ଶଙ୍କର ଏହସାନ ଲୟ, ଗୀତ ପ୍ରସୂନ ଯୋଶୀ।

ଆଗାମୀ ନିଯୁକ୍ତି ସୂଚନା ହେଉଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଧାୱର କର୍ଣ୍ଣାଟକରୁ। ପଦବୀଗୁଡ଼ିକ ହେଲା ଆସିଷ୍ଟାଣ୍ଟ ରେଜିଷ୍ଟର, ଜୁନିୟର ସୁପରିଟେଣ୍ଡେଣ୍ଟ, ଜୁନିୟର ଆସିଷ୍ଟାଣ୍ଟ, ଜୁନିୟର ଟେକ୍ନିକାଲ ସୁପରିଟେଣ୍ଡେଣ୍ଟ ଇନ୍ କେମିକାଲ ଇଞ୍ଜିନିୟରିଂ, ସିଭିଲ, ସିଏସ୍ଇ, ସିସିଏସ୍ ଏବଂ ବିଏସ୍ବିଇ। ସର୍ବମୋଟ 12 ଖାଲି ପଦବୀ ରହିଅଛି। ଆବେଦନର ଶେଷ ଦିନଟି ହେଉଛି 13 ଜୁଲାଇ। ଆଗ୍ରହୀ ଯୁବକ ବା ଯୁବତୀମାନେ ଏହାର ୱେବସାଇଟ୍ www.iitdh.ac.in/announcementରେ ଲଗ୍ଇନ୍ କରି ଜାଣିପାରିବେ। ଏହା ପରବର୍ତ୍ତୀ ନିଯୁକ୍ତି ସୂଚନା ହେଉଛି ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁଲ୍ ଡିଜାଇନ୍ ହାଇଦ୍ରାବାଦ ଠାରୁ। ପୋଷ୍ଟ ଡିପ୍ଲୋମା ଇନ୍ ଟୁଲ୍ ଡିଜାଇନ୍ ପାଠ୍ୟକ୍ରମରେ ଆଡ୍ମିସନ୍ ଆରମ୍ଭ ହୋଇଯାଇଛି। ଏହି ପାଠ୍ୟକ୍ରମର ଯୋଗ୍ୟତା ହେଉଛି ଡିପ୍ଲୋମା ଇନ୍ ମେକାନିକାଲ ଇଞ୍ଜିନିୟରିଂ। ଏହାର ବୟସ ସୀମା ସାଧାରଣ ବର୍ଗ ପାଇଁ 35 ବର୍ଷ ଏବଂ ଅନ୍ୟ ବର୍ଗ ପାଇଁ 45 ବର୍ଷ। ପାଠ୍ୟକ୍ରମର ଅବଧି ହେଉଛି 1 ବର୍ଷ ଏବଂ ଏହି ପାଠ୍ୟକ୍ରମରେ ସର୍ବୋଚ୍ଚ 66 ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ www.citd.in ୱେବସାଇଟ୍ରେ ଲଗ୍ଇନ୍ କରିପାରିବେ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଅନ୍ୟ ଏକ ଗୀତ, ଅଲ୍ ଇଜ୍ ୱେଲ୍, ସୋନୁ ନିଗମ, ସ୍ୱାନନ୍ଦ କିର୍କିରେ ଏବଂ ଶାନ୍ଙ୍କ କଣ୍ଠରୁ। କଥାଚିତ୍ର 3 ଇଡିଅଟ୍ସ, ଗୀତ ସ୍ୱାନନ୍ଦ କିର୍କିରେ, ସଙ୍ଗୀତ ଶାନ୍ତାନୁ ମୈତ୍ରା।

ତେବେ ସମୟ ତ ଇସାରା ଦେଲାଣି ଶ୍ରୋତାବନ୍ଧୁ, ଆଶା ରହିଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ଉପଯୋଗୀ ମନେ ହୋଇଥିବ। ଉପସ୍ଥାପନାରେ ଆପଣଙ୍କ ପ୍ରିୟ ଯୁବସାଥୀ ଶ୍ୟାମଳୀ ପତି। ନମସ୍କାର।

0: सामाजिक न्याय और आधिकारिता मंत्रालय ने बताया कि अब तक देश भर के 23 करोड़ से ज्यादा लोग नशा मुक्त भारत अभियान से जुड़ चुके हैं। इनमें 7 करोड़ 81 लाख से अधिक युवा, 5 करोड़ 24 लाख महिलाएं और 17 लाख से अधिक शैक्षणिक संस्थान भी शामिल हैं। बंबई शेयर बाजार का संवेदी सूचकांक आज 1677 अंक गिरकर 76,504 पर बंद हुआ। निफ्टी 517 अंक की गिरावट के साथ 23,882 पर दर्ज हुआ। तेलंगाना 8वें खेलो इंडिया यूथ गेम्स की मेजबानी करेगा। खेल मंत्री डॉ मनसुख मांडविया ने कहा कि ये पहल प्रधानमंत्री नरेंद्र मोदी के देशभर में जमीनी स्तर पर खिलाड़ियों को मंच प्रदान करने के दृष्टिकोण से प्रेरित है। और इसके साथ ही समाचार बुलेटिन समाप्त हुआ।
1: सुनंतु संबलपुरी मुख्य संवाद।
2: आकाशवाणी संबलपुर मुख्य खबर संगे मुई संपा राय। ଆସିଆନ୍ ଭାରତ ବାଣିଜ୍ୟ ଚୁକ୍ତି କ୍ଷେତ୍ରକେ ଅତକା ତୁର୍ତ୍ତି କରିବାର ଲକ୍ଷ୍ୟଥି ନୂଆଦିଲ୍ଲୀଠାରେ 13 ନମ୍ବର ମିଲିତ କମିଟି ବୈଠକ ହେଉଛି ଆୟୋଜିତ। ଆଇବା 10 ତାରିଖ ତକ୍ ଚାଲିବା ଏହି ବୈଠକ। କେରଳମର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ହୋଇଛି ମୂଲ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବକେ ଆଉ ଭିନ୍ ଭିନ୍ ପ୍ରସ୍ତୁତି ବାବଦ ସମୀକ୍ଷା ବୈଠକ ହୋଇଛି ଅନୁଷ୍ଠିତ। ସାଇବର ଆର୍ଥିକ ଠକେଇ ମାମଲାର ତୁର୍ତ୍ତି ପଞ୍ଜୀକରଣ ତଦନ୍ତ ଆଉ ଏଥି ଶିକାର ହେଉଥିବା ଲୁକର ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ୍ ତରଫୁ ଆଜି ମୂଲ ହେଲା E0 FIR ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ଶକ୍ତି କ୍ଷେତ୍ରର ସୁଧାର ସୁରକ୍ଷା ବାବଦ ଉଚ୍ଚସ୍ତରୀୟ ବୈଠକଟି କହିଲେ ପିଏମ୍ ସୂର୍ଯ୍ୟଘରକେ ପିଏମ୍ ଆବାସ ଯୋଜନା ସାଙ୍ଗେ କରାଯିବା ସଂଯୋଗ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପାଠ୍ୟକ୍ରମଟି ଆଇବା କାଲିଠାନୁ ମୂଲ ହେବା ନାଁ ଲେଖା। ଯୁକ୍ତ ତିନିଥି ପହିଲା ଖେପ ନାଁ ଲେଖା ଲାଗି ବାହାରିଲା ସଂଶୋଧିତ ଟାଇମ୍ଲାଇନ୍। କେଜିନୁ ପିଜି ତକ୍ ମାହାଲିଆ ନାଁ ଲେଖା ଘୋଷଣା ପରେ ବାହାରିଛି ଏହି ତାଲିକା। ରାଜ୍ୟ ସଡ଼କ ଦୁର୍ଘଟଣା କମ୍ କରବାର ଆଉ ଜନସାଧାରଣଙ୍କର ସୁରକ୍ଷାକେ ସୁନିଶ୍ଚିତ କରିବା ଲାଗି କଠୋର ହେଲେ ସରକାର। ଗାଡ଼ିର ଫିଟନେସ୍ ବୀମା ପରମିଟ୍ ନାଇଥିଲେ ପରିବହନ ବିଭାଗ କରିବେ ଗାଡ଼ି ଜବତ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜ ଆଇଆଇଏମ୍ ସମ୍ବଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଦେଇଛନ୍ ଯୋଗ। ସୁଭଦ୍ରା ଶକ୍ତି ମାଧ୍ୟମଟି ମହିଳାମାନେ ଆଇବା ଦିନେ ଆତ୍ମନିର୍ଭରଶୀଳ ହେବେ ରାଜ୍ୟ ସରକାରଙ୍କର ଏହି ଭିଜନ ବାବଦେ କାର୍ଯ୍ୟକ୍ରମଟି ଦେଲେ ସୂଚନା। ହୀରାକୁଦ ଡ୍ୟାମ୍ନୁ ଆଇବାକାଲି ଛଡ଼ାଯିବା ଚଳିତ ବଛରର ପହିଲା ବୋୟଡ୍ ପାଇନ୍। T20 କ୍ରିକେଟ୍ଟି ଆଜି ଜିବ୍ରାଲେଟର ଆଉ ବେଲ୍ଜିୟମ୍ ଭିତରେ ଚାଲିଥିବାର ମ୍ୟାଚ୍ଟି ଜିବ୍ରାଲେଟର 8 ୱିକେଟ୍ରେ 139 ରନ୍ କରିଥିବାର ବେଳେ ବେଲ୍ଜିୟମ୍ କରିଛେ 3 ୱିକେଟ୍ରେ 142 ରନ୍ ଆଉ ଜିତି ଯାଇଛେ ମ୍ୟାଚ୍। ଏସିନିର ମୁଖ୍ୟ ଖବର ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 2026 ଜୁଲାଇ ମାସର 9 ତାରିଖ ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ ଉଜ୍ଜଳ ଆମ ଦେଶ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ସଫଳ ଚାଷୀ ମିତ୍ରଭାନୁ ପଟେଲଙ୍କ ସହିତ ସାକ୍ଷାତକାର ଶୁଣିବେ। ସମ୍ବଲପୁରୀ ଗୀତ ଶୁଣିବେ ରାତି 8:02 କଣ୍ଠଶିଳ୍ପୀ ଯୋଗେଶ୍ୱର ପଣ୍ଡା ଏବଂ କ୍ରିଷ୍ଣା ପଟେଲ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ ବଂଶୀବାଦନ ଶୁଣିବେ, ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ। ରାତି 9:30 ପ୍ରଚାର କରିବୁ ନାଟକ ସତୀ, ରଚନା ସତ୍ୟରଞ୍ଜନ ବେହେରା, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିବେ ଶ୍ରୀ କଲଚରାଲ ଆସୋସିଏସନ ସମ୍ବଲପୁରର କଳାକାରମାନେ। ଓଡ଼ିଆ ଲଘୁସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:30। ଏଇ ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଓଡ଼ିଆ ଲଘୁସଙ୍ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତ ଭକ୍ତପ୍ରସାଦ ବାରିକ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ପଙ୍କଜ।

ଓଡ଼ିଆ ଲୋକ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧୀୟ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ତାରିଖ ଜୁଲାଇ ମାସର 2026 ମସିହା ସମୟ ସକାଳ 11 ଘଣ୍ଟା ସମୟରେ

0: ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ମନେ ରଖନ୍ତୁ, ହୀରାକୁଦ ଜଳଭଣ୍ଡାରରୁ ଆସନ୍ତା 9 ତାରିଖ ଜୁଲାଇ ମାସ 2026 ସକାଳ 11 ଘଣ୍ଟା ସମୟରେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।
2: ସ୍ୱଚ୍ଛତା ମନୁଷ୍ୟ ଜୀବନରେ ଏକ ଭଲ ଅଭ୍ୟାସ। ସଫା ଘର ଓ ସ୍ୱଚ୍ଛ ପରିବେଶ ଆମକୁ ସୁସ୍ଥ ଓ ସୁରକ୍ଷିତ ରଖିଥାଏ। ଯେଉଁଠାରେ ସଫା ସୁତରା ଥାଏ ସେଠାରେ ରୋଗ ଜୀବାଣୁ ବଢ଼ିପାରନ୍ତି ନାହିଁ। ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ଓ ପରିବେଶକୁ ସଫା ରଖିବା ଦାୟିତ୍ୱକୁ ନିଜ କର୍ତ୍ତବ୍ୟ ଭାବି କରିବା ଦରକାର। ଆଜିର ସମାଜରେ ସ୍ୱଚ୍ଛତାର ଗୁରୁତ୍ୱ ଦିନକୁ ଦିନ ବଢ଼ି ଚାଲିଛି। ଘର ଓ ପରିବେଶ ସଫା ରହିଲେ ଆମ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଅସଫା ସ୍ଥାନରୁ ବିଭିନ୍ନ ରୋଗ ସୃଷ୍ଟି ହୁଏ, ଯାହା ମନୁଷ୍ୟ ଜୀବନକୁ ଅସ୍ତବ୍ୟସ୍ତ କରିପକାଏ। ସେଥିପାଇଁ ପ୍ରତ୍ୟେକ ଲୋକ ସ୍ୱଚ୍ଛତା ପ୍ରତି ସଚେତନ ହେବା ଆବଶ୍ୟକ। ତେବେ ଘର ଓ ପରିବେଶ ସଫା ରଖିବାର ଉପାୟ ସମ୍ପର୍କରେ ଆଜି ଆସନ୍ତୁ ଜାଣିବା ଏବଂ କଥା ହେବା ଅନୁପମା ବେହେରାଙ୍କ ସହିତ। ମ୍ୟାଡ଼ାମ ନମସ୍କାର।
3: ନମସ୍କାର।
2: ତ ମ୍ୟାଡ଼ାମ, ଆମେ ପ୍ରଥମେ ଜାଣିବା ପାଇଁ ଚାହିଁବୁ ଯେ ସ୍ୱଚ୍ଛତା କହିଲେ ଆମେ ଆମ ନିଜ ଭାଷାରେ କଣ ବୋଲି ବୁଝିବା?
3: ସ୍ୱଚ୍ଛତା କହିଲେ ଆମେ ସବୁ ପ୍ରକାର ମାନେ ସଫା ସୁତର, ପରିଷ୍କାର ପରିଚ୍ଛନ୍ନତା, ଅପରିଷ୍କାର ହବା ନାହିଁ, ସେଇଭଳି ବୁଝୁ। ଯେମିତିକି ଆମେ ବ୍ୟକ୍ତିଗତ ଭାବରେ ଆମ ଘରଟାକୁ ଆମେ ସକାଳୁ ସଫା କରୁଛୁ, ଝାଡ଼ ମାରୁଛୁ, ପୋଛା ଲଗାଉଛୁ, ସେମିତି ଭାବରେ ଆମର ପରିବେଶ ମଧ୍ୟ ଆମର ପାଖାପାଖି ଚାରିପାର୍ଶ୍ୱ ତାକୁ ମଧ୍ୟ ଆମେ ସଫା ସୁତରା ରଖିବା।
2: ଘର ଓ ପରିବେଶ କିପରି ଆମେ ସଫା ରଖିବା? ଆପଣ ନିଜେ ନିଜ ଘର କେମିତି ସଫା ରଖନ୍ତି, କଣ କଣ କରନ୍ତି?
3: ଘରକୁ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ଘରରେ ରହିଲେ ଶରୀର ସୁସ୍ଥ ରହେ, ମନ ମଧ୍ୟ ଖୁସି ରହେ। ପ୍ରତିଦିନ ଘର ଝାଡୁ ଆଉ ପୋଛା କଲେ ଧୂଳି ମାଟି ଦୂର ହୁଏ ଏବଂ ଘର ମଧ୍ୟ ପରିଷ୍କାର ଦେଖାଯାଏ। ଘରର କଚରା ସବୁବେଳେ ଡଷ୍ଟବିନ୍ରେ ପକାଇବା ଉଚିତ ଏବଂ ସମୟରେ ତାହାକୁ ବାହାରକୁ ଫିଙ୍ଗିବା ଦରକାର। ଯେମିତିକି ରନ୍ଧନଶାଳା ଓ ବାଥରୁମ୍ ଘରର ସବୁଠାରୁ ଅଧିକ ସଫା ରଖିବା ଆବଶ୍ୟକ। ଖାଦ୍ୟ ଢାଙ୍କି ରଖିବା, ପାତ୍ର ସବୁ ସଫା କରିବା ଦ୍ୱାରା ରୋଗ ହେବାର ଭୟ ମଧ୍ୟ କମିଯାଏ। ଦରଜା ଖୋଲିବା, ଶୁଦ୍ଧ ବାତାବରଣରୁ ଯେମିତି ଘରକୁ ଆମର ଶୁଦ୍ଧ ବାୟୁ ପ୍ରବେଶ କରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା। ବିଛଣା, ପର୍ଦ୍ଦା, ପୋଷାକ ମଧ୍ୟ ସବୁବେଳେ ଧୋଇବା, ତାକୁ ସଫା ସୁତରା ରଖିବା। ଏପରି ସଫା ସୁତରା ଅଭ୍ୟାସ ଆମକୁ ଆମ ଜୀବନରେ ଗୋଟେ ଭଲ ସୁସ୍ଥ ଆଉ ନିରୋଗୀ ଜୀବନ ମଧ୍ୟ ଦେଇଥାଏ। ଏମିତିକି ଘରକୁ ସଫା ରଖିବା ଆମ ସମସ୍ତଙ୍କର ଏକ ଭଲ ଅଭ୍ୟାସ ଓ ଦାୟିତ୍ୱ ମଧ୍ୟ ଅଟେ। ସଫା ଘରରେ ରହିଲେ ଶରୀର ସୁସ୍ଥ ରହେ, ମନ ମଧ୍ୟ ଖୁସି ରହିଥାଏ, ପରିବେଶ ମଧ୍ୟ ସୁନ୍ଦର ଦେଖାଯାଏ। ଯଦି ଘର ସଫା ନ ରହେ ତେବେ ଧୂଳି ମାଟି, ମାଛି, ମଶା ବଢି ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାନ୍ତି। ଯେମିତିକି ଘରର ଚତୁଃପାର୍ଶ୍ୱରେ ପାଣି ଜମି ସବୁ କଣ ମଶା ମାଛି ସବୁ ହେଇ ଯେମିତି ରୋଗ ନ କରିପାରିବ ସେଥିପ୍ରତି ମଧ୍ୟ ଆମ ଧ୍ୟାନ ଦେବା ଦରକାର। ସେଥିପାଇଁ ପ୍ରତିଦିନ ଘର ଝାଡୁ ପୋଛା କରିବା ଦରକାର। ଘରର ସମସ୍ତ ଜିନିଷ ଠିକ ଜାଗାରେ ରଖିଲେ ଘର ସୁନ୍ଦର ସଜସଜା ମଧ୍ୟ ଦେଖାଯାଏ। ଏମିତି ଆମେ ସବୁ ପ୍ରତି ଧ୍ୟାନ ଦେବା। ତା ସଙ୍ଗେ ସଙ୍ଗେ ମଧ୍ୟ ଘରର କଚରା କେବେ ବି ଏଠି ସେଠି ଫିଙ୍ଗିବା ନାହିଁ। ସବୁ କଚରା ଡଷ୍ଟବିନ୍ରେ ପକାଇ ସମୟରେ ବାହାରକୁ ଫିଙ୍ଗିବା ଉଚିତ। ବିଶେଷ କରି ରନ୍ଧନଶାଳା, ବାଥରୁମ୍ ସବୁବେଳେ ସଫା ରଖିବା ଦରକାର। କାରଣ ଏହି ସ୍ଥାନ ଗୁଡିକ ଅସଫା ରହିଲେ ରୋଗ ଜୀବାଣୁ ବଢିଥାଏ, ଆମକୁ ମଧ୍ୟ ତାହାର ପ୍ରଭାବ ଆମ ଉପରେ ପଡିଥାଏ। ଖାଦ୍ୟ ସବୁବେଳେ ଢାଙ୍କି ରଖିବା ଓ ବାସନ ପାତ୍ର ଭଲ ଭାବେ ଧୋଇବା ଦରକାର। ଦରଜା ଖୋଲି ରଖିଲେ

0: ଆମକୁ ଶୁଦ୍ଧ ବାୟୁ, ସୂର୍ଯ୍ୟଙ୍କର ଆଲୋକ ଆମ ଦେହକୁ ପ୍ରବେଶ କରିଥାଏ, ଯାହାଫଳରେ କି ପରିବେଶ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆମର ମଧ୍ୟ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଘରର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ମଧ୍ୟ ହୋଇପାରେ। ପିଲାମାନଙ୍କୁ ମଧ୍ୟ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଘରକୁ ସଫା ରଖିଲେ ପରିବାର ସୁସ୍ଥ ଆଉ ଗୋଟେ ସୁନ୍ଦର ବା ସୁଖୀ ପରିବାର ହୋଇ ଗଢି ତୋଳିପାରିବ। ରନ୍ଧନଶାଳା ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏଠାରେ ସବୁବେଳେ ସଫା ସୁତରା ରଖିବା ଦରକାର। ଖାଦ୍ୟକୁ ଢାଙ୍କି ରଖିବା ଓ ବାସନ ପାତ୍ର ସଫା କରିବା ଦ୍ୱାରା ଜୀବାଣୁ ଦୂର ରହେ। ବାଥରୁମ୍ ଓ ଶୌଚାଳୟ ଆମର ପ୍ରତିଦିନ ସଫା କରିବା ଉଚିତ, କାହିଁକି ନା ଆମେ ସେ ସବୁବେଳେ ବ୍ୟବହାର କରିଥାଉ, କାରଣ ଏହା ଅସଫା ରହିଲେ ବହୁତ ରୋଗ ହୋଇପାରେ। ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଧ୍ୟ ଡେଙ୍ଗୁ ମଶା ମ୍ୟାଲେରିଆ ପରି ରୋଗ ହୋଇପାରେ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେଲେ ସେମାନେ ଭବିଷ୍ୟତରେ ଭଲ ଅଭ୍ୟାସ ଗଢି ଉଠନ୍ତି। ତେଣୁ ସମସ୍ତେ ମିଶି ଘର ଓ ପରିବେଶକୁ ସଫା ରଖିଲେ ସୁସ୍ଥ ସୁନ୍ଦର ଓ ନିରୋଗମୟ ବା ସୁଖମୟ ଜୀବନ ବିତାଇ ପାରିବା। ଘରକୁ ସଫା ରଖିବା ଆମ ଦୈନନ୍ଦିନ ଜୀବନରେ ଏକ ଅତ୍ୟନ୍ତ ଭଲ ଓ ଆବଶ୍ୟକ ଅଭ୍ୟାସ। ଘର କେବଳ ଦେଖିବାକୁ ସୁନ୍ଦର ଲାଗେ ନାହିଁ, ଏହା ଆମ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖେ। ଯେଉଁଠାରେ ସଫା ସୁତୁରା ରହେ ସେଠାରେ ରୋଗ ଜୀବାଣୁ ବଢିପାରେ ନାହିଁ। ତେଣୁ ପ୍ରତ୍ୟେକ ଲୋକଙ୍କର କର୍ତ୍ତବ୍ୟ ହେଉଛି ନିଜ ଘରକୁ ସଦା ସଫା ସୁଚିତ୍ରା ରଖିବା। ସଫା ଘରରେ ରହିଲେ ମନରେ ଶାନ୍ତି ଆସେ ଓ କାମ କରିବାର ଉତ୍ସାହ ମଧ୍ୟ ବଢେ। ଏହାପରେ ଘରକୁ ସଫା ରଖିବା ପାଇଁ ପ୍ରତିଦିନ ଝାଡୁ ପୋଛା କରିବା ଆବଶ୍ୟକ। ଧୂଳି ମାଟି ଜମି ରହିଲେ ଆଲର୍ଜି, ସର୍ଦି, ଶ୍ୱାସକଷ୍ଟ ପରି ସମସ୍ୟା ହୋଇପାରେ। ଅବ୍ୟବହୃତ ଜିନିଷ ବହୁ ଦିନ ଧରି ରଖିବା ଉଚିତ ନୁହେଁ, କାରଣ ଏଥିରେ ଧୂଳି ଓ ପୋକ ବଢିଥାଏ। ରନ୍ଧନଶାଳା ଘରର ହୃଦୟ ସହିତ ସମାନ। ଏଠାରେ ଖାଦ୍ୟ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବିଶେଷ ଭାବେ ସଫା ରଖିବା ଆବଶ୍ୟକ। ରନ୍ଧା ଖାଦ୍ୟ ଢାଙ୍କି ରଖିବା ଉଚିତ। ଶୌଚାଳୟ ମଧ୍ୟ ପ୍ରତିଦିନ ସଫା କରିବା ଦରକାର। ଫିନାଇଲ କିମ୍ବା ଜୀବାଣୁନାଶକ ଦ୍ୱାରା ସଫା କଲେ ରୋଗ ଜୀବାଣୁ ନଷ୍ଟ ହୁଏ, ଏଥିପ୍ରତି ଧ୍ୟାନ ଦେବା ଉଚିତ। ଏହିପରି ଘର ଆମ ଜୀବନର ସବୁଠାରୁ ପ୍ରିୟ ସ୍ଥାନ। ଆମେ ଦିନର ବହୁତ ସମୟ ଘରେ କାଟିଥାଉ, ସେଥିପାଇଁ ଘରକୁ ସଫା ସୁତୁରା ରଖିବା ଅତ୍ୟନ୍ତ ଆବଶ୍ୟକ। ସଫା ଘରରେ ରହିଲେ ଆମ ଶରୀର ସୁସ୍ଥ ରହେ, ମନ ପ୍ରସନ୍ନ ହୁଏ ଓ ପରିବେଶ ମଧ୍ୟ ଶାନ୍ତ ଲାଗେ। ତେଣୁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ସଫା ରଖିବାରେ ସଚେତନ ହେବା ଦରକାର। ତେଣୁ ଆମେ ସବୁବେଳେ ନିଜ ଘରକୁ ସଫା ଓ ସୁନ୍ଦର ରଖିବାକୁ ଚେଷ୍ଟା କରିବା ଉଚିତ।
1: ଜାଣିଲେ ଯେ ଗୃହ କେମିତି ସଫା ରଖିବା ବା ଘର କେମିତି ସଫା ରଖିବା, ବର୍ତ୍ତମାନ ଆମେ ଜାଣିବା ଯେ ପରିବେଶ ସଫା ରଖିବାର ଉପାୟ କଣ?
0: ପରିବେଶ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ପରିବେଶରେ ରହିଲେ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଯଦି ପରିବେଶ ଅସଫା ରହେ ତେବେ ବିଭିନ୍ନ ରୋଗ ବ୍ୟାପିଥାଏ ଓ ଜୀବନ ଅସୁବିଧା ପୂର୍ଣ୍ଣ ହୁଏ। ସେଥିପାଇଁ ପରିବେଶ ସଫା ରଖିବା ପାଇଁ କିଛି ଭଲ ଅଭ୍ୟାସ ଅନୁସରଣ କରିବା ଦରକାର। ପ୍ରଥମେ କଚରା କେବେ ବି ରାସ୍ତା କିମ୍ବା ଖୋଲା ସ୍ଥାନରେ ଫିଙ୍ଗିବା ଉଚିତ ନୁହେଁ। ସବୁବେଳେ ଡଷ୍ଟବିନ୍ରେ କଚରା ପକାଇବା ଦରକାର। ପ୍ଲାଷ୍ଟିକ ବ୍ୟବହାର କମ୍ କରି କପଡା ବା କାଗଜର ବ୍ୟାଗ୍ ବ୍ୟବହାର କରିବା ଭଲ। ଘର ଓ ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ଓ ମ୍ୟାଲେରିଆ ପରି ରୋଗ ହୋଇପାରେ। ଗଛ ଲଗାଣ କରିବା ପରିବେଶ ସୁରକ୍ଷାର ଏକ ମହତ୍ୱପୂର୍ଣ୍ଣ ଉପାୟ। ଗଛ ଆମକୁ ଶୁଦ୍ଧ ବାୟୁ ଓ ପରିବେଶକୁ ସବୁଜ ରଖେ। ନଦୀ ପୋଖରୀ କିମ୍ବା ରାସ୍ତାରେ ମଳମୂତ୍ର ବା କଚରା ଫିଙ୍ଗିବା ଉଚିତ ନୁହେଁ। ଯାନବାହନର ଧୂଆଁ କମ୍ କରିବା ପାଇଁ ଅଧିକ ସାଇକେଲ ବ୍ୟବହାର କରିବା ଭଲ। ଯେମିତି ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ବଢାଇବା ମଧ୍ୟ ଆବଶ୍ୟକ। ପିଲାମାନଙ୍କୁ ଛୋଟବେଳୁ ସଫା ସୁତୁରା ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଯଦି ପରିବେଶ ସଫା ରଖିବାର ଚେଷ୍ଟା କରିବା ତେବେ ଆମ ସମାଜ ସୁନ୍ଦର ଓ ସୁସ୍ଥ ହୋଇ ଉଠିବ। ଯାନବାହନର ଧୂଆଁ ମଧ୍ୟ ପରିବେଶ ପ୍ରଦୂଷଣର ଏକ ବଡ କାରଣ। ସେଥିପାଇଁ ଅପରିହାର୍ଯ୍ୟ ନହେଲେ ଗାଡି ବ୍ୟବହାର କମ୍ କରିବା ଉଚିତ। ସାଇକେଲ ଚଳାଇବା କିମ୍ବା ସାଧାରଣ ଯାତାୟାତ ବ୍ୟବହାର କଲେ ବାୟୁ ପ୍ରଦୂଷଣ କମିଥାଏ। ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଅଧିକ ହର୍ନ ବା ଲାଉଡ ସ୍ପିକର ବ୍ୟବହାର ମଧ୍ୟ କମ୍ କରିବା ଆବଶ୍ୟକ। ଯେପରିକି ପରିବେଶ ସଫା ରଖିବା ପାଇଁ ସମାଜରେ ସଚେତନ

0: ରେ କଂସ କରି ସୁସ୍ଥ ସୁନ୍ଦର ଓ ସୁଖମୟ ସମାଜ ଗଢିବା ଉଚିତ।
1: ଯାହା ହଉ ମ୍ୟାଡାମ, ଆଜି ଆପଣ ଆମେ କେମିତି ଘରର ସ୍ୱଚ୍ଛତା ରଖିବା, ତା ସହିତ ପରିବେଶର ସ୍ୱଚ୍ଛତା କେମିତି ରଖିବା, ଏସବୁ ସମ୍ପର୍କରେ ଆମ ଶ୍ରୋତା ମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
2: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି, କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ରାଜ୍ୟରେ ଯୁକ୍ତ ତିନିରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। ଏହାସହ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର ପ୍ରଦାନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି। ଭୁବନେଶ୍ୱରଠାରେ ଓଡ଼ିଶାରେ ମତ୍ସ୍ୟଚାଷ ଓ ଆକ୍ୱା କଲ୍ଚର ଯୋଜନାର ସମୀକ୍ଷା କରି ଶ୍ରୀ ସିଂହ କହିଛନ୍ତି, ଓଡ଼ିଶାରେ 2025-26 ଆର୍ଥିକ ବର୍ଷରେ 12,70,000 ମେଟ୍ରିକ୍ ଟନ୍ ମତ୍ସ୍ୟ ଉତ୍ପାଦନ ହୋଇଛି। ଏହାଦ୍ୱାରା 16,00,000ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ସହାୟତା ମିଳିପାରିଛି। ଏହାସହ ରାଜ୍ୟରେ 5,428 କୋଟି ସାମୁଦ୍ରିକ ଉତ୍ପାଦ ରପ୍ତାନୀ ହୋଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରାଜ୍ୟ ପାଇଁ 1,300 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ମଞ୍ଜୁର ହେବା ଦ୍ୱାରା ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ଏହାସହ ଭିତ୍ତିଭୂମିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଉତ୍ପାଦନ ପରବର୍ତ୍ତୀ ସୁବିଧା ମଧ୍ୟ ଉପଲବ୍ଧ ହୋଇଛି। ମତ୍ସ୍ୟ ଓ ମତ୍ସ୍ୟଜାତ ଉତ୍ପାଦର ରପ୍ତାନୀ ବୃଦ୍ଧି ପାଇଲେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ ବୋଲି ବୈଠକରେ ଶ୍ରୀ ସିଂହ କହିଛନ୍ତି।
1: ଓଡ଼ିଶା ମେ ନିର୍ଯାତ ବଢ଼େଗା, ରୋଜଗାର କେ ଅବସର ପୈଦା ହୋଗେ, ଔର ଜୋ ହମାରେ ଫିଶର ମ୍ୟାନ ହେ ମଛୁଆରେ ହେ ଉନକୀ ଆୟ ମେ ବୃଦ୍ଧି, ଅଗର ଏକ୍ସପୋର୍ଟ ବଢ଼େଗା उनकी आय में भी वृद्धि होगी, राज्य सरकार के अर्थव्यवस्था में बहुत बड़ा योगदान होगा, उन्हें उड़ीसा के निर्यात को कैसे बढ़ा सके, लेकिन जो अंतरदेशीय उत्पादन है उसको हम लोग कैसे उसकी प्रजाति में परिवर्तित करके और हम लोग इनलैंड फिशरी से कैसे एक्सपोर्ट को आगे बढ़ा सकते हैं, उस पर मुख्य तौर पर आज चर्चा हुई है।
0: ବୈଠକରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ନୀଳ ଅର୍ଥନୀତି ସଂକଳ୍ପକୁ ସାକାର କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା ମାଛକୁ ବିଦେଶକୁ ରପ୍ତାନୀ କରି ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଭାବେ ସମୃଦ୍ଧ କରିବା ପାଇଁ ବୈଠକରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଗଭୀର ସମୁଦ୍ରରେ ମାଛ ଉତ୍ପାଦନ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆଗାମୀ ବର୍ଷଗୁଡ଼ିକରେ ସାମୁଦ୍ରିକ ରପ୍ତାନୀକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ସହିତ ଓଡ଼ିଶାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: ଓଡ଼ିଶାର ଗାଁ ଗଣ୍ଡାର ମାଛ ବିଦେଶକୁ ଏକ୍ସପୋର୍ଟ ହୋଇପାରିବ, ଏଠୁ କେବଳ ଖଣି ଖଦାନରୁ ଜିନିଷ ଯିବ ନାହିଁ, ଏଇଠୁ କୃଷି ଉତ୍ପାଦ ଜିନିଷ, ମତ୍ସ୍ୟ ଉତ୍ପାଦିତ ଜିନିଷ ବି ଭାଲ୍ୟୁ ଆଡେଡ୍ ହୋଇକି ବିଦେଶକୁ ଯିବ। ଓଡ଼ିଶାର ଯୁବକମାନଙ୍କୁ, ଷ୍ଟାର୍ଟଅପ୍ ମାନଙ୍କୁ, ଉଦ୍ୟମୀମାନଙ୍କୁ ଆପଣମାନେ ଆଗକୁ ଆସନ୍ତୁ, ପ୍ରଧାନମନ୍ତ୍ରୀଜୀଙ୍କର ଇଏ ସ୍ୱପ୍ନକୁ ଓଡ଼ିଶା କେମିତି ଏକ୍ସପୋର୍ଟରେ ବଡ଼ ଯୋଡ଼ି ହେବା।
0: ରାଜ୍ୟରେ ଖୁବ୍ ଶୀଘ୍ର ପେସା ଆଇନ କାର୍ଯ୍ୟକାରୀ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଆଗତ କରାଯିବ। ପେସା ଆଇନ କାର୍ଯ୍ୟ କରିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆଇନକୁ ଠିକ୍ ଭାବରେ ଲାଗୁ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ପେସା ଆଇନ ଲାଗୁ କରାଯିବା ପରେ ଏହାର ସଠିକ୍ କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରି ଶ୍ରମ ବିଭାଗକୁ ପ୍ରଦାନ କରିବାକୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ବାହାର ରାଜ୍ୟକୁ ଶ୍ରମିକ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରତ୍ୟେକ ଘରକୁ ସୁରକ୍ଷିତ ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ନେଇ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଶକ୍ତି କ୍ଷେତ୍ରର ସୁଧାର ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ସଂଯୋଗ କରାଯିବ। ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ସୌରଶକ୍ତିର ସୁବିଧା ପାଇବା ସରକାରଙ୍କ ଲକ୍ଷ୍ୟ। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ 1 କିଲୋୱାଟ୍ ବିଶିଷ୍ଟ ଛାତ ଉପରେ ସୌରଶକ୍ତି ପ୍ୟାନେଲ୍ ସ୍ଥାପନ ପାଇଁ କେନ୍ଦ୍ର ପକ୍ଷରୁ 30,000 ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ 25,000 ଟଙ୍କା ରିହାତି ପ୍ରଦାନ କରାଯାଉଛି। ହିତାଧିକାରୀଙ୍କୁ ମାତ୍ର 1,875 ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ। ଏହାଦ୍ୱାରା 24 ଘଣ୍ଟିଆ ବିଦ୍ୟୁତ୍ ସେବା ଉପଲବ୍ଧ ହେବା ସହ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ ପାଇବ। ରାଜ୍ୟର ସମସ୍ତ 4 ବିଦ୍ୟୁତ୍ ବିତରଣ କମ୍ପାନୀ ମାଧ୍ୟମରେ 3,708 କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ୍ ବିଛାଯିବ, ଫଳରେ କାଳବୈଶାଖୀ ଓ ବାତ୍ୟା ସମୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ସୁଭଦ୍ରା ଶକ୍ତି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସଶକ୍ତ ହୋଇପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସମ୍ଭଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ରାଜ୍ୟରେ ଥିବା 6,10,000 ସ୍ୱୟଂସହାୟକ ଗୋଷ୍ଠୀରୁ 24,40,000 ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି। ଦକ୍ଷତା ଓ ନେତୃତ୍ୱ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ସେହିଭଳି ରାଜ୍ୟରେ ଯୁକ୍ତ 3ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ଆଜି ସଂଶୋଧିତ ସୂଚୀ ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ। କେଜିରୁ ପିଜି ମାଗଣା ନାମଲେଖା ଘୋଷଣା ପରେ ଏହି ସଂଶୋଧିତ ସୂଚୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ସାମିଲ ଥିବା ଛାତ୍ରଛାତ୍ରୀମାନେ ଏହି ପର୍ଯ୍ୟାୟରେ ମଧ୍ୟ ଚଏସ୍ ଫିଲିଂ କରିପାରିବେ। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ samsodisha.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆସନ୍ତା 20 ତାରିଖରେ ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଅଗ୍ନି ନିରାପତ୍ତା ନିୟମର କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ତଦାରଖ ଦଳ ଗଠନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର, ଛାତ୍ରାବାସ, ଦକ୍ଷତା ବିକାଶ କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ଏହି ତଦାରଖ ଦଳ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବେ। 7 ଦିନ ମଧ୍ୟରେ ଯାଞ୍ଚ କାର୍ଯ୍ୟ ଶେଷ କରି ସଂଶୋଧନମୂଳକ ପଦକ୍ଷେପ ସମ୍ପର୍କିତ ଏକ ସମନ୍ୱିତ ରିପୋର୍ଟ ଦାଖଲ କରିବେ। ହୀରାକୁଦ ନଦୀବନ୍ଧ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ରେ ଥିବା ହୀରାକୁଦ ଜଳଭଣ୍ଡାରର ସରାଡି ଓ ସିଓରି ନାରାୟଣଠାରେ 2 ଗଜ୍ ଷ୍ଟେସନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଛତିଶଗଡ଼ ସରକାରଙ୍କୁ ଆପତ୍ତିବିହୀନ ପ୍ରମାଣପତ୍ର ମଗାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଗଜ୍ ଷ୍ଟେସନ ବ୍ୟାରେଜ୍ ବାହାରେ ରହୁଥିବାରୁ ହୀରାକୁଦ ଜଳଭଣ୍ଡାର ଜଳପ୍ରବାହର ସଠିକ୍ ତଥ୍ୟ ମିଳିପାରୁନାହିଁ। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା କରାଯାଇଥିଲା। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ପକ୍ଷରୁ ଆୟୋଜନ କରାଯିବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହି ବିଷୟରେ ଘୋଷଣା କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର ଏବଂ ଯୁକ୍ତ 3ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
3: ଆକାଶବାଣୀ କଟକ। ଶୁଣନ୍ତୁ ଆଜିର ପ୍ରସଙ୍ଗ।
4: ଆଜିର ପ୍ରସଙ୍ଗ ପ୍ରକୃତିର ଅମୂଲ୍ୟ ବରଦାନ ଔଷଧୀୟ ବୃକ୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ପ୍ରାଚୀନ କାଳରୁ ମାନବ ସଭ୍ୟତା ସହିତ ଜଙ୍ଗଲ ଏବଂ ବୃକ୍ଷଲତାର ଅତି ନିବିଡ଼ ସମ୍ପର୍କ ରହିଆସିଛି। ପ୍ରକୃତି ଆମକୁ ଏଭଳି ଅନେକ ବୃକ୍ଷ ଉପହାର ଦେଇଛି ଯାହା କେବଳ ପରିବେଶକୁ ସନ୍ତୁଳିତ ରଖେ ନାହିଁ, ବରଂ ମାରାତ୍ମକ ରୋଗରୁ ମଣିଷକୁ ରକ୍ଷା କରିବା ପାଇଁ ସଞ୍ଜୀବନୀ ସଦୃଶ କାମ କରେ। ଏହି ବୃକ୍ଷଗୁଡ଼ିକୁ ଆମେ ଔଷଧୀୟ ବୃକ୍ଷ ବୋଲି କହିଥାଉ। ଭାରତ ହେଉଛି ଆୟୁର୍ବେଦର ଜନ୍ମଭୂମି। ଆମର ବେଦ, ପୁରାଣ ଆଦିରେ ବିଭିନ୍ନ ବୃକ୍ଷର ଔଷଧୀୟ ଗୁଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ମଧ୍ୟରେ କେତୋଟି ହେଉଛି ନିମ, ତୁଳସୀ, ଅଁଳା ଏବଂ ଅଶ୍ୱଗନ୍ଧା। ନିମକୁ ପ୍ରକୃତିର ଔଷଧ ଦୋକାନ ବୋଲି ଅଭିହିତ କରାଯାଇଥାଏ। ଏହାର ପତ୍ର, ଛାଲ ଏବଂ ମଞ୍ଜିରେ ଜୀବାଣୁନାଶକ ତଥା ଆଣ୍ଟିଫଙ୍ଗାଲ ଗୁଣ ରହିଛି, ଯାହାକି ଚର୍ମ ରୋଗ ଏବଂ ରକ୍ତ ସଫା କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ସେହିଭଳି ପ୍ରତ୍ୟେକଟି ଭାରତୀୟଙ୍କ ଘରେ ପୂଜା ପାଉଥିବା ତୁଳସୀ ଗଛ କଫ, ଥଣ୍ଡା ଓ ଜ୍ୱର ଉପଶମ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଭିଟାମିନ୍ ସି'ର ଏକ ବଡ଼ ଉତ୍ସ ହେଉଛି ଅଁଳା, ଯାହା ହଜମ ପ୍ରକ୍ରିୟା, କେଶ ଏବଂ ଦୃଷ୍ଟିଶକ୍ତି ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହୋଇଛି। ଶାରୀରିକ ଦୁର୍ବଳତାକୁ ଦୂର କରିବା ସହ ମାନସିକ ଚାପ ହ୍ରାସ ଏବଂ ଶରୀରରେ ସ୍ଫୁର୍ତ୍ତିକୁ ବଢ଼ାଇବାରେ ଅଶ୍ୱଗନ୍ଧା ଏକ ଉପଯୋଗୀ ଔଷଧ ଭାବେ ବ୍ୟବହାର କରାଯାଏ। ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼, ଶିମିଳିପାଳ ଜଙ୍ଗଲ ଆଦି ଅଞ୍ଚଳରେ ଏଭଳି ବହୁ ଦୁର୍ଲଭ ଜଡ଼ିବୁଟି ଏବଂ ଔଷଧୀୟ ବୃକ୍ଷ ରହିଛି। ନିକଟରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ କର୍କଟ ରୋଗର ପ୍ରତିଷେଧକ ପ୍ରସ୍ତୁତ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଏବଂ ଜୈବ ସୂଚନା ବିଜ୍ଞାନ ବିଭାଗ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛି। ଗନ୍ଧମାର୍ଦ୍ଦନରୁ ସଂଗୃହୀତ କେତୋଟି ଉଦ୍ଭିଦକୁ ମନୋନୀତ କରାଯିବା ସହ ଏହାର ଉପଯୋଗ ମାଧ୍ୟମରେ କ୍ୟାନ୍ସର ରୋଗକୁ ପ୍ରତିହତ କରିବା ପାଇଁ ଏକ ଫର୍ମୁଲାର ବିକାଶ କରାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନ୍ସର କୋଷଗୁଡ଼ିକ ଉପରେ ଏହାର ପ୍ରଭାବକୁ ଯାଞ୍ଚ କରାଯାଇଛି। ଏହାପରେ ମୂଷା ଉପରେ ମଧ୍ୟ ପ୍ରାଥମିକ କ୍ଲିନିକାଲ ଟେଷ୍ଟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି। ଏହାର ଆଶାଜନକ ଫଳାଫଳ ମିଳୁଛି। ମାନବ ଶରୀରରେ ପ୍ରକୃତିରୁ ପ୍ରସ୍ତୁତ ଏହି ଔଷଧର ପରୀକ୍ଷାମୂଳକ ଉପଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଭାଗ କହିଛି। ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରୁ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ଶୂନ୍ୟ ଥିବା ଜଣାପଡ଼ିଛି। କ୍ୟାନ୍ସର ରୋଗରୁ ସୁସ୍ଥତା ପାଇଁ ପ୍ରଚଳିତ କେମୋଥେରାପି ଚିକିତ୍ସାରେ ସୁସ୍ଥ କୋଷ ପ୍ରଭାବିତ ହେଉଥିବାବେଳେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଏହି ପ୍ରାକୃତିକ ଔଷଧ କେବଳ କ୍ୟାନ୍ସର କୋଷ ଉପରେ ପ୍ରଭାବ ବିସ୍ତାର କରିବା ରୋଗ ନିରାକରଣ ଦିଗରେ ସମ୍ଭାବନା ସୃଷ୍ଟି କରିଛି। ଏଥିରୁ ଏହା ପ୍ରତୀୟମାନ ହୁଏ ଯେ ପ୍ରକୃତି ହିଁ ମଣିଷକୁ ସୁସ୍ଥ ରଖିବାରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ବର୍ତ୍ତମାନର ଆଧୁନିକ ଯୁଗରେ ଏଲୋପାଥିକ ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ଯୋଗୁଁ ବିଶ୍ୱବ୍ୟାପୀ ପ୍ରାକୃତିକ ଚିକିତ୍ସା ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱର ପ୍ରାୟ 80% ଲୋକ ପ୍ରାଥମିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି। ଦେଶରେ ଔଷଧୀୟ ବୃକ୍ଷଗୁଡ଼ିକର ସଂରକ୍ଷଣ ପାଇଁ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ରାଷ୍ଟ୍ରୀୟ ଔଷଧୀୟ ଉଦ୍ଭିଦ ବୋର୍ଡ ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ସେଥିମଧ୍ୟରେ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ, ଏହାର ଚାଷ ଏବଂ ବ୍ୟାପକ ବଜାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ପ୍ରାକୃତିକ ପରିବେଶ ମଧ୍ୟରେ ଔଷଧୀୟ ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ 115ରୁ ଅଧିକ ଔଷଧୀୟ ବୃକ୍ଷ ସଂରକ୍ଷଣ ଅଞ୍ଚଳ ପ୍ରତିଷ୍ଠା କରାଯାଇଛି। କୃଷି ମନ୍ତ୍ରଣାଳୟର ମିଶନ ଫର୍ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଅଫ୍ ହର୍ଟିକଲଚର ଯୋଜନା ଅଧୀନରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଅଶ୍ୱଗନ୍ଧା, ଶତାବରୀ, ତୁଳସୀ ଆଦି ଚାଷ କରିବା ପାଇଁ 40-50% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଯୋଗାଯୋଗକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଇ ଚରକ ମୋବାଇଲ୍ ଆପ୍ ଏବଂ ୱେବ୍ ପୋର୍ଟାଲକୁ କାର୍ଯ୍ୟକ୍ଷମ କରାଯାଇଛି। ବିଭିନ୍ନ ଆଞ୍ଚଳିକ ଭାଷାରେ ଏହା ଉପଲବ୍ଧ ରହିଛି। ଏପରିକି ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଦ୍ୟାଳୟ ଓ ସର୍ବସାଧାରଣ ସ୍ଥାନମାନଙ୍କରେ ଔଷଧୀୟ ବଗିଚା

0: ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଔଷଧୀୟ ବୃକ୍ଷଲତା ହେଉଛି ଆମର ଐତିହ୍ୟ ଏବଂ ଭବିଷ୍ୟତର ସୁରକ୍ଷା କବଚ। ସେଗୁଡ଼ିକର ମୂଲ୍ୟ ବୁଝିବା ସହ ସଂରକ୍ଷଣ ନେଇ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗ ଶେଷ ହେଲା।
2: ଆକାଶବାଣୀ ସମ୍ବଲପୁର, କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ପିଏମ୍ ସୂର୍ଯ୍ୟଘର ଯୋଜନାକେ ପିଏମ୍ ଆବାସ ଆଉ ରାଜ୍ୟ ଗୃହ ଯୋଜନା ସାଙ୍ଗେ ଯୋଡ଼ାଯିବା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ସାଇବର ଠକେଇ ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ ତରଫ ମୂଲ ହେଲା E0 FIR ବ୍ୟବସ୍ଥା। ହୀରାକୁଦ ଜଳ ପରିଚାଳନାକେ ନେଇକରି ସମ୍ବଲପୁରଠାରେ ହେଇଛେ ଆନ୍ତଃ ରାଜ୍ୟ ବୈଠକ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଆଉ ରହିଲା 8 ଦିନ, ଶେଷ କ୍ଷେପେ ପହଞ୍ଚିଲା ପ୍ରସ୍ତୁତି। ଆଉର୍ ହୀରାକୁଦ ଜଳଭଣ୍ଡାରନୁ ଆଇବାକାଲି ଛଡ଼ାଯିବା ଇ ବଛରର ପହେଲା ବର୍ଡ ପ୍ୟାନ୍। ଏଥର ପୁରା ଖବର। ଶକ୍ତି କ୍ଷେତ୍ରଥି ସୁଧାର, ସୁରକ୍ଷା ଆଉ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଯୋଜନାର କାର୍ଯ୍ୟକାରିତା ଉପରେ ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଅକ୍ଷୟ ଶକ୍ତି ଆଉ ସୁଲଭ ଘର ଉପରେ ଜୋର ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ ପିଏମ୍ ସୂର୍ଯ୍ୟଘର ଯୋଜନାକେ ପିଏମ୍ ଆବାସ ଆଉ ରାଜ୍ୟ ଗୃହ ଯୋଜନା ସାଙ୍ଗେ ଯୋଡ଼ାଯିବା ବୋଲି ଘୋଷଣା କରିଛନ୍। ଇ ଯୋଜନା ଅଧୀନଥି ସହରାଞ୍ଚଳନ ଛାତ ଉପରେ 1 କିଲୋୱାଟ୍ର ସୌର ପ୍ୟାନେଲ ସ୍ଥାପନା ଲାଗି କେନ୍ଦ୍ର ତରଫୁ 30,000 ଟଙ୍କା ଆଉ ରାଜ୍ୟ ସରକାରଙ୍କ ତରଫୁ 25,000 ଟଙ୍କାର ସବ୍ସିଡି ସାହାଯ୍ୟ ଦିଆଯାଉଛି। ହିତାଧିକାରୀମାନଙ୍କୁ 1875 ଟଙ୍କା ଖର୍ଚ୍ଚାଥି ଇ ସୁବିଧା ମିଳିବା। ବୈଠକଟି ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଶକ୍ତି ଆଉ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଇଆଇଏମ୍ ସମ୍ବଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସୁଭଦ୍ରା ଶକ୍ତି ଜରିଏ ମହିଳାମାନେ କେନ୍ତାକରି ଆତ୍ମନିର୍ଭରଶୀଳ ହେବେ ଆଉ ଇ ଦିଗେ ରାଜ୍ୟ ସରକାରଙ୍କର ଭିଜନ ବାବଦେ ମହିଳାମାନଙ୍କୁ ଉଦ୍ବୋଧନ ଦେଇଛନ୍। ସମ୍ମିଳନୀଟି ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାର ବ୍ଲକସ୍ତରୀୟ ମହାସଂଘ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ରାଜ୍ୟ ଥିବାର 6,10,000 ସ୍ୱୟଂ ସହାୟକ ଗୋଷ୍ଠୀର 26,40,000 ମହିଳାଙ୍କୁ ଲକ୍ଷ୍ୟପତି ଦିଦି ବନାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ସାଇବର ଆର୍ଥିକ ଠକେଇ ମାମଲାର ତୁର୍ତ୍ତି ପଞ୍ଜୀକରଣ ଆଉ ତଦନ୍ତ ଆଉ ଇଥି ଶିକାର ହୋଇଥିବା ଲୁକର ମାମଲାର ସମାଧାନ ଦିଗେ ଓଡ଼ିଶା ପୁଲିସ ତରଫୁ ଆଜି E0 FIR ବ୍ୟବସ୍ଥା ମୂଲ କରାଯାଇଛି। କଟକ ରାଜ୍ୟ ପୁଲିସ ମୁଖ୍ୟାଳୟନ ହୋଇଥିବାର କାର୍ଯ୍ୟକ୍ରମକେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରିକରି କହିଛନ୍, ସାଇବର ଅପରାଧର ମୁକାବିଲା ଲାଗି ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସବୁନୁ ଜହ ବ୍ୟବହାର କରାଯିବା। ସାଇବର ଆର୍ଥିକ

0: ଫକୀର ଶିକାର ହୋଇଥିବା ଲୋକ ଡେରି ନାଇଁ କରି 1930 ଜଲ୍ଦି ଅଭିଯୋଗ କରବାର୍କେ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍। ନୂଆ ବ୍ୟବସ୍ଥା ଅନୁସାରେ 10 ଲକ୍ଷ ଟଙ୍କା କି ତାର ଅତକା ସାଇବର ଆର୍ଥିକ ଠକେଇ ବାବଦ ଅଭିଯୋଗ 1930 ପଞ୍ଜିକୃତ ହେଲେ ସ୍ୱୟଂ ଚାଲିତ ଭାବେ E0 FIR କରାଯାଇପାରବା। ତାର ଉତ୍ରୁ ଅପରାଧ ଶାଖାର ସାଇବର ପୁଲିସ ଷ୍ଟେସନକେ ଏଇଟା ପଠାଯିବା। ପ୍ରାଥମିକ ଯାଞ୍ଚ ଉତ୍ରୁ ସାଇବର ପୁଲିସ ଷ୍ଟେସନ ନିୟମିତ FIR ପଞ୍ଜିକରଣ କରିକି ତଦନ୍ତ ମୂଲ କରବା ବୋଲି ଶ୍ରୀ ଖୁରାନିଆ କହିଛନ୍। ରାଜ୍ୟ ପୁଲିସ ବିଭାଗଟି ପାଖାପାଖି 33,000 ପଦବୀ ଖାଲି ପଡ଼ିଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। ଜନସଂଖ୍ୟା ତୁଳନାଥି ଓଡ଼ିଶା ପୁଲିସ ଥି ମାନବ ସମ୍ବଳ କମ୍ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ଗଲା 2 ବର୍ଷରେ 17,000 ନୂଆ ପଦବୀ ତିଆରି କରାଯାଇଛି। ଖାଲି ଥିବାର ସବୁ ପଦବୀମାନଙ୍କୁ ଖୁବ୍ ଜଲ୍ଦି ପୂରା କରାଯିବା ବୋଲି ଶ୍ରୀ ଖୁରାନିଆ କହିଛନ୍। ଭୁବନେଶ୍ୱର ପୂର୍ବତଟ ରେଲପଥ ମୁଖ୍ୟାଳୟନ ଛତିଶଗଡ଼ ଆଉ ଓଡ଼ିଶା ଉପକ୍ଷେତ୍ର ଆଉ ରାଜ୍ୟ ଶ୍ରମିକ ବୋର୍ଡ ଦେଖରେଖଥି ଆଇବା ଶୁକ୍ରବାର ଦିନ ଗୋଟିଏ ରକ୍ଷା ପେନ୍ସନ ସମାଧାନ ଶିବିର କରାଯିବା। ରାଜ୍ୟ ରହୁଥିବା ପ୍ରତିରକ୍ଷା ପେନ୍ସନ ଭୋଗୀମାନଙ୍କର ପେନ୍ସନ ବାବଦ ଅଭିଯୋଗର ସମାଧାନ ଲାଗି ଏହି ଶିବିରର ଆୟୋଜନ କରାଯାଉଛି। ପ୍ରତିରକ୍ଷା ପେନ୍ସନ ଭୋଗୀମାନେ ଜରୁରୀ ଦସ୍ତାବେଜ ସହିତ ରେଲ ମୁଖ୍ୟାଳୟନ ଉପସ୍ଥିତ ରହିବାକେ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମଥି ନାଁ ଲେଖା ଲାଗି ଆଜି ପହିଲା ଖେପ ମେଧା ତାଲିକା ବାହାରିଛି। ଆଇବା କାଲିଠାନୁ 15 ତାରିଖ ତକ ନାଁ ଲେଖା ଚାଲବା। ଇ ଖେପେ ବିଜ୍ଞାନ ବିଭାଗ ଲାଗି 93.4%, ବାଣିଜ୍ୟ ବିଭାଗ ଲାଗି 82.4%, କଳା ବିଭାଗ ଲାଗି 81% କଟ୍ ଅଫ୍ ମାର୍କ ଧାରିଜ କରାଯାଇଛି। ଆବେଦନ କରିଥିବାର 4,61,000 ଛାତ୍ରଛାତ୍ରୀଙ୍କ ଭିତରୁ 4,29,000 ନାଁ ଲେଖାବାର ଲାଗି ବଛା ହୋଇଛନ୍। ଉଚ୍ଚଶିକ୍ଷା ବିଭାଗ ତରଫ ରାଜ୍ୟ ଯୁକ୍ତ 3 ପହିଲା ଖେପ ନାଁ ଲେଖା ଲାଗି ସଂଶୋଧିତ ସୂଚୀ ବାହାର କରାଯାଇଛି। କେଜି ନୁ ପିଜି ତକ ମାହାଲିଆ ନାଁ ଲେଖା ଘୋଷଣା ହେବାର ଉତ୍ରୁ ଏହି ସଂଶୋଧିତ ଟାଇମ୍ଲାଇନ୍ ବାହାରିଛି। ଯେନ୍ ଛାତ୍ରଛାତ୍ରୀମାନେ ଆଘନୁ ପହିଲା ଖେପ ନାଁ ଲେଖା ପ୍ରକ୍ରିୟାଥି ସାମିଲ ହୋଇଥିଲେ ସେମାନେ ଆଜିଠାନୁ 12 ତାରିଖ ତକ ଫେର ଘାଏ ଚଏସ୍ ଫିଲିଂ କରିପାରିବେ। ଓଟିପି ଭେରିଫିକେସନ୍ ଜରିଏ ଏହି ସଂଶୋଧିତ ସୁଯୋଗର ଲାଭ ଉଠାଇପାରିବେ। ସବିଶେଷ ତଥ୍ୟ ଲାଗି ଛାତ୍ରଛାତ୍ରୀମାନଙ୍କୁ ସାମ୍ସ ପୋର୍ଟାଲ୍ ଦେଖବାର୍କେ ବିଭାଗ ତରଫ କୁହାଯାଇଛି। ସେନ୍ତା 2 ନମ୍ବର ଖେପ୍ ମେରିଟ୍ ଲିଷ୍ଟ July 20 ବାହାରିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ହୀରାକୁଦ ଜଲ ପରିଚାଳନାକେ ନେଇକରି ସମ୍ବଲପୁର ବୁର୍ଲା ନଥିବାର ଅଶୋକ ନିବାସଠାରେ ଓଡ଼ିଶା ଆଉ ଛତିଶଗଡ଼ ଭିତରେ ଆନ୍ତଃରାଜ୍ୟ ବୈଠକ ହୋଇଯାଇଛି। ବୈଠକଟି କେନ୍ଦ୍ରୀୟ ଜଲ ଆୟୋଗର ଅଧିକାରୀ, ଓଡ଼ିଶା ଆଉ ଛତିଶଗଡ଼ ଜଲ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିକରି ଆଇବାକାଲି ହୀରାକୁଦ ଜଲଭଣ୍ଡାରନୁ ଛଡ଼ା ହେବାର୍କେ ଥିବାର ଏ ବଛରର ପହେଲା ବୟଡ୍ ପାନ୍ ବାବଦେ ଆଲୋଚନା କରିଛନ୍। କଲମା ବ୍ୟାରେଜର 61 ଗେଟ୍ ଖୋଲାଯାଇଥିବାର ବେଳେ 5 ଗେଟ୍ ବନ୍ଦ କରାଯାଇଛି। ବୈଠକ ବାବଦେ ଛତିଶଗଡ଼ ଜଲସମ୍ପଦ ବିଭାଗର ପ୍ରଣୟ ପାଲ କହିଛନ୍।
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है, दो बार होता है। वहां से जो रिलीज होता है वाटर का, उसका जो जानकारी समय पर मिले, तो उसमें ये देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକେ ଆଉ 8 ଦିନ ବାକି ରହିଥିବାର ବେଳେ ରଥ ତିଆରି କାମ ଶେଷ କ୍ଷେପେ ପହଞ୍ଚିଛି। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ଲାଗି ବଡ଼ଦାଣ୍ଡକେ ଅତି ସୁନ୍ଦର ଭାବେ ସଜାଯାଇଛି। ମହାପ୍ରଭୁମାନଙ୍କର 3 ରଥର ରଙ୍ଗଚିତ୍ର କାମ ଶେଷ କ୍ଷେପେ ପହଞ୍ଚିଛି। ସିଆଡ଼େ ଦର୍ଜୀ ସେବକମାନେ ରଥ କପଡ଼ା କଟା ଆଉ ସିଲେଇ କାମ ଆଉ ହଂସପଟା ବାଡ଼ିଆ କାମ ଆଜି କରୁଛନ୍। ତା ଋତୁରୁ କଲସ ଉଠାଯିବାର ସହିତ ଠେକେରା ବାଡ଼ ଆଉ କନମୁଣ୍ଡିଥି ପିତଲ ଛାଉଣି କରାଯିବା। ଇତାର ଭିତରେ 3 ରଥର ମହାରଣା ସେବକମାନେ 10 ଲେଖା ରଥମୋଡ଼ ଚକା ଫାଲି ତିଆର କାମ ଶେଷ କରିଛନ୍। ସିଆଡ଼େ ଶ୍ରୀମନ୍ଦିର ଅଣସର ଘରେ ମହାପ୍ରଭୁମାନଙ୍କର ଗୁପ୍ତ ସେବା ଭିଲ୍ ଚାଲୁଛି। ଷଷ୍ଠୀ ତିଥିନୁ ମୂଲ ହୋଇଥିବାର ଓଷୋ ଲାଗି ନୀତି ଆଇବା 9ମୀ ତିଥି ତକ ଚାଲବା। ଜର୍ନୁ ଭଲେକିରି ମହାପ୍ରଭୁମାନେ ଅଷାଢ଼ ମାସର ଉଜଲପଖର ଦ୍ୱିତୀୟା ତିଥି ଅବସରରେ ରଥଯାତ୍ରାଥି ମାଉସୀ ମା ଘରକେ ଯିବେ। ରଥଯାତ୍ରା ଆଗନୁ ଆଜି 2 ନମ୍ବର ଦିନେ ପୁରୀ ରେଲ ଷ୍ଟେସନର ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାପ, ଅଗ୍ନିଶମ, GRP, RPF, STU ଆଉ ଜିଲ୍ଲା ପ୍ରଶାସନ ମିଶିକିରି ମକ୍ଡ୍ରିଲ୍ କରିଛନ୍। ଆତଙ୍କବାଦୀ ଆକ୍ରମଣକେ ଅଟକାବାରଟା ଇତାର ମୂଲ ଉଦ୍ଦେଶ୍ୟ ଆଏ। ରାଜ୍ୟ ସଡ଼କ ଦୁର୍ଘଟଣାକେ କମ୍ କରବାର, ଲୋକର ସୁରକ୍ଷାକେ ସୁନିଶ୍ଚିତ କରବାର ଲକ୍ଷ୍ୟ ନେଇକରି ମୂଲ ହୋଇଥିବାର ଗାଡ଼ି ଫିଟ୍ନେସ୍ ଯାଞ୍ଚ କାମର 2 ନମ୍ବର ଦିନ ତକ ପରିବହନ ବିଭାଗ ତରଫରୁ 3057 ଗାଡ଼ିର ଯାଞ୍ଚ କରାଯାଇଛି। ଫିଟନେସ୍ ଆଉ ପଞ୍ଜୀକରଣ ନାଇଥିବାର 478 ଗାଡ଼ି ଇ ଚାଲାଣ ସହିତ ପରମିଟ୍ ନାଇଥିବାର 172 ଗାଡ଼ିର ବିଲ୍ ଚାଲାଣ କଟାଯାଇଥିବାର ବିଭାଗ ତରଫରୁ କୁହାଯାଇଛି। ରାଜ୍ୟ ସଡ଼କ ସୁରକ୍ଷା ବ୍ୟବସ୍ଥାକେ ବରକସ କରିବା ଲାଗି ପୁଲିସ୍ ପ୍ରଶାସନ ସହିତ ତାଲମେଲ ରଖିକରି ପରିବହନ ବିଭାଗ ତରଫରୁ ବାହନ ଆଉ ଇ ଚାଲାଣ ଡ୍ୟାସ୍ବୋର୍ଡ଼ରେ ଆଲର୍ଟ ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକଟି ଟ୍ରାଫିକ୍ ନିୟମ ମାନବାର ଆଉ ଗାଡ଼ି ଯାଞ୍ଚକେ ଅତ୍କା କଡ଼ାକଡ଼ି କରିବାର ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ପରିବହନ ପୁଲିସ ଅବକାରୀ ଆଉ ଅଲଗା ବିଭାଗ ନିଜର ଭିତରେ ତାଲମେଲ ରଖିକରି ତାକେ ପାଳନ କରବାରକେ ବୈଠକଟି ଆଲୋଚନା କରାଯାଇଛି। ବୌଦ୍ଧ ଜିଲ୍ଲାର 77 ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଖାସ୍ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ବନ ବିଭାଗ ଅଧିକାରୀମାନେ ଯୋଗ ଦେଇକରି ପରିବେଶ ସୁରକ୍ଷା ଆଉ ଭବିଷ୍ୟତ ପିଢ଼ିର ସୁରକ୍ଷିତ ଜୀବନ ଲାଗି ବହୁତ ଗଛ ଲଗାବାରଟା ଇ ସମୟର ଆହ୍ୱାନ ହେ ବୋଲି କହିଛନ୍। ଉପରମୁଳେ ଜବର ବର୍ଷା ହେବାନୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ବାରକେ ଲାଗିଛି। ଇତାକେ ନଜରଥି ରଖିକରି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫୁ ଆଇବାକାଲି ସକାଳର 11 ଇ ବଛରର ପହେଲା ବୟଡ ପାଇଁ ଛଡ଼ାଯିବା। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଡେମ୍ କର୍ତ୍ତୃପକ୍ଷଙ୍କ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଗେଟ୍ ଖୁଲବାର ବେଲ୍କେ ମହାନଦୀ ଭିତରକେ ଯେନ୍ତା କେହି ନାଇଁ ଯିବେ ସେଥିଲାଗି ସତର୍କ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବାର ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣି ନ ହୋଇଥିବାର ଅବପାତ ଦୁର୍ବଳ ହେବାର ଉତ୍ତରୁ ରାଜ୍ୟ ବର୍ଷା କମିଛି। ଆଜିଠାନୁ ଆଇବା 12 ତକ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶେଷ ମୁଖିଆ ଖବର ଫେରିଘାଏ ପିଏମ୍ ସୂର୍ଯ୍ୟଘର ଯୋଜନାକେ ପିଏମ୍ ଆବାସ ଆଉ ରାଜ୍ୟ ଗୃହ ଯୋଜନା ସାଙ୍ଗେ ଯୋଡ଼ାଯିବା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ। ସାଇବର ଠକେଇ ମାମଲାର ତ୍ରୁଟି ସମାଧାନ ଲାଗି ଓଡ଼ିଶା ପୁଲିସ ତରଫୁ ମୂଲ ହେଲା ଇ0 ଏଫ୍ଆଇଆର୍ ବ୍ୟବସ୍ଥା। ହୀରାକୁଦ ଜଲ ପରିଚାଳନାକେ ନେଇକରି ସମ୍ବଲପୁରଠାରେ ହୋଇଛି ଆନ୍ତଃ ରାଜ୍ୟ ବୈଠକ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଆଉ ରହିଲା 8 ଶେଷ କ୍ଷେପେ ପହଞ୍ଚିଲା ପ୍ରସ୍ତୁତି। ଆଉ ହୀରାକୁଦ ଜଲଭଣ୍ଡାରନୁ ଆଇବା କାଲି ଛଡ଼ାଯିବା ଇ ବଛରର ପହେଲା ବୟଡ଼ ପାଇଁ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ୍ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବକ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8ଟି ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶର ଅଧିକାଂଶ ଭାଗରେ ଏବେ ଭଲ ପରିମାଣର ବର୍ଷା ହୋଇଛି, ଫଳରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକର ସଂଖ୍ୟା 262ରୁ 178କୁ ହ୍ରାସ ପାଇଛି। ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଜୁନ୍ ମାସରେ 33% ବର୍ଷା କମ୍ ହୋଇଥିବାବେଳେ ଜୁଲାଇ ମାସରେ ମୌସୁମୀ ପ୍ରଭାବ ଯୋଗୁଁ ବର୍ଷାର ପରିମାଣ ବୃଦ୍ଧି ପାଇଛି, ଫଳରେ ମୋଟାମୋଟି ବର୍ଷା ଅଭାବ 24% ହ୍ରାସ ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
2: ଯୋ କୃଷି କି ପରିସ୍ଥିତି ପୈଦା ହୋ ରହି ହେ ଉସ ପର ଲଗାତାର ହମାରି ନଜର ହେ ଔର ହର ମଙ୍ଗଲବାର କୋ ମୈ ଇସକି ଗହରାଇ ସେ ସମୀକ୍ଷା କରତା ହୁଁ। ଜୁନ କେ ମହିନେ ମେ 33% ବାରିଶ କମ ହୁଇ ଥି, ଲେକିନ ଜୁଲାଇ ନେ ଥୋଡା କଭର କିଆ ହେ ଔର କଲ ତକ 24% ବାରିଶ କମ ହୁଇ ହେ। ଅଭି ହାଲ ମେ 3-4 ଦିନୋ ମେ देश के कई हिस्सों में बारिश हुई है, कई राज्यों में बारिश हुई है।
1: ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବର୍ଷା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଚଳିତ ମାସରେ ବର୍ଷାର ପରିମାଣ ଆହୁରି ଅଧିକ ବୃଦ୍ଧି ପାଇପାରେ ବୋଲି ଶ୍ରୀ ଚୌହାନ ଆସ୍ଥା ପ୍ରକଟ କରିଛନ୍ତି, ଫଳରେ ଖରିଫ୍ ଚାଷ ମଧ୍ୟ ଭଲ ହୋଇପାରିବ। ଦେଶରେ 350 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଖରିଫ୍ ବୁଣା କାର୍ଯ୍ୟ ସମ୍ପନ୍ନ ହୋଇଛି। ଅଳ୍ପ ଦିନରେ ଏବଂ କମ୍ ଜଳରେ ଉତ୍ପାଦିତ ହେଉଥିବା ଶସ୍ୟ ମକା, ବାଜରା ଏବଂ ମୁଗ ଭଳି ଶସ୍ୟ ଚାଷ କରିବା ଲାଗି ଶ୍ରୀ ଚୌହାନ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟକ୍ଷେତ୍ରର ଡିଜିଟାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ବୃହତ୍ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଥିବା ସୁବିଧା, ସୁରକ୍ଷା ଏବଂ ଦେଶାନ୍ତର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ଶାହା ମାନବ ସମ୍ଭଳ ଖର୍ଚ୍ଚ ହ୍ରାସ କରିବା ଲାଗି ଦେଶର ସମସ୍ତ ବିମାନ ବନ୍ଦରଗୁଡ଼ିକରେ ସ୍ୱୟଂଚାଳିତ ଏକ୍ସ ରେ ଟ୍ରେ ରିଟର୍ଣ୍ଣ ସିଷ୍ଟମ୍ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ସମ୍ପ୍ରତି 21ଟି ବିମାନ ବନ୍ଦର ବିକାଶାଧୀନ ଥିବାବେଳେ ଅବଶିଷ୍ଟ 41ଟି ବିମାନ ବନ୍ଦରକୁ ବିକାଶ ଦିଗରେ ପ୍ରାଥମିକତା ଦିଆଯାଇଛି। ଶ୍ରୀ ଶାହା ଯାତ୍ରୀଙ୍କ ଯାତାୟତ ଏବଂ ବିମାନ ଚଳାଚଳକୁ ଭିତ୍ତି କରି ସମସ୍ତ ବିମାନ ବନ୍ଦରରେ ଏରୋବ୍ରିଜ୍ ସଂଖ୍ୟା ପାଇଁ ନିୟମ ପ୍ରଣୟନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି 2027 ସୁଦ୍ଧା ସମସ୍ତ ରାଜ୍ୟ ମୁଖ୍ୟାଳୟରେ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ ଚାଲୁ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଆମେରିକା ଯୁଦ୍ଧ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ଦ୍ୱାରା ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍ଇର ମାର୍ଚ୍ଚ 27 ମୂଲ୍ୟାଙ୍କନ ଯୋଜନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ରାଜି ହୋଇଛନ୍ତି। ବିଚାରପତି କେବି ବିଶ୍ୱନାଥନ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଉପସାଗରୀୟ ଦେଶଗୁଡ଼ିକର ଛାତ୍ରମାନଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ କେନ୍ଦ୍ର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇଠାରୁ ଜବାବ ତଲବ କରିଛନ୍ତି। ଚଳିତ ମାସ 14 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ଅଧିକ ଜଟିଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ହୋଇଥିବା ବୁଝାମଣାର କୌଣସି ଏବେ ମୂଲ୍ୟ ନାହିଁ। ଇରାନ ସହିତ ଆମେରିକା ଆଲୋଚନା କରିବା ଲାଗି ଶ୍ରୀ ଟ୍ରମ୍ପ ଅନିଚ୍ଛା ପ୍ରକାଶ କରିଛନ୍ତି। ତୁର୍କୀର ରାଜଧାନୀ ଆଙ୍କାରାଠାରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ପ ଏହି ମତ ପ୍ରକାଶ କରିଛନ୍ତି। କେତେକ ଆମେରିକା ସାମରିକ ପ୍ରତିଷ୍ଠାନ ଉପରେ ଇରାନ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ ପ୍ରଦେଶ ଏବଂ ବନ୍ଦର ସହର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ ସ୍ଥିତ ଅଲ୍ ସଲେମ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସି ଦିଆଯାଇଛି ବୋଲି ରିଭଲ୍ୟୁସନାରୀ ଗାର୍ଡର କର୍ପସ ମୁଖପାତ୍ର ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କୁଏତର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଅଲ୍ ଖାଲିଦ୍ ଅଲ୍ ସବାହଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଭାରତ ଏବଂ କୁଏତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ଲାଗି କ୍ରାଉନ୍ ପ୍ରିନ୍ସଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଉପସାଗରୀୟ ଅଞ୍ଚଳରେ ବିକାଶମୂଳକ ପଦକ୍ଷେପ ଦିଗରେ ତାଙ୍କର ନେତୃତ୍ୱକୁ ସେ ଧନ୍ୟବାଦ ଜଣାଇଥିଲେ। ଭାରତୀୟ ବୈଜ୍ଞାନିକମାନେ ପ୍ରଥମ ଥର ଲାଗି ଭୂମି ଏବଂ ମହାକାଶ ଭିତ୍ତିକ ପର୍ଯ୍ୟବେକ୍ଷଣକୁ ଏକୀକୃତ କରି ଭାରତୀୟ କ୍ଷେତ୍ର ଉପରେ ଆୟୋନୋସ୍ଫିୟର ଉପରପାର୍ଶ୍ୱ ପୁନଃ ତିଆରି ପାଇଁ ଏକ ନୂତନ ପଦ୍ଧତି ବିକଶିତ କରିଛନ୍ତି। ଏହି ପଦ୍ଧତି ଭାରତର ଆୟୋନୋସ୍ଫିୟରର ଉପରିଭାଗର ସଠିକ୍ ମାନଚିତ୍ର ନିର୍ଦ୍ଧାରଣ କରିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ପଦ୍ଧତି ଦ୍ୱାରା ସାଟେଲାଇଟ୍ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥା ଏବଂ ନାଭିଗେସନ୍ ସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଆୟୋନୋସ୍ଫିୟର ହେଉଛି ପୃଥିବୀର ଉପର ବାୟୁମଣ୍ଡଳର ଏକ ଜଟିଳ ଅଂଶ ଯାହାକୁ ବାୟୁମଣ୍ଡଳୀୟ ଏବଂ ଆୟୋନୋସ୍ଫେରିକ ଇଲେକ୍ଟ୍ରୋ ଡାଇନାମିକାଲ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେହିପରି ସିଗ୍ନାଲ ଟ୍ରାନ୍ସମିସନ ପରିବର୍ତ୍ତନ କରି ଜିପିଏସ୍ କିମ୍ବା ଭାରତୀୟ ନାଭିକ୍ ବ୍ୟବସ୍ଥା ପରି ଉପଗ୍ରହ ଆଧାରିତ ନାଭିଗେସନ୍ ସିଷ୍ଟମକୁ ପ୍ରଭାବିତ କରିଥାଏ। ଦିଲ୍ଲୀର ରୋହିଣୀ ସେକ୍ଟର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀ ଅଗ୍ନିଶମ ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋଠାର ଭଙ୍ଗାରୁଜା ଅଂଶ ତଳେ ପାଞ୍ଚ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍ର ଦୁଇଟି ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ଆୟୋଜନ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି କ୍ରୀଡ଼ା ପ୍ରତିଯୋଗିତା ଦେଶର ଯୁବବର୍ଗଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ଉତ୍ତମ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରୁ ଲୋକଲୋଚନକୁ ଆଣିବା ପାଇଁ ନେଇଥିବା ପଦକ୍ଷେପର ଏହା ଏକ ଅଂଶସ୍ୱରୂପ ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ଉନ୍ନୀତ ହୋଇଥିବା ଦେଶଗୁଡ଼ିକର ନାମ ଚୂଡ଼ାନ୍ତ ହୋଇଛି। ଏହି ତାଲିକାରେ ଫ୍ରାନ୍ସ, ମରକୋ, ନରୱେ, ଇଂଲଣ୍ଡ, ସ୍ପେନ୍, ବେଲ୍ଜିୟମ୍, ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ସ୍ଥାନ ପାଇଛନ୍ତି। ସେମାନେ ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ବିଜୟ ହାସଲ କରି ଶ୍ରେଷ୍ଠ 8 ଜଣ କ୍ୱାର୍ଟର ଫାଇନାଲ୍ରେ ସ୍ଥାନିତ ହୋଇଛନ୍ତି। ଆସନ୍ତା ଶୁକ୍ରବାର ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ମରକୋକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ସେହିପରି ଶନିବାର ଦିନ ରାତି 12:30 ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଫିଫା ୱାର୍ଲ୍ଡ କପ୍ କ୍ୱାର୍ଟର ଫାଇନାଲ୍ରେ ପ୍ରଥମଥର ଲାଗି ନରୱେ ପ୍ରବେଶ କରିବା ସହ ଇଂଲଣ୍ଡ ସହିତ ଖେଳିବ। ପୂର୍ବଥର ଚମ୍ପିୟନ୍ ହୋଇଥିବା ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡ ସହ କ୍ୱାର୍ଟର ଫାଇନାଲ୍ରେ ଖେଳିବ। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8ଟି ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର। ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। କୋରାପୁଟର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଚାଲିଥିବା ସର୍ଚ୍ଚ ଅଭିଯାନରେ ଏକ ଦେଶୀ ରିଭଲଭର 6ଟି ବନ୍ଧୁକ 11ଟି ଟିଫିନ୍ ବୋମା ଆଇଇଡି ଡିଟୋନେଟର ଗନ୍ ପାଉଡର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ପେଶାଲ ଜୋନାଲ କମିଟିର ମାଓବାଦୀଙ୍କର ହୋଇଥିବା କହିଛନ୍ତି କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା।
5: ଏଟା ଆମର ନକ୍ସଲ ଦମନ ହେଲା ପରେ ଆମର ଯୋଉ ଡେଡ୍ଲାଇନ୍ ଆମକୁ ଦିଆଯାଇଥିଲା 31 ମାର୍ଚ୍ଚ 2026 ଅନରେବଲ ୟୁନିୟନ ହୋମ୍ ମିନିଷ୍ଟର ଡେଡ୍ଲାଇନ୍ ଦେଇଥିଲେ, ସେଟା ଆମର କୋରାପୁଟ ନକ୍ସଲ ଫ୍ରି ଘୋଷିତ କରାଯାଇଥିଲା। ତାପରେ ଆମର ଯୋଉ ସରେଣ୍ଡର ନକ୍ସଲ ମାନେ ଅଛନ୍ତି ତାର ସଷ୍ଟେନ୍ ଇଣ୍ଟରୋଗେସନ ଚାଲିଥିଲା। ସେ ଇଣ୍ଟରୋଗେସନ ଭିତରୁ ଆମକୁ କିଛି କିଛି ଖବର ମିଳୁଥିଲା କି ଡମ୍ପ ଜଙ୍ଗଲ ଭିତରେ ରହିଯାଇଛି, ତ ସେ ଡମ୍ପକୁ 10 ଦିନ ଆଗରୁ ବି ରିକଭର କରାଯାଇଥିଲା। ସେ ଭିତରୁ ଆମର ଇନ୍ସାସ୍ ରିକଭର ହୋଇଥିଲା। ଯେମିତି ଆମେ ଦେଖିପାରିବେ କି ଆମର ଯୋଉ ଫୋର୍ସେସ୍ ଅଛି ଆମର ଡିଭିଏଫ୍ ଏସ୍ଓଜି ସେମାନେ ରେଗୁଲାରଲି ଅପରେସନ କରୁଛନ୍ତି ନକ୍ସଲ ଦମନ ହେଲା ପରେ ବି। ଆମର ଯେମିତି ନକ୍ସଲ ଆଉ ଥରେ ନା ବଢ଼ିପାରିବେ ତା ଉପରେ ଆମର ଆକ୍ସନ ନିଆଯାଉଛି। ଆଉର୍ ଏଇଟା ଯୋଉ ଡମ୍ପ ରିକଭରି ହେଇଛି ଏଇଟା ବେପାରୀଗୁଡ଼ା ପିଏସ୍ ଲିମିଟ୍ରେ ଆମର ତେନ୍ତୁଳିଗୁମା ଏରିଆରେ ଏଟା ଡମ୍ପ ରିକଭର ହେଇଛି। ଏଇଟା ଯୋଉ ଡମ୍ପ ଅଛି ଏଇଟା ପୁରୁଣା ଡମ୍ପ ଅଛି, ଏବେ ଯୋଉ ନକ୍ସଲ ମୁକ୍ତ ଆମେ ଘୋଷିତ କରିଥିଲେ ଏବେ କେହି ବି ନକ୍ସଲ କ୍ୟାଡର ଆମ ଜିଲ୍ଲାରେ ଆକ୍ଟିଭ ନାହିଁ। ଏଇଟା ନକ୍ସଲ ଯୋଉ ଆଗରୁ ସେମାନେ ଲୁଚେଇକି ରଖିଥିଲେ ଡମ୍ପ, ସେ ଡମ୍ପକୁ ହିଁ ତାର ଇଣ୍ଟରୋଗେସନ କରିକି ସେ ଡମ୍ପକୁ ବାହାର କରାଯାଉଛି। ଆମର ସଫିସିଏଣ୍ଟ ସୁରକ୍ଷା ବଲ ଅଛି, ଆମର ସିଏପିଏଫ ବିଏସ୍ଏଫ ବି ମୌଜୁଦ ଅଛି, ଆଉ ବାକି ଆମର ଯୋଉ ଜିଲ୍ଲାରେ ଡିଭିଏଫ୍ ଅର୍ ଷ୍ଟେଟ୍ରେ ଏସ୍ଓଜି ଫୋର୍ସ ଅଛି ସେଟା ବି ମୌଜୁଦ ଅଛି।
4: ସଘନ ସଂଶୋଧନ 2026 ଅନ୍ତର୍ଗତ କୋରାପୁଟ ଜିଲ୍ଲାର ଚିଠା ଭୋଟର ତାଲିକା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି। ଯାଞ୍ଚ ପରେ 62,290 ନାମ ବାଦ ଦିଆଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ 9,04,134 ଜଣ ଭୋଟର ରହିଛନ୍ତି। ଆସନ୍ତା ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ କୋଟିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ, ରାସ୍ତା, ଶିକ୍ଷା ଓ ଜୀବିକା ସୃଷ୍ଟି ଭଳି କ୍ଷେତ୍ରରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା। କୋରାପୁଟର ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। 108 ସୁବର୍ଣ୍ଣ କଳସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ସହ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ପରେ ଠାକୁରମାନେ ଅଣସର ଗୃହକୁ ବିଜେ କରିଥିଲେ। ରାଜ୍ୟ ସରକାରଙ୍କ ନୋଡାଲ ସଚିବ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ କୋରାପୁଟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଚାଲିଥିବା 15 ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ଅବସରରେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏହାର ଶୁଭାରମ୍ଭ କରିଥିବା ବେଳେ ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ଜନସହଯୋଗର ଆହ୍ୱାନ କରାଯାଇଛି। କୋରାପୁଟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଯୋଗ୍ୟ ରେସନ କାର୍ଡଧାରୀମାନେ ନିୟମିତ ପ୍ରାପ୍ୟ ବ୍ୟତୀତ ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଉଦ୍ଘାଟନୀ ଉତ୍ସବରେ 20ଟି ନୂତନ ରାସନ କାର୍ଡ ଓ ମହିଳାମାନଙ୍କୁ 10ଟି ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର।
0: ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧୀୟ ସର୍ବସାଧାରଣଙ୍କ ପାଇଁ ସୂଚନା। ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ଜୁଲାଇ ମାସର 2026 ସକାଳ 11 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ଭନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସ୍କାର କାର୍ଯ୍ୟକ୍ରମ।

0: ବହୁ ଜୁହାର ଗୋ
1: ଜୁହାର ଜୁହାର କେନରେ ଯାଇଥିଲ
0: ହଁ ଇଟା ପରେ ତମର ହେଡୁ ଆଇଲି ବୁଝିଲ କେ ବେଲେ ତମର ଆଡୁ ହେଟା କିନି ଉଛୁରି ହେଇଗଲା ନା ବୋଲିକରି ଜଲ୍ଦି ଜଲ୍ଦି ଆସିଲି ଗୋ ବୋହୁ ଯେ ଶୁଣ ତ ତମର ଆଡେ ହେ ଦେଖ ତ କାଦୋ ଜମିକରି କେନ୍ତା ଅବସ୍ଥା ହେଇଛି ଯେ
1: ବର୍ଷା ଯେ ବର୍ଷା କମ ବର୍ଷା ହେଲେ ହଉଛେ ଖରା ହେଲେ ଖରା କେତନି କେତେ ବର୍ଷା ହେଲେ ବର୍ଷା କେତନି କେତେ ପାଏନ୍ ସବୁଆଡେ ଜମା
0: ହଁ ପରେ ବୋହୁ ଆଉ ଶୁଣ ତ ହେଥିଲାଗି କିନି ଯେନ୍ତା ହିସାବେ କିନି ପାଏନ୍ ପାଗ ହଉଛେ ଆମର ଚାଷୀ ଭାଇ ଭାଇ ମାନେ ନିଜର ଦିହିକେ ଜଗବାର କଥା ଗୋ
1: ହଁ ହଁ ଦିହି ଜଗବାର କଥା ନା ହେଲେ ଚାଷୀ ମାନେ ବେମାର ପଡିଲେ ବେଲେ ଆମର ମାନେ ସବୁ ଗଲା
0: ହଏ ହଏ ହେଟା ଆଏ ଆରୁ ଚାଷୀ ଯଦି ଅନ୍ନଦାତା ଯଦି ବେମାର ପଡବା ବେଲେ ଆମର ଦେଶକେ କିଏ ସମ୍ଭାଳବା କହ ତ
1: ହଁ ଖାଲି ବର୍ଷାତି ବେମାର ବୋଲି ନାଇ ଯେନ୍ ହେସି ଘିଡ଼ିଘିଡ଼ି ଚଡ଼ଚଡ଼ି ହେତୁ କେନ୍ତା କରିବି ସେମାନେ ରକ୍ଷା ପାଇବେ ଚାଷୀ ମାନେ ଯେ ସେଟା ବି ଜାଣବାର କଥା ଏନ୍ତା ହେଲା ଯେନ୍ତା ଖୁଲା ପଡିଆ ଥି ଉଚା ଧାନ କେତି ଏନ୍ତା ଜାଗା ଥି ନାଇ ଠିଆ ହେବେ ବଡ଼ ଗଛ ଯଦି ହେଲା ସେନେ ବି ସେମାନେ ଭାବବେ କି ଆମେ ଠିଆ ହେମୁ ବୋଲେ ହେଟା ବି ଠିକ ନୁହେ
0: ତାପରେ
1: ଲାଇଟ ଖୁମ୍ବା ହେଲା ଲୁହା ବାଡ ହେଲା ହେନ୍ତା ସବୁ ଧାତୁ ଜିନିଷ ନୁ ବି ଦୂରେ ରହିବାର କଥା
0: ହଏ ଠିକ କଥା କହୁଛ ଆର୍ ଯେନ୍ତା ହିସାବେ ବର୍ଷା ହଉଛି କି ନାଇଁ ସବୁ ଦିଗକେ ଦେଖିକରି ଚଲବାର କଥା ଆଉ ରାସ୍ତାଘାଟେ ଯେତେବେଳେ ପାନି ମାନେ ଜମି ରହୁଛେ ସେଟା ବି ଦେଖିକରି ରହିବେ କାହିଁ କରି କହ ତ ଏ ରାସ୍ତାଘାଟରେ କେନ୍ ନାଲି ପାଖାପାଖି ବି ଥିବା ନାଲିକେ ବି ପଶିଯିବା ଡର ଅଛେ ହେଁ ଆଉ ତାପରେ ଆଉ ଗୋଟେ କଥା ହେଲା ଇ ବର୍ଷା ମାସେ କି ନି ଆମର ଇ ସାପ କଟିଆ ଏସବୁର ଡର ଆଗ ବହୁ
1: ହଁ ହଁ ହେଟା ତ ହେଟା ହେଲେ କି ନି ମାନେ ସାପ ଚାବଲା କି କାଣା ବେଲେ ଯେନ୍ ପ୍ରାଥମିକ ଚିକିତ୍ସାଟା ନେବାର କଥା ସେ ବିଷୟ ଥି ବି ଜାଣବାର କଥା ସେମାନଙ୍କୁ
0: ହଏ ହଏ ସବୁ ଦିଗେ ଆମକୁ ଜାଣିଥିବାର କଥା ବହୁ ତାପରେ ଆଉ କାଣା କହ ତ ଆମର ଯେନ୍ ଚାଷୀ ଭାଇ ବହିନ ମାନେ ଆମର କ୍ଷେତରେ କାମ କରୁଛନ୍ କୀଟନାଶକ ବି ବ୍ୟବହାର କରୁଛନ୍ ସେ ସମୟରେ କିନି ମାସ୍କ ଯେନ୍ ଆମେ ମୁଖା କହୁଛୁ ତାପରେ ହାତମୁଜା ଗ୍ଲୋଭ୍ସ ଇ ସବୁ ପିନ୍ଧିଥିବାର କଥା ତାପରେ କିନି ସେ ସବୁ କାମ ସରିଲା ପରେ ତାକୁ ଭଲ ଭାବେ କିନି ନିଜର ହାତକେ ଧୋଇବାର କଥା ଜାଣିଲ ଗୋ ବୋ
1: ଆଉ ଗୋଟେ କଥା କି କୀଟନାଶକ ମାନେ ଯେନ୍ ଝିଟସନ୍ ନେଇକେ ବେଲେ ସେ ପବନ ଯେନ୍ ଆଡୁ ଆଉଛେ ହେତାର ଉଲ୍ଟା ଦିଗେ ଝିଟିଲେ ନି ହେଟା ଠିକ କାମ
0: କରସି
1: ସେମାନଙ୍କର ଉପରେ ବି କିଛି କ୍ଷତି
0: ନାଇ ଠିକ କହୁଛ ଆଉ ଦେଖ ବର୍ଷା ତ ଯେନ୍ତା ହଉଛେ ଆରୁ ଚାଷୀ ଭାଇ ବହିନ ମାନେ ବି ବହୁତ ସମୟ ତକ ନି ଭିଜା କପଡ଼ାରେ ନାଇଁ ରହିବାର କଥା ଆଉ ଯେତେ ଜଲ୍ଦି ପାରୁଛନ୍ କପଡ଼ାକେ ବଦଲେଇ ଦେବାର କଥା ଜାଣିଲ କେ ଆଉ ଦେଖ ଇ ସମୟରେ ଜ୍ୱର ଖାସି ଡାଇରିଆ ଆଉ କେତେ ପ୍ରକାର ଚର୍ମ ରୋଗ ବି ଦେଖା ଦଉଛେ ବେଲେ ସାଙ୍ଗେ ସାଙ୍ଗ ଡାକ୍ତର ନେଇକି ଯାଇକରି ନିଜର ଦିହି ପାହାକେ ଦେଖାବାର କଥା କହ ବୋଉ
1: ହଁ ଆଉ ଏଇଟା କାଣା ହେସି କି ଖରା ହଉଥିବା ସାଙ୍ଗେ ସାଙ୍ଗ ବର୍ଷା
0: ଇ
1: ସବୁଥିର ଲାଗି ବୋଲିକରି ଦିହି ଖରାପ ବେଶୀ ଝାଲ ବାହାରବା କେତେବେଲେ କେତେବେଲେ ବର୍ଷା ଥି ଭିଜିଯିବ ଇ ସବୁଥିର ଲାଗି ଦିହି ଖରାପ ବେଶୀ ହେସି
0: ହଁ ଗୋ ବୋଉ ଯେ ଶୁଣ ତ ଆଜ ତ ଦିନ ହଉଛି ଆମର ଚାଷୀ ଭାଇ ଭଉଣୀ ମାନଙ୍କ ସାଙ୍ଗେ କଥାବାର୍ତ୍ତା ହେବା ବେଲେ ଆମର ସେ ଲୁକୁ ଦାଦା ଏଇଟା କଥା ହେଇଛନ୍ ଶୁନମା କେ ବୋଲଛେ
1: ହଁ ହଁ ଯାଉ ଶୁଣୁ
0: ହଏ ହଏ
2: ଚାଷୀ ଭାଇ ମାନେ ସମିଆ ଏନ୍ତା ହେଲାନ ଆମେ ଏକ ବର୍ଗି ଗୋଟେ ଚାଷ କରି କରି ଆମେ ଆମର କୁଟୁମ୍ବ ପୋଷି ନାଇଁପାରୁ କି ବାକି ଯେନ୍ ଖର୍ଚ୍ଚା ଅଛେ ସେଟାକେ ଠିକ୍ ଭାବେ ଆମେ ତୁଲାଇ ନାଇଁପାରୁ ହେଥିର୍ ଲାଗି ଋତୁକେ ଜାନିକରି ବିଭିନ୍ନ ଚାଷ କରବାର ସାଙ୍ଗେ ସାଙ୍ଗେ ହେଥିର୍ ଲାଗି ଆମେ ଭିନ୍ ଭିନ୍ ଚାଷ ଭିନ୍ ଭିନ୍ ସମିଆତି ଆମକୁ କରବାର୍କେ ପଡ଼ୁଛେ ଆଉ ଚାଷୀ ଭାଇ ମାନେ ଆମେ ଏକ ବର୍ଗି ଗୋଟେ ଚାଷ କରି କରି ଆମେ ଆମର କୁଟୁମ୍ବକେ ପୋଷି ନାଇଁପାରୁ ତାର ସାଙ୍ଗେ ସାଙ୍ଗେ ଆମର ଯେନ୍ ପରିବାର ଯେନ୍ ବିଭିନ୍ନ ଖର୍ଚ୍ଚ ଅଛେ ସେ ଖର୍ଚ୍ଚକେ ଆମେ ପହଞ୍ଚି ନାଇଁପାରୁ ହେଥିର୍ଲାଗି ବୋଲିକିରି ଆମକୁ ବିଭିନ୍ନ ସମୟତି ବିଭିନ୍ନ ପ୍ରକାର ଚାଷ କରବାର୍କେ ପଡ଼୍ସି ଏ କଥା ପ୍ରାୟ ଆମେ ସଭିଏଁ ଜାଣୁଛୁ ଆଜି ଆମେ ହେନ୍ତା ଜଣେ ଚାଷୀଙ୍କୁ ଆମେ ଡାକିଛୁ ଯେ ଭିନ୍ ଭିନ୍ ଚାଷ କରୁଛନ୍ ଆଉ ସେ କେଁ କେଁ ଚାଷ କରୁଛନ୍ ସେ ବାବଦେ ଆସୁନ୍ ତାହାକୁ ପଚରାମା ଜୁହାର ଆଜ୍ଞା
3: ଜୁହାର
2: ଆପଣଙ୍କର ପରିଚୟ ଟିକେ ରଖିବେ ଆଜ୍ଞା
3: ହଁ ମୋର ନାଁ ମିତ୍ରଭନୁ ପଟେଲ ଗାଁ ଲାଙ୍ଗବାହାଲ ନୟଡା ଆଉ ମୁଁ ଏନ୍ତା ଅନେକ ପ୍ରକାର ଚାଷ କରସି
2: ଆପଣ କାଁ କାଁ ଚାଷ କରୁଛନ୍ ଆଜ୍ଞା
3: ଅଦା ହଳଦୀ ମୁଗ ଧାନ
2: ଅଦା କେତେ କରୁଛନ୍
3: ଅଦା ପ୍ରାୟ 30-40 ଡିସମିଲ ବାଗିର ଅଛି
2: ହଳଦୀଟା
3: ହଳଦୀ ବି 30-40 ଡିସମିଲ ଅଛି
2: ମୁଗଟା
3: ଏକଡ଼େ
2: ଆଉ ଧାନ
3: ଧାନ ତ ବେଶୀ ଟିକେ କରସୁ
2: ଆମର ଅଞ୍ଚଳରେ ତ ପ୍ରାୟ ସମସ୍ତେ ଧାନ ଚାଷ କରସନ୍ ହେଥିଲାଗି ଧାନ ବି ଆପଣ ବେଶୀ କରୁଛନ୍ ଆମେ ତ ସବୁ ଚାଷ ବାବଦରେ କଥାବାର୍ତ୍ତା ହେମା ଆଜ୍ଞା ଆମେ ପ୍ରାୟତଃ ଦେଖସୁଁ ଆମର ଇଆଡ଼େ ଅଦା ହଲଦିଟା ପ୍ରାୟ କମ୍ ଲୋକ କରୁଛନ୍ ଆଜ୍ଞା, ବୋଲେ ଆପଣ ଯେହେତୁ ଅଦା କରୁଛନ୍ ବୋଇଲେ ହଲଦି କରୁଛନ୍ ବୋଇଲେ, ବୋଲେ ଅଦା ହଲଦି ବାବଦରେ ଟିକେ କଥାବାର୍ତ୍ତା ହେମା। ଆପଣ କେତେ ଅଦା ଚାଷ କରୁଛନ୍ ଆଜ୍ଞା?
4: ଅଦା 30-40 ଡିସମିଲ୍ ଜାଗା ହେବ।
2: ଏଇଟା ଅଦା ଚାଷଟା କେତେ ବଛର ହେଲା ଆପଣ କରି ଆସୁଛନ୍?
4: ଅଦାଟା ହେଇଗଲାନ 4-5 ବରଷ ହେଲାନ କରୁଛେ
2: ଆଜ୍ଞା।
4: ଆଉ ମତେ ତ ଲାଭଦାୟକ ଜିନିଷ ଲେଖେ ଲାଗୁଛେ
2: ଆଜ୍ଞା।
4: ଆଉ ଇନେ ବିଶେଷ କରି ତାର ବିକ୍ରି ବଟା ଭଲ ହଉଛେ
2: ଆଜ୍ଞା,
4: 2 ପଇସା ଭଲ ମିଳୁଛେ
2: ଆଜ୍ଞା। ଆମେ ଯେତେବେଳେ ଅଦା ଚାଷ କରବାର୍ ଲାଗି ଯାଉଛୁ ଆଜ୍ଞା, ସବୁନୁ ବଡ କଥା ହଉଛେ ମ୍ୟାଟ ଆଜ୍ଞା। ବୋଲେ ଜଣେ ଚାଷୀ ତ ଅଦା ଚାଷ କରବାର୍ ଲାଗି ମନ କରବା, କେନ୍ତା ମାଟି ସେ ଚାଷ କଲେ ସେ ଠିକ ଭାବେ ଲାଭ ଲବ୍ଧି ପାଇପାରବା ଆଜ୍ଞା?
4: ଏଇଟା ବିଶେଷ କରି ଦୋରସା ମାଟିରେ ଭଲ ହଉଛେ, ଯେନ୍ ମାଟିଟା କି ହାଲକା ରହୁଛେ ସେନେ ତାର କନ୍ଦା ଜାତୀୟ ଜିନିଷ ସେ କମଜି ଭଲ ପାରସି।
2: ଆପଣ ଦୋରସା ମାଟି ହଉଛେ ବୋଲି କହିଲେ, ଅଦା ଲଗାବାର ଆଗରୁ ଆଜ୍ଞା ତାର ମାଟି ପ୍ରସ୍ତୁତିଟା କେନ୍ଦ୍ର କରୁଛନ୍ ଆଉ କେଭୁଟା ଆରମ୍ଭ କରୁଛନ୍?
4: ମାଟିର ପ୍ରସ୍ତୁତି 2-3 ଓଡ଼ା ଟ୍ରାକ୍ଟରରେ ଜୋତି ଦେଇକିରି ହାଲକା କରିଦେବାର କଥା ମାଟିକେ
2: ଆଜ୍ଞା।
4: ଆଉ ତାର ଉତାରୁ ଯେନ୍ଟା ଏବେ ତ ସଡ଼ା ଗୋବର ଖତ ପ୍ରାୟ ମିଲବାରନି
2: ଆଜ୍ଞା,
4: କେନ୍ସି ବି କମ୍ପୋଷ୍ଟ ଦେଇକିରି ତାକେ ସମତଲ କରି କରାଯିବା। ଆଉ ଏଇଟା ଠିକ ଜୁନ୍ ମାସେ ମାନେ ତାହାକେ ସମ୍ବଲପୁରୀ ଭାଷାରେ ମୁଡ଼ି ଅସଡ଼ିଆ କହେସନ୍
2: ଆଜ୍ଞା,
4: ମୁଡ଼ି ଅସଡ଼ିଆ ଟାଇମ୍ ନେ ଲଗାଲେ
2: ଆଜ୍ଞା
4: ଇ ଚାଷ୍ଟା ଭଲ ହେସି
2: ଆଜ୍ଞା। ଯେତେବେଳେ ଅଦା ଲଗାବାର କେ ଯାଉଛନ୍ ଆଜ୍ଞା, ବିହନ ପାଚଟା ଆମକୁ ଖଞ୍ଜବାର୍କେ ପଡ଼ବା ଆଜ୍ଞା। ବୋଲେ ବିହନଟା କେନ ଖଞ୍ଜୁଛନ୍ କି ଯେନ୍ଟା ଆପଣ ଅଦା ଆଗରୁ ଚାଷ କରୁଥିସନ୍ ହେଟାକେ ହିଁ ବତର କରୁଛନ୍, ବିହନ ଲାଗି ପ୍ରସ୍ତୁତ କରୁଛନ୍?
4: ଯେନ୍ ଅଦାଟା ନିଜେ ଚାଷ କରିଥିସୁ ସେଟାକେ ରଖା ହେଇଥିସି, ଆର୍ ସେ ସମୟ ଆମେ ବହରେଇକିରି ସେଟାକେ ଚାଷ କରସୁଁ।
2: ଆପଣ ଯେନ୍ ଅଦାଟାକେ ବିହନ ବନାବାର୍ ଲାଗି ପ୍ରସ୍ତୁତ କରସନ୍, ତାର ବ୍ୟବସ୍ଥାଟା କେନ୍ତା କରସନ୍ କି ହେନ୍ତା ଅଦା ଅମଲ ହେଇ ସାରିଲା ପରେ ହେ ଭିତରୁ ଅଦା ଆଣି ପକାସନ୍ କି ଯେନ୍ଟା ବିହନ କରସନ୍ ସେଟାକେ ଗୋଟେ ଅଲଗା ଆକାରରେ ରଖସନ୍?
4: ସେଟାକେ ଠିକ ଗୋଟେ ଜାଗାରେ ଗଦା କରିକିରି ତାହାକେ ବାଏଲ ଢାପିକିରି ରଖା ହେଇଥିସି, ଯେନ୍ଥିର ଲାଗି କି ସେ ବାଏଲ ଢାପି ଯାଇଥିଲେ ସେ ଅଦାଟା ଶୁଖେନି, ଆଉ ସେଟା ଜୁନ ଜୁଲାଇ ମାସ ତ ରହିପାରସି
2: ହେ ବତରେ ରହିବା ନାଇଁ କାଁ ଆଜ୍ଞା। ଆପଣ ଅଦା ଯେତେବେଳେ ଲଗଉଛନ୍ ଆଜ୍ଞା, ଆପଣ ତ କହିଲେ ଜୁନ ମାସ ଯେନ୍ତା ଆମେ ମୁଡ଼ି ଅସଡ଼ିଆ ବୋଲି କହୁଛୁ, ମୁଡ଼ି ଅସଡ଼ିଆ ବିହନର ବ୍ୟବସ୍ଥା କରୁଛନ୍, ଅଦାର ବିହନଟା ଆପଣ କେତେ କେତେ ଦୂରିଆ ଲଗୁଛନ୍ ଆଜ୍ଞା?
4: ଗଛକୁ ଗଛ 6 ଇଞ୍ଚ ଆଉ ଧାଡ଼ିକେ ଧାଡ଼ି 24 ଇଞ୍ଚ ମାନେ 2 ଫୁଟ ଲଗାଲେ ଠିକ ତାହାକେ ଜାଗା ମିଲ୍ସି କମଜି ପାରସି
2: ଆଜ୍ଞା। ଚାରା ଲଗାଲା ବେଲିକେ ଆଜ୍ଞା, ଅଦା ଲଗାଲା ବେଲିକେ କେନ୍ କେନ୍ ଜିନିଷ ପ୍ରତି ଆପଣ ବିଶେଷ କରି ଧ୍ୟାନ ଦେସନ୍?
4: ଅଦାରେ ସଢ଼ା ରୋଗଟା ବେଶୀ ଲାଗ୍ସି
2: ଆଜ୍ଞା,
4: ସେଥିଲାଗି ମଞ୍ଜିକେ ଟିକେ ବିଶୋଧନ କରିକିରି ଲଗାଲେ ଇ ଜିନିଷଟା କମ୍ସି।
2: କାଣ କାଣା ଦେଇକିରି ବିଶୋଧନ କରସନ୍ ଆଜ୍ଞା?
4: ବହୁତ ପ୍ରକାର ଜିନିଷ ମିଳୁଛେ ଏସନ୍ ବଜାରରେ, ଥିରାମ ବାବେଷ୍ଟିନ ମାଙ୍କୋଜେପ ଏନ୍ତା ବହୁତ ଅନେକ ଜିନିଷ ମିଳୁଛେ, ସେଥି ଗୁଲେଇକିରି ତାହାକେ ବିଶୋଧନ କରିକିରି ଲଗାଲେ ସଢ଼ା ବେମାରଟା ଟିକେ କମ୍ସି।
2: ବିହନ ଲଗାଲା ଉତ୍ତର ଆଜ୍ଞା କେତେ ଦିନ ପରେ ଆମର ଅଦାଟା ଗଛ ହଉଛେ ଆଜ୍ଞା?
4: ମାସେ ଖଣ୍ଡେ ଲାଗିଯାଇସି ଆଜ୍ଞା।
2: ଆଜ୍ଞା, ଅଦା ଲଗାଲା ପରେ ଆଜ୍ଞା

0: କମି ଗଲା ହେଲେ ସବୁ ଅଦା ଖରାପ ହେଇଯାଇସି, କୁହି ଯାଇସି, ପଚି ଯାଇସି।
1: ଆପଣ ତ କହିଲେ ପାଣି ଜମା ନାଇଁ ହେବାର କଥା ବୋଲିକିରି କହିଲେ, ଆଉ ଗୋଟେ କଥା ଶୁଣବାର୍କେ ମିଲ୍ସି, ଟିକେ ଛାଏତଲିଆ ଜାଗାରେ ଅଦା ଭଲ ହେସି ବୋଲିକିରି ଶୁଣବାର୍କେ ମିଲ୍ସି, ବୋଲେ ଇ କଥାଟା କେତେ ଦୂର ସଦ ଆଜ୍ଞା?
0: ଛାଏତଲିଆ କଲେ ଠିକ, କିନ୍ତୁ ଏବେ ଆମେ ତ କରୁଛୁ ପ୍ରାୟ ଛାଏତଲ ସେଠି ନାହିଁ
1: ଆଜ୍ଞା।
0: ଆଉ ସେ ଜାଗାରେ ବି କଲେ ଜୁନ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ତକ ହେତ୍କି ବେଲେ ଖରା ଟିକେ କମ ହେସି
1: ଆଜ୍ଞା,
0: ଆଉ ବିଶେଷ ଅସୁବିଧା ନି ହେ
1: ଆଜ୍ଞା। ଆଉ ଆମେ ଚାଷବାସ କରୁଛୁ ବେଲେ ତ ରୋଗ ବେମାରଟି ଅଛି ଆଜ୍ଞା ନିହାତି ଭାବରେ, ବେଲେ ଅଦାରେ କେନ୍ କେନ୍ ରୋଗ ପୋକ ଲାଗୁଛନ୍ ଆଜ୍ଞା?
0: ଅଦାରେ ବିଶେଷ କିଛି ରୋଗ ନି ଲାଗେ, ଯେନ୍ଟା ଲାଗ୍ସି ଗୋଟେ ସଢା ବେମାର ଯେନ୍ଟା କହୁଛୁ, ସଢି ଯିସି ତାର ମୂଳରୁ ସଢି ଯିବା, ଆଉ ପାଣି ବେଶୀ ହେଲେ ବି ବେମାରୀଟା ଜହ ଲାଗ୍ସି, ବିଶେଷ କରି ଆଉ ଅନେକ ପୋକ ନାଇଁ ଲାଗୁନ ଅଦାରେ
1: ଆଜ୍ଞା। ଅଦା ଲଗାଲା ପରେ ଆଜ୍ଞା କେତେ ଦିନ ପରେ ଏଇଟା ଅମଳ ହଉଛି ଆଜ୍ଞା?
0: ମ୍ୟାକ୍ସିମମ୍ ଆଜ୍ଞା 4 ମାସ, ମାନେ 4×12 120 ଦିନ,
1: 120 ଦିନ ପରେ ଅଦା କୁଡ଼ବାରଟା ବତର ହେଉଛି ନାଇଁ ଆଜ୍ଞା?
0: ହଁ,
1: ଏଇଟା କି କୁଡ଼ୁଛନ୍ କେମିତି କିରି ଆଜ୍ଞା?
0: ଦେଶୀ ହିସାବରେ କୁଡ଼ୁଛୁ, କୁଏଡ଼ ରଫାରେ କୁଡ଼ିକିରି ତାହାକେ ଅମଲ କରାଯାଉଛେ।
1: ଅମଲ କରି ସାରିଲା ପରେ ସବୁନୁ ବଡ଼ କଥା ଆଜ୍ଞା, ଯେନ୍ଥିଲାଗି ଚାଷୀ ନିଜର ଝାଲ ବୋହିଥିସି ସେଟା ହଉଛି ବିକ୍ରି ମଟା ଆଜ୍ଞା। ଯଦି ଲାଭ ଲବ୍ଧି ନାଇଁ ହେବା ବେଲେ ଚାଷୀଟି କାଁ ହେଲେ ଚାଷ କରବା, ବେଲେ ବିକ୍ରି ମଟାଟା ଅଦାର କେନ୍ତି କେନ୍ତି କରସନ୍?
0: ବିକ୍ରି ମଟା ଆଜିକାଲି ସବୁ ମାର୍କେଟରେ ବିକ୍ରି ହେଇଯାଉଛେ, ଖୁଲା ବି ବିକ୍ରି ହେଇଯାଉଛେ, ଆଉ ଦରକାର ପଡ଼ିଲେ ବେପାରୀ ମାନକେ ବି ଆମେ ଦେଇଦେସୁଁ।
1: ଅଦା ଇଥର କେତେ କେତେ ପାଇଥିଲେ ଆଜ୍ଞା?
0: 3-4 କ୍ୱିଣ୍ଟାଲ ଅଦା ହେଇଥିଲା 30 ଡିସମିଲ ଜାଗାରେ।
1: ଆପଣ ହଲଦି କଥା ବି କହୁଥିଲେ ନାଇଁ, ବେଲେ ହଲଦିଟା କେନ୍ ମାଟି ଭଲ ହଉଛି ଆଜ୍ଞା?
0: ହଲଦି ବି ଦର୍ଶା ମାଟି, ଯେନ୍ ମାଟି ହାଲକା ରହିବା କନ୍ଦା ଜାତୀୟ ଜିନିଷଟା ଭଲ ହଉଛେ
1: ଆଜ୍ଞା।
0: ଆଉ ହଲଦି ବି ଦର୍ଶା ମାଟି ଲାଗି ଭଲ।
1: ଆପଣ ହଲଦି ଲାଗି ମାଟି ବତରଟା କେବେ କରୁଛନ୍?
0: ଇଏ ବି ଠିକ ଜୁନ ଜୁଲାଇ ମାସେ ଅଦା ଲେଖେ, ଅବିକଲ ଅଦା ଲେଖେ ଚାଷ କରାଯାଉଛେ
1: ଆଜ୍ଞା। ତାର ଚାରା ଲଗାବାର ପ୍ରସ୍ତୁତିଟା କେମିତି କେମିତି କରୁଛନ୍ ହଲଦି ଲାଗି?
0: ଅଦା ଯେମିତି ହଲଦି ସେମିତି,
1: ଅଦା ଯେନ୍ତା ହଲଦି ନେ କେନ୍ତା, ବୋଲେ ଏଇଟା ଗଛି ଗଜା ଗାର୍କେ ଗାର୍ କେତେ କେତେ ରଖୁଛନ୍?
0: ସେଇ 6 ଇଞ୍ଚ 2 ଫୁଟ ଦୂରତା ରଖବାର କଥା
1: ଆଜ୍ଞା ଆଜ୍ଞା।
0: ଆଉ ହିଡ଼ ମନକେ ଟିକେ ମାଟି ଚଢ଼ାଲା ବେଲେ ସେ ଭିତରେ କନ୍ଦା ତା ହେସି
1: ଆଜ୍ଞା। ଆଚ୍ଛା, ଇ ହଲଦି ଆପଣ ଯେନ୍ ବାହାର କରୁଛନ୍ ଆଜ୍ଞା, ହଲଦି ଯେନ୍ ବାହାର କରୁଛନ୍, ଆମେ ଏଟାକେ 2 ପ୍ରକାର ବିକ୍ରି ପଟା କରୁଛୁ ଆଜ୍ଞା। ଗୋଟେ କଞ୍ଚା ହଲଦି ଆକାରେ ବିକୁଛୁ, ଗୁଟା ଗୁଟା ବିକୁଛୁ, ପେରେଇ କରି ବି ବିକୁଛୁ, ଆପଣ କେନ୍ତି କରି ବିକୁଛନ୍ ଆଜ୍ଞା?
0: ଏଇଟା ହଲଦିଟା ପାଉଡର କରିକିରି ବିକିଲେ ଭଲ, ମୁଇଁ ପାଉଡର କରିକିରି ବିକିବି ବୋଲି ଭାବୁଛେ, ଏ ବର୍ଷ ପହିଲା କରିଛି ହଲଦିଟା
1: ଆଜ୍ଞା,
0: ଇଚ୍ଛା ଅଛେ ନୁହେଁ ବିକେ ବିକିବି।
1: ଆଉ ଗୁଟା ଆକାରେ ବିକିଲେ ହେତେ ଲାଭ ନାଇଁ ହେବ ବୋଲି ଭାବୁଛନ୍ କି କେନ୍ତା?
0: ହଁ, ଗୁଟା ହିସାବରେ ବିକିଲେ ଲାଭ ଟିକେ କମ୍ ହେବା, ଯେହେତୁ ଯିଏ ନେବା ସେ ବି ତ ପାଉଡର କରିକିରି ବିକବା
1: ଆଜ୍ଞା। ବୋଲେ ଇ ଯେନ୍ ପାଉଡର କରବାର୍ ଲାଗି ତ ବିଭିନ୍ନ ପ୍ରକାର ମେସିନ୍ ଦରକାର, ଏଥିର୍ ଲାଗି ତାର୍ ଲାଗି ହଲଦିକେ ସିଝାବେ, ଏଥିରେ ତ ବେଶୀ ପରିଶ୍ରମ ଲାଭ ଆଜ୍ଞା। ବୋଲେ ଘରେ ଏଥିର୍ ଲାଗି ସାହାଯ୍ୟ କିଏ କିଏ କରୁଛନ୍ ଆଜ୍ଞା?
0: ସାହାଯ୍ୟ ମୋର ମିସେସ୍ କରୁଛନ୍, 2 ଜଣ ହେଇକିରି ପ୍ରାୟ କରସୁଁ, ଦରକାର ପଡ଼ିଲେ ଲେବର ଗୋଟେ ଯୋଡ଼େ ବି ଲାଗ୍ସନ୍।
1: ଇ ଯେନ୍ ପିରାଲା ପରେ ବି ଆପଣ ଛୁଟି ଆଗରେ ବିକିବେ କି ବ୍ୟବସାୟୀ ମାନଙ୍କୁ ଦେବେ ଆପଣ?
0: ମୁଁ ତ ଭାବୁଛେ ପ୍ରାୟ ନିଜର ନିଜର ସେ ନିଜର ଚାଷ କଲା ଜିନିଷଟା ଖାଇବାର ଲାଗି ବହୁତ ଲୋକ ଇଣ୍ଟରେଷ୍ଟେଡ୍ ଆଜିକାଲି
1: ଆଜ୍ଞା।
0: ଆର୍ ସେଥିର୍ ଲାଗି ମୁଁ ଭାବୁଛେ ନିଜର ନିଜର ଆଖର ପାଖର ନିଜର ନିଜର ଲୋକ ବି ବହୁତ କହିଲେ ନ, ଆମକେ କି କେଜି ଦେବୁ, କିଏ 2 କେଜି ଦେବୁ, କିଏ 5 କେଜି ଦେବୁ ବୋଲି ଡିମାଣ୍ଡ କଲେ ନ
1: ଆଜ୍ଞା। ଆପଣ କହୁଥିଲେ ମୁଗ କଥା, ମୁଗ ବି ଚାଷ କରୁଛେ ବୋଲିକିରି କହୁଥିଲେ, ଆଉ ମୁଗ ତ ଏକଡ଼େ କରିଛେ ବୋଲିକିରି କହୁଥିଲେ ନାଇଁ କେ? ବୋଲେ ମୁଗର ଲାଗି ଆପଣ ତାମାନେ କେନ୍ ମାଟି, ମୁଗଟା କେନ୍ ମାଟି ଭଲ ହେସି ଆଜ୍ଞା?
0: ମୁଗଟା ତ ଆଜ୍ଞା ଆମର ଟିକେ ଦୋରସା ବାଲିଆ ମାଟି ହେ, ଆଉ ସେଇ ମାଟିରେ କରୁଛୁ
1: ଆଜ୍ଞା,
0: ଆଉ ସେଥି ବି ଭଲ ହଉଛେ, ତ ଖାଲି ଏଥିରେ ଟିକେ ବେଶୀ ପରିଶ୍ରମ ଲାଗୁଛେ ଟୁଲବାର ଲାଗି।
1: ଆମେ ସାଧାରଣତଃ ଦେଖସୁ ଯେ ଆମର ଧାନ ଉଠି ଉଠା ଗଲା ପରେ ପ୍ରାୟ ଆମେ ଶୁଖା ମାଟି ବୁଲି, ଆମେ ସାଧାରଣତଃ ଦେଖସୁ ଯେ ଆମେ ଶୁଖା ମାଟି ପ୍ରାୟ ମୁଗ ବୁଲି ନେସୁ, ଆପଣ କେନ୍ତା କରସନ୍ ଆଜ୍ଞା?
0: ନାଇଁ, ମୋତେ ଶୁଖା ମାଟି କରିଲେ ମୋତେ ଭଲ ନାଇଁ ଲାଗେ
1: ଆଜ୍ଞା,
0: ଆର୍ ସେଥିର୍ ଲାଗି ମୁଁ ପଡ଼ିଆ ଜମିକେ ପାଣି ମଡ଼େଇ ଦେସି
1: ଆଜ୍ଞା,
0: ଆର୍ ତାର ବତର ଦେଖିକିରି ଟ୍ରାକ୍ଟର ରୋଟାଭେଟରରେ ଜୋତି ଦେସୁଁ
1: ଆଜ୍ଞା,
0: ଆର୍ ତାର ବତର ଥିବା ପିରିୟଡ଼ରେ ମଞ୍ଜି ବୁଣା ଯେସି
1: ଆଜ୍ଞା,
0: ଆଉ ଇତାର କହିବାର ତା ମାନେ ଅଛେ যে

0: ଉପର ଥେଇକିରି ଯଦି ବୁଣିଲେ ଗଜା ହେବା ଗଛ ହେଇଯିବା ଇନା ଟିକେ ଘାସ ପରିମାଣ କମ ହୁଏ
1: ଆଉ ଶୁଖାରେ ବୁଣିଲେ କାଣ ଅସୁବିଧା ରହୁଛେ
0: ଶୁଖାରେ ବୁଣିଲେ କାଣ ହେବା ଶୁଖାରେ ମଞ୍ଜି ଦେଇଦମା ଆଉ ପାଣି ଯେତେବେଳେ ମଡ଼େଇ ଦିଆଯିବା ସେତିକି ବେଲେ ଘାସ ପରିମାଣ ବହୁତ ହେଇଯାଇସି ଆର୍ ଯେମିତିକି ଘାସ ସବୁ ସେ ଜାଗାର ସାର ଖତ ଯାହା ସେ ଖାଇଦେସି ମୁଗ ପରିମାଣ କମିଯାଇସି
1: ବେଲେ ଆମେ ଶୁଖା ନେ ବୁନିକିରି ଯଦି ଆମେ ଆଗ ପାଣି ଦମା ଆଉ ମାଟିକେ ବତର କରିକିରି ଯଦି ବୁନମା ବେଲେ ଘାସଟା କମିଯିବା ଘାସ କମିଗଲା ପରେ ଯେନ୍ ସାର ଅଂଶଟା ଗଜ ନେବାର ଅମଲ ବି ବେଶୀ ହଉଛେ ନାଇଁ ଆଜ୍ଞା ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ଶୁଣୁଛନ୍ ସେମାନେ ଧ୍ୟାନ ଦେବେ ଆମେ ଯଦି ଶୁଖା ମାଟି ବଦଲା ବତର କରିକିରି ବୁନମା ବେଲେ ଆମେ ଟିକେ ବେଶୀ ଆୟଦା ପାଇପାରମା ଆଜ୍ଞା ଆମେ ଚାଷ ବାଡ଼ି କରୁଛୁ ବେଲେ ପୋକ ନିଗା ତ ଲାଗବେ ନିହାତି ଆଜ୍ଞା ଆର ମୁଗ ବି ତ ଗୋଟେ ଚାଷ ହେ ବେଲେ ମୁଗେ କାଣା କାଣା ଲାଗୁଛନ୍ ଆଜ୍ଞା ପୋକ ରୋଗ
0: ମୁଗେ ବିଶେଷ କରି ଲେଡ଼ା ପୋକ ଲାଗସନ୍ ଲେଡ଼ା ପୋକଟା ତ ଯେକୌଣସି ଔଷଧ ଦେଲେ ଜଲ୍ଦି ଦମନ ହେଇଯାଇସି
1: ଆଜ୍ଞା
0: ଶୋଷକ ପୋକ ଗୋଟେ ଲାଗସନ୍ ଯେନ୍ଟାକି ତାର ରସ କେ ଗଛ ଶୋଷି ନେସନ୍
1: ଆଜ୍ଞା
0: ଆଉ ସେଟାକେ ବିଶେଷ କରି ଟିକେ ଧ୍ୟାନ ଦେବାର ଲାଗି ପଡ଼ସି
1: ତାର ପ୍ରତିକାର ବ୍ୟବସ୍ଥାଟା କେନ୍ତା କେନ୍ତା କରସନ୍
0: ପ୍ରତିକାର ଅନେକ ପ୍ରକାର ପେକ୍ସିସାଇଡ୍ ମିଳୁଛେ କିମ୍ବା ଲିମ୍ବ ତେଲ ବି ଯଦି ସ୍ପ୍ରେ କଲେ କିଛି ପରିମାଣ କମୁଛେ
1: ଯଦି ଆମେ ଜୈବିକ ଉପାୟରେ ଲିମ୍ବ ତେଲର ପ୍ରୟୋଗ ଦେଇ କରମା ବେଲେ ଟିକେ ଆମେ ସେଥିରେ ବି ଆମେ ଉପକାର ପାଇପାରମା ନାଇଁ ଆଜ୍ଞା ସବୁନୁ ବଡ଼ କଥା ହେଲା ମୁଗ ଚାଷରେ ଆଜ୍ଞା ଆମେ ତ ମୁଗକେ ଯତ୍ନ କରିକି ବଢ଼ାମା ତୁଲବାରଟା ଆଜ୍ଞା ମୁଗ ତୁଲବାର ଲାଗି ଆଜ୍ଞା ପ୍ରାୟତଃ ଆମେ ମେସିନ୍ ବ୍ୟବହାର ନାଇଁ କରବା ଆଉ ତାର ବ୍ୟବସ୍ଥାଟା ଆପଣ କେମିତି କେମିତି କରୁଛନ୍ ଆଜ୍ଞା ଲେବର ତ ଲାଗୁଥିବେ ନିହାତି ହେବେ ନାଇଁ
0: ଦ୍ୱାରା ତୁଲା ଯାଉଛେ ମୁଗକେ ଲେବର ଦ୍ୱାରା ତୁଲସୁ
1: ହେଲେ ଖର୍ଚ୍ଚ ବର୍ଚ୍ଚ କେତେ ଆସୁଛି ଲେବର ଖର୍ଚ୍ଚଟା
0: ଖର୍ଚ୍ଚ ଟିକେ ବେଶୀ ହେଇଯାଉଛେ
1: ହଁ ଯଦି ଠିକ୍ ଠାକ୍ ହିସାବରେ ଯଦି ମୁଗ ଚାଷ କରମା ଆଜ୍ଞା ଯଦି ସାର ଖତରୀ ଆଗରେ ଦେଇଥିମା ପ୍ୟାନ୍ ଅଛେ ତାପରେ ଠିକ୍ ଆଗରେ ମାଟିକି ବି ଆମେ ଜୁତିଥିମା ଲେବର ଖର୍ଚ୍ଚ ଅଛେ ସବୁକୁ ଯଦି ମିଶେଇ ବୁଲେ ନମା କାଟି ବାଛି କରି ଏକଡ଼ ପିଛା ମୁଗଟା କେତେ ଆଦା ହଉଛି ଆଜ୍ଞା
0: ମୁଗ ତ ଆଜ୍ଞା 4 କ୍ୱିଣ୍ଟାଲ୍ରୁ 5 କ୍ୱିଣ୍ଟାଲ୍ ପର ଏକର ହେଇଯାଉଛି
1: ଆଜ୍ଞା 4-5 କ୍ୱିଣ୍ଟାଲ୍ ଏକଡ଼ ପିଛା ହଉଛି ବୋଲେ ତାର ବିକ୍ରି ମଟାଟା ଆପଣ କେମିତି କରି କରୁଛନ୍ ଆଜ୍ଞା
0: ଘରୁ ନେଇ ଯାଉଛନ୍
1: ବ୍ୟବସାୟୀ ମାନଙ୍କୁ ଦେଇ ନଉଛନ୍ ନାଇଁ ଆଜ୍ଞା ଧାନ 25 ଏକର କରିଛନ୍ ବୋଲି କହୁଥିଲେ ନାଇଁ ବୋଲେ ଧାନ କେନ୍ତା କେନ୍ତି ଚାଷ କରୁଛନ୍ ଆଜ୍ଞା
0: ଧାନ ଚାଷରେ ମୁଇଁ ଟ୍ରାନ୍ସପ୍ଲାଣ୍ଟିଂ ମେସିନ୍ରେ ରୁହେ
1: ଆଜ୍ଞା
0: ଆଉ ସେଥିର୍ଲାଗି ମୁଁ 25 ଏକର କରି ପକଉଛି ଆରାମସେ ମୋତେ କିଛି ତକଲିଫ ନି ମିଲବାର ଆଜିକାଲି ଧାନ ଚାଷ କରବାରଟା ଟିକେ ସହଜ ହେଇଗଲାନ ମେସିନାରୀ ଲାଗି
1: ଆଜ୍ଞା
0: କାଦୁଅ ନୁ ଆରମ୍ଭ କରିକି ଧାନ କାଟବାର ତ ସବୁ ମେସିନାରୀରେ ହେଇଯାଉଛେ ଆଉ ଯେନ୍ ଜିନିଷଟା କି ଚାଷ କରବାର ଲାଗି ସହଜ ହଉଛେ
1: ଆମେ ଧାନ ଚାଷରେ ପ୍ରାୟତଃ ରାସାୟନିକ ସାର ବ୍ୟବହାର କରିବାର ଗୋଟେ ଅଭ୍ୟାସ ହେଇଗଲାନ ଆମର ଆପଣ ଧାନ ଚାଷ ଯେତେବେଳେ କରୁଛନ୍ ଆଜ୍ଞା ଏଠି ରାସାୟନିକ ସାର କେ ବ୍ୟବହାର କରୁଛନ୍ କି ରାସାୟନିକ ସାର କମ ଲାଗବାର ପାଇ କିଛି କାମ କରୁଛନ୍ ଆଜ୍ଞା
0: ରାସାୟନିକ ସାର କମବାର ଲାଗି ଆମେ ସବୁଜ ସାର ଯେନ୍ ଧନିଚା କେ ଚାଷ କରି ଦିଆଯାଉଛେ
1: ଆଜ୍ଞା
0: ଆଉ ସବୁଜ ସାର ଲାଗି ଆମକେ ବହୁତ କମ ପରିମାଣରେ ନାଇଟ୍ରୋଜେନ୍ ଯଥା ୟୁରିଆ ସାର କମ ଲାଗୁଛେ
1: ଧନିଚା ଚାଷ ଯଦି ଆମେ ଧାନ କ୍ଷେତ କର୍ମା ବେଲେ ଆମର ୟୁରିଆ ସାରଟା ସେଥିରୁ ଆମେ ପାଇପାରବା କ୍ଷେତ ପାଇପାରବା ଯେନ୍ଥିର୍ଲାଗି ଜଣେ ଚାଷୀକେ ୟୁରିଆ ସାର କମ୍ ଦେବାର୍କେ ପଡ଼୍ବା ଯେନ୍ମାନେ ଧାନ ଚାଷ କର୍ବାର୍ ଲାଗି ଯାଉଛନ୍ ବେଲେ ଯଦି ଆମେ ତାର ଆଗରୁ ଧନିଚା ବି ଲଗାମା ବେଲେ ଆମେ ସେଥିରୁ ଆମର କ୍ଷେତ ସେଥିରେ ଲାଭବାନ ହେବାର ସାଙ୍ଗେ ସାଙ୍ଗେ ଆମେ ଖାଦ୍ୟ ବି ଆମେ ଭଲ ଖାଦ୍ୟ ପାଇପାର୍ମା ଯେନ୍ ଧନିଚାଟା କହୁଛନ୍ ଆଜ୍ଞା ଧନିଚାଟା ଆପଣ କେନ୍ ଆନସନ୍ କି କେନ୍ତା
0: ଆମର କୃଷି ଅଧିକାରୀ ଦେଇଥିଲେ
1: ଆଜ୍ଞା
0: ଆଉ ସେଟାକେ ମୁଁ ବର୍ଷେ 2 ବରଷ କରଲି ତାର ତାନୁ ନିଜେ ବି ତାର ବିହନ କଲେକ୍ସନ ନିଜେ କରୁଛେ
1: ଆଜ୍ଞା
0: ଆଉ ନିଜର ବିହନ ବି ନିଜେ ପ୍ରୟୋଗ କରିକିରି କରିପାରୁଛେ
1: ଏ ଆପଣ ଯେତେବେଳେ ଧନିଚାଟା ଲଗାଲେ ଆଜ୍ଞା ବାକି ଚାଷୀ ଭାଇ ଭଉଣୀମାନେ ବି ଦେଖିଥିବେ ଆଜ୍ଞା ବେଲେ ଏଇଟା ଅଲଗା ମାନଙ୍କର ଉପରେ ତାର ପ୍ରଭାବ ପଡୁଛେ କି କେନ୍ତା
0: ହଁ ପଡୁଛେ
1: ଆଜ୍ଞା
0: ଏ ବର୍ଷ ତ ବହୁତ ଆଉ ବି ଆମର ଗାଁ 4-5 ଜଣ ସେଇ ଧନିଚା କରିଥିଲେ
1: ଆଜ୍ଞା
0: ଆଉ ପ୍ରଭାବ ପଡୁଛେ ଆଉ ବେଶୀ ଲୋକ ବି ସେଟା କରିପାର
1: ବେଲେ ଆମେ ଧୀରେ ଧୀରେ ପ୍ରାୟ ଚାଷୀ ଭାଇ ଭଉଣୀମାନେ ଆମର ରାସାୟନିକ ପଦ୍ଧତି ନୁ ଆମର ଜୈବିକ ପଦ୍ଧତିରେ ଫିରୁଛନ୍ ବୋଲିକିରି ଆମେ ଆଶ କରମା ନାଇଁ ଆଜ୍ଞା ଯାହା ହଉ ଆଜ୍ଞା ଆଜ ଆପଣ ଆକାଶବାଣୀ ସମ୍ବଲପୁର କୃଷି ସଂସ୍ଥା କାର୍ଯ୍ୟକ୍ରମକେ ଆସିକିରି ଆପଣଙ୍କର ଚାଷ ବାବଦରେ ବହୁତ କିଛି କହିଥିବାର ଲାଗି ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଜୁହାର ଆଜ୍ଞା
2: ବହୁ ସୁନ୍ଦର। ହଁ ଗୁ କେତେ କଥା କହିଗଲି
3: ଆମ ଲୁକୁ ଦଦା ବି କିନି ଅଇନ ହିସାବେ।

0: ଛାଲେ ଆଉ ଚାଷୀ ଭାଇ ବି ଅଇନ ହିସାବେ ସବୁ କହିଲେ ନାଇଁ କେ ବୋହୁ
1: କେତେ କଥା ଜାଣି ପକାଲ
0: ହଏ ହଏ ଆଉ ଆମେ କାଣା ଗୋଟେ ଚାଷ କଲେ ନାଇଁ ହୁଏ ଆମର ଚାଷୀ ଭାଇ ବହିନ ମାନେ ଯେନ୍ତା କରି ହେଲେ ପାଞ୍ଚ ଛଅଟା ଚାଷ ଯଦି କରିବେ ବୋଲେ କି ନାଇଁ ଗୋଟେ ଥିରୁ ଯଦି ନୁକସାନୀ ହେବା ବୋଲେ ଆଉ ଗୋଟେ ଥିରୁ ଲାଭ ହେବା ଆଉ ଗୋଟେ କଥା ହଉଛି ଜୈବିକ ଚାଷ ବି ସମସ୍ତେ କରି ବସିଲେ ନ ପ୍ରାକୃତିକ ହିସାବେ ଜାଣିଲ କେ ଆଉ ଏଇଟା କାଣା ଆମର ମାଟି ଲାଗି ଭଲ ହେ ଆମର ଶରୀର ଲାଗି ଭଲ ହେ ଆଉ ଆମେ ଯେନ ସମାଜ କି ଯେନ୍ତା କି ଦେମା ତାଙ୍କ ଲାଗି ବି ତ ଭଲ ହେ ନା ସେଟା
1: ଚାଷୀର ଭଲ ବି ହଉ ଆଉ ସଂସାରର ଭଲ ବି ହଉ
0: ସଂସାରର ଭଲ ବି ହଉ ସେଟା ବି ଚାଷୀ ମନେ ରଖିବାର କଥା କାହିଁ କରି ଆମେ ନିଜର ଖାଲି ପରିବାରକେ ଦେଖିଲେ ନାଇଁ ହୁଏ ଇ ପୃଥିବୀଟା ତ ଗୋଟେ ଆମର ପରିବାର ହେ ନାଇଁ କେ ମାନେ ସମସ୍ତଙ୍କୁ ଦେଖି ଚାହିଁକରି କରିବା କଥା ଆଉ ତାପରେ ଆଉ ଗୋଟେ କଥା ହେଲା ଆମେ ଯେନ୍ ଯେତେ ଚାଷ ମାନେ କରୁଛୁ ଯଦି ସେଟା କାଣା ଯଦି ଆମେ ସମିଆ ରାଗରୁ ଯଦି ସେଟା ବିକମା ଯଦି ହେଇଯାଇଛି ବେଲେ ସେଥିରେ ତ ଦୁଇ ପଇସା ଅନ୍ ଆମେ ପାଇପାରମା ନାଇଁ କେ ହଁ
1: ବେଲେ ହେନ୍ତା ଭାବି ଚିନ୍ତି କରି
0: ଚାଷ କରବା କଥା ହଁ ବୋହୁ ଯେ ଶୁନ ତ
1: ହଁ କହ
0: ଆଜି ଗୀତ ପଦେ ନାଇଁ ଶୁଣ
1: କେ ଆଇଁଛେ ତୁମ ଲାଗି ବଢିଆ ଗୀତ
0: ଆଇଁଛ ତ
1: ହଁ ବେଲେ ଏଇଟା ଗାଇଛନ୍ ଆଉ ଲେଖିଛନ୍ ଥବିର ସାହୁ
0: ବେଲେ ଶୁନମା ସେ
1: ଯାଉ ଶୁନୁ
0: ହଏ

0: ବହୁତ ଶୁଣିଲ ଗୋ
1: କିଡି ବଢିଆ ଗୀତ
0: ପଦେ ମାଙ୍କର ଭଜନ ନେଇ ତମେ ଗୋଟେ ବଢିଆ ବାଛି କରି ଆଣିଥିଲ ଦେଖ ତ ଆମର ମା ସମଲେଇ ଇଷ୍ଟ ଦେବୀ ହେ ଆମର ମହାନଦୀର ଖଣି ପଶ୍ଚିମ ଖଣି ବସିଛେ ଆଉ ଦେଖ ତାର ଭକତ ଲାଗିକିନି ତାର ପନତ କାନି ସବୁବେଳେ ଢାପିକି ରଖିଛି ଆମର ସମ୍ବଲପୁରରେ କେନ୍ସି ପ୍ରକାର ବିପଦ କେବେ ନାଇଁ ଆସିବ ହଏ ଆର୍ ଦେଖ ମା ସମଲେଇ ତାର ରୂପ ଅନେକ ତାର ଲୀଲା ଅନେକ ତାର ଲୀଲା ଖେଲା କରବା ଲାଗି ପରେ ଭିନ୍ ଭିନ୍ ଠାନେ ଭିନ୍ ଭିନ୍ ରୂପ ହେଇକରି ବିରାଜମାନ ଅଛେ ହଁ ଆଉ କାଣ କହମି ଲୀଲା ଖେଲା ତାର କେତନି କେତେ କହିଲେ ବି କିନି କେବେ ବି ନାଇଁ ସରେ ଯେନ୍ତା କହସନ୍ ନେଇ କେ ଆମର ଏ ସଂସାରଟା ଗୋଟିଏ ଯଦି ଆମେ ଜଙ୍ଗଲ କର୍ମା ଆଉ ସମୁଦ୍ର ଯେତେ ଅଛେ ତାହାକେ ଯଦି ସେହି କର୍ମା ହେଲେ ବି ତାର ଗୁଣ କେବେ ବି ଆମେ ଲେଖି ଲେଖି ଲେଖିଲେ ବି ନାଇଁ ସରେ
1: ହଁ ସତ କଥା ଆଉ ବେଲେ ଆଉ କହ ତୁମର ଚାଷବାସ କଥା କେନ୍ତା ହେଟା ପରେ ବାରି ପଛାଡେ କାଣା କାଣା ଲଗେଇଛ କହ
0: ହେଟା ପରେ ବହୁ କହିଲି ଯାହା ପାର୍ମା ଲଗେଇଛୁ ହେ ଶାଗ ଦୁରା ଆଉ ତାପରେ ଫଲମୂଲ ଦୁରା ଲଗେଇଛେ ଟମାଟୋ ଦୁରା ବାଇଗନ ଦୁରା ଲଗେଇଛେ ଆଉ କିଛି ନା ହେଲେ ନିଜର ଖାଇବା ଲାଗି ତ ହେବା ବେଲେ କାଁ କହୁଥିଲି ବୋ ଇ ସମିଆ ହେଇଗଲାନ ଯିମା କେଁ ବୋଲୁଥିଲି
1: ସମିଆ ସାଙ୍ଗେ ସାଙ୍ଗେ ଯାଉ ତାହେଲେ
0: ହଁ ଯାଉଛି ନା ବୋ
1: ଯାଉ

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି ବୋଲି ଜଣାଇଛନ୍ତି ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 2026 ଜୁଲାଇ ମାସର 9 ସକାଳ 11 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଏବଂ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହା ଛିନ୍ନର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଆଇବାକାଲ ଓଡ଼ିଶା ଗସ୍ତି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର

0: ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରବେ ଉନ୍ମୋଚନ। ଓଡ଼ିଶାନୁ ମାଛଚାଷ ଆଉ ଏକ୍ୱାକଲଚର ଯୋଜନାର ସମୀକ୍ଷା କରିକରି ଓଡ଼ିଶା ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଛି ବୋଲି କହିଲେ କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଆଉ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ରାଜ୍ୟର ସବୁ ଘରକେ ସୁରକ୍ଷିତ ନିର୍ଭରଯୋଗ୍ୟ ଆଉ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରବାର ନେଇକରି ସରକାର ପ୍ରାଥମିକତା ଦେଉଛନ୍ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାଜ୍ୟ ବହୁତ ଜଲ୍ଦି ପେସା ଆଇନ କାର୍ଯ୍ୟକାରୀ ହେବା ବୋଲି ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କର ତଥ୍ୟ ସଂଗ୍ରହ କରିକରି ଶ୍ରମ ବିଭାଗକେ ଦେବାର ଲାଗି ସରପଞ୍ଚ ଆଉ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ରାଜ୍ୟ ଥିବାର 6,10,000 ସ୍ୱୟଂସହାୟକ ଗୋଷ୍ଠୀନୁ 26,40,000 ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି। ସମ୍ବଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀଠି ଯୋଗ ଦେଇକରି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସାଇବର ଠକେଇ ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ୍ ତରଫରୁ ମୂଲ ହେଲା ଇ0 ଏଫ୍ଆଇଆର୍ ବ୍ୟବସ୍ଥା। ହୀରାକୁଦ ଜଲ ପରିଚାଳନାକେ ନେଇକରି ସମ୍ବଲପୁରଠାରେ ହୋଇଛି ଅନ୍ତରାଜ୍ୟ ବୈଠକ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଆଉ ରହିଲା 8 ଦିନ, ଶେଷ କ୍ଷେପେ ପହଞ୍ଚିଲା ପ୍ରସ୍ତୁତି। ରାଜ୍ୟ ପୁଲିସ୍ ବିଭାଗଟି ପାଖାପାଖି 33,000 ପଦବୀ ଖାଲି ପଡ଼ିଛେ ବୋଲି କହିଲେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ଖାଲି ଥିବାର ପଦବୀମାନଙ୍କୁ ଖୁବ୍ ଜଲ୍ଦି ପୂରା କରାଯିବ ବୋଲି କହିଲେ ଶ୍ରୀ ଖୁରାନିଆ। ଭୁବନେଶ୍ୱର ପୂର୍ବତଟ ରେଲପଥ ମୁଖ୍ୟାଳୟ ଛତିଶଗଡ଼ ଆଉ ଓଡ଼ିଶା ଉପକ୍ଷେତ୍ର ଆଉ ରାଜ୍ୟ ଶ୍ରମିକ ବୋର୍ଡ ଦେଖରେଖଟି ଆଇବା ଶୁକ୍ରବାର ଦିନ କରାଯିବା ଗୋଟିଏ ରକ୍ଷା ପେନ୍ସନ୍ ସମାଧାନ ଶିବିର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆଜି ବାହାରିଛି ପହିଲା ଖେପ ମେଧା ତାଲିକା। ଆଇବାକାଲିଠାନୁ 15 ତାରିଖ ତକ ଚାଲବାନ ନାଁ ଲେଖା। ଏହା ଛିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
1: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମ୍ବଲପୁରୀ ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ଦୁର୍ଗା ନାରାୟଣ ମିଶ୍ର। ପ୍ରଥମ ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ଯୋଗେଶ୍ୱର ପଣ୍ଡା।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN 00000059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ୍ SBIN 00000059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ପରବର୍ତ୍ତୀ ଗୀତ ଶୁଣନ୍ତୁ, ଦ୍ୱୈତକଣ୍ଠରେ ଗାଇଛନ୍ତି ଯୋଗେଶ୍ୱର ପଣ୍ଡା ଏବଂ କ୍ରିଷ୍ଣା ପଟେଲ।

ସମ୍ବଲପୁରୀ ଗୀତ ଶୁଣିଲେ। ଗୀତ ରଚନା କରିଥିଲେ ଦୁର୍ଗା ନାରାୟଣ ମିଶ୍ର, କଣ୍ଠଶିଳ୍ପୀ ଥିଲେ ଯୋଗେଶ୍ୱର ପଣ୍ଡା ଏବଂ କ୍ରିଷ୍ଣା ପଟେଲ। ଆକାଶବାଣୀ ସମ୍ବଲପୁର ଓଡ଼ିଆ ଭକ୍ତି ଗୀତ ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ସରୋଜ ନନ୍ଦ, ପ୍ରଥମ ଗୀତ କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ, ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ଓଡ଼ିଆ ଭକ୍ତି ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଅନୁରାଧା ପୋଡ଼ୱାଲ, ଗୀତ ରଚନା କରିଥିଲେ ଶୀର୍ଷାନନ୍ଦ ଦାସ କାନୁନଙ୍କୁ ଏବଂ ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଥିଲେ ସରୋଜ ନନ୍ଦ। ଆକାଶବାଣୀ ସମ୍ବଲପୁର।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଦ୍ୱାରା ପରିବେଷିତ ବଂଶୀରେ କର୍ଣ୍ଣାଟକୀ ପରମ୍ପରାରୁ ହିନ୍ଦୁସ୍ତାନୀ ସଙ୍ଗୀତରେ ଉଦ୍ଧୃତ ଏକ ସୁନ୍ଦର ଅଭିବ୍ୟକ୍ତିକ ଗଭୀର ଆକାଂକ୍ଷା ଏବଂ ପ୍ରେମଭାବକୁ ଜାଗ୍ରତ କରୁଥିବା ରାଗ କିର୍ୱାନୀ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ସତୀ। ନାଟକଟିକୁ ରଚନା କରିଛନ୍ତି ସତ୍ୟରଞ୍ଜନ ବେହେରା, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିଛନ୍ତି ଶ୍ରୀ କଲଚରାଲ ଆସୋସିଏସନ ସମ୍ବଲପୁରର କଳାକାରମାନେ। ଶୁଣନ୍ତୁ ନାଟକ ସତୀ।
1: Hey!

0: କେତେବେଳେ କବାର ଫିରିଲୁ?
1: ତୋର କାଁ ହେଲାରେ?
2: ମୋର ଯା ହେଲେ ବୋଲେ ତୋର କାଁ ଯେ
0: ଦାହି ପକଡ଼ା ଜାହି ବାଜୁ ବୁନ୍କେ ତୋ ଚିଆବା ଗା
2: ଯା ଯା ଖସୁ ରେ
0: ଏ ନିରରେ ଏ ଟଙ୍କା ଚୁଡ଼େ ଦେନ ଗା ବିଡ଼ି ଖାରି କର୍ମି
2: ତୋର ଭିକମଗା ପଇସା ତୁ ଘିନ୍ନ
0: ନାଇଁ ଗା ତୁଇ ଦେ
2: ପାଏନ୍ ଦେଇଛୁ କବାର କରି କରି ସଖାଲୁ ବେଲ ବୁଡ଼ି ଯାଉଛି
0: ଏ ଗୋଡ଼ ଯୁଡ଼କ ଥିଲେ ମୁଇଁ ହେଲେ କବାର କେ ନାଇଁ ଯାଇତି କାଁ କର୍ମି ମନ ଭିତରେ ପର୍ବତ ଟାଲବାର ଟାକ ତହକ ସିନେ ଅଛି ଗୁଢ଼ିଟେ ଗୋଟେ ନାଇଁ କଥିଲେ ମୁର୍ଗୁତେ
2: ଛା ମନ ଉନା ନାଇଁ କର ମୁଇଁ ତ ଅଛେ ଏକ ଆସି ଦୁଇ ବେଲା କେ ଦୁଇ ମୁଠା ତ ତୋର ଅଖଞ୍ଜ ନାଇଁ ହବା ଆର ଭିକ ନାଇଁ ମାଗ ତ
0: ମତେ ଖାଣା ସୁଖ ଲାଗୁଛେ ମୋର ମନ ଜାନେ କେତେ ବାସି ଯେ ମତେ ଲୋକ ଆଗେ ହାତ ପତାଲା ବେଲେ
2: ହେତକି ବାସି ତ ଛାଡି ନାଇଁ ଦବାର କାଁ ହେଲା ଯେ
0: ଘାଏ ଘାଏ ତ ଭାବସି ମୁଇଁ ଜିଇଛେ କାଁ କରି କାଁ ହେଲା ଯେ ଏତକି ହଠଟା ହେତେ ଦିନ ଗୁଡ଼େ ଘେସିରି ଘେସିରି କରି ବଞ୍ଚିଛେ ମରି ଯାଇତି ବେଲେ ହେତା କାହାରି ରାଖୁ ଲହ ଧାରେ ଗଲେ ନାଇଁ ନିଜିର୍ତା
2: ମୁଇଁ ବି ମରିଗଲେ ନାଇଁ ହେତା ମୋର ଆଗେ କି ପଛେ
0: ହେନ୍ତା ନାଇଁ କହିବୁ ନଗା ନିର
2: ନାଇଁ କହିମି ତ କାଣ କରମି ତୁ ଖାଲି କହି ଶିଖିଛୁ
0: ତୁ ବୁଝୁ ନାଇଁ କେନ୍ତା ତତେ କାହାରି ହାତକେ ଅନସରିବାର ନାଇଁ ପଡେ କି କାହାକେ ଆଶ୍ରା କରବାରକେ ନାଇଁ ପଡେ ମୁଇଁ ତ ପରକେ ଆଶ୍ରା ନାଇଁ କଲେ ଘରେ ଚଲି ନାଇଁ ପାରେ
2: ତୋର ଗୋଡ଼ ଯୁଡ଼ାକ ନାଇଁ ନା ବୋଲି ତୋର ଚିନ୍ତା ମତେ ଦେଖ ତ ଏକଲା ମାଇଝିଟି ପେଟର ଚିନ୍ତା ମାନ ମହତର ଚିନ୍ତା କେତେ ଆକଟ କେତେ ନିନ୍ଦା
0: ମାଇଝି ଜନମ ତ ମହାପୁରୁ ଦେଇଛେ କାଁ କର୍ମା
2: ମାଇଝି ହେଲି ବୋଲି ପାପ କଲି କି ଗାଈ ମାଇଲି ଖାଲି ଅର୍ରା ମାନେ ହିଁ ମନୁସାନ ପାଏନ୍ ଦେଇଛ
0: ଏ ନିର ଆଜି ତୋର କାଣ ହେଇଛି ବୋଲୁଛେ ଏ ନିର ଆଜି ତୋର କାଣ ହେଇଛି
2: କାଣ ହେସି ଭାଇ ଗରିବ ଟୁକେ
0: କିଏ କାମ ବୋଇଲା କହ ତ
2: ମା ବୁଆ ଭାଇ ବହିନ ହେଇ କୁଟୁମ୍ବକେ ଥିତେ ବୋଇଲେ ମତେ କିଏ ଟୁଣି ପାରିତା କେଁ ସେଥି ଫେର ରେଢି ଚଲେ ଯାଇ ଟୁଣି ଚଲୁଛି ଖାଇଲା ମାଖଲା ଦିନେ ବୁଢ଼ୀ ଟାକର ଚିନ୍ତା
0: ଆମର ଭିତରେ କେହେନ୍ସି ଲେତା ସିନେ ନାଇଁ ଫିର ଭି ମତେ ଲାଗ୍ସି ଆମର ଭିତରେ ଗୋଟେ ବଢ଼େଟେ ଲେତା ବଢ଼େଟେ ଭାବ ଅଛେ ନାଇଁ ହେଲେ ମହାପୁରୁ ହେଲେ ଆମକୁ କାହିଁ ଜୁଟାତା ହେ ଦିନେ ରେଲ ଲାଇନ୍ରୁ ତତେ ମୁଇଁ ବଞ୍ଚାତି ନାଇଁ ମୋର ଗୋଡ଼ ଯୁଡ଼କ ଯାଏତା ନାଇଁ କି ତୁଇ ମତେ ଇନୁ ଆଶ୍ରା ଦେତୁ ନାଇଁ
2: ହଁ ମୁଇଁ ଗାଁ ନୁ ସହରକେ ଆଇତି ନାଇଁ କି ସବୁ ଘଟତା ନାଇଁ
0: ସଥେ ଗା ନିର ବିଶ୍ୱାସ କର ତୋର ଦେହେ ଚାଟିତେ ରଙ୍ଗିଗଲେ ମୋର ଦେହେ ହାତୀ ଚାଲିଗଲା ମେତାଲ ଲାଗ୍ସି ତୁଇ କବାର କରି ପଲାଲେ ମନଟା ଭାଇ ବିଛୁ ଲାଗ୍ସି ଫେର କବାରୁ ଫେରି ଆଇଲେ ଅଏଁ ଲାଗ୍ସି ସଥେ ଲୋ ଆଖ ଫୁଟି ଯାଏ
2: କାଏ କାଏ ଟା ବୋଲସୁ ଯେ ବୁଆ ମୁଇଁ ତ ଥିପେ ନାଇ ବୁଝେ
0: ଆଚ୍ଛା କହ ତ କହ ତ ଘା ଆଜ ତୋର ନ କିଏ ଲାଗଲା ଯେ
2: ଜାଣିଲେ କାଁ କରବୁ
0: ତାର ଢେଟୁ ମୁରକୁଟି ନେମି
2: ହାତ ବୋଇଲେ ଗୋଡ ନୁ ଢେଟୁ ମୁରକୁଟୁଛି ଏକ ଆସି ମୁଇଁ ରନ୍ଧା ବସଉଛେ ଇତି କାଇ ନାଇ ଆବୁ
0: ତୁଇ ଠିକ କହୁଛୁ ନିର ମୁଇଁ ତ ଅପାରୁ ଲୋକ କାଁ କର୍ମି ରେ କିଛି କରି ନାଇଁ ପାରେ କିଛି ବିଲ ତ କରି ନାଇଁ ପାରେ କିଛି କରି ନାଇଁ ପାରେ ଭାବୁଥିଲି କେତେ ଦିନ ତ କେମିତି ଏକଲା ରହିବୁ
2: କେମିତି ସେ ଦୁଃଖଲା ହେମି
0: ବିହା ହେଇଯା
2: ହଁ ଲୋକ ତ ବୋର ବାଟ ଅନୁସରିକରି ଯୋଗୀ ବସିଛନ୍ତି ଯେ ବରଣମାଲା ପକେଇକିରି ବରି ଆଣିମି
0: ତତେ ବରବାର କାହିଁ ପଡ଼ବା ଲୋ ତତେ ତ ଲୋକ ହଙ୍କା ତହଙ୍କା ହେଇକିରି ବନେଇ ନେବେ ଯେ ଆଚ୍ଛା ଏ ନିର ତୁ ସପନ ଦେଖସୁ
2: ଦେଖସି
0: କାଣା
2: ମୋର ଜୀବନ ଆର ମୋର ଜୀବନେ ଗୋଟେ ମନସ୍ତେ
0: ତାର କଥା ଭାବସୁ
2: ହଁ
0: କାଣା ଭାବସୁ

ଜନମ ହେଲା ଉତ୍ରୁ ମରନ୍ତକ ମୁନୁଷ ଯେତେବେଳେ ଜୀବନଟେ ଜିଇଁସି କାହାକେ ମିଲ୍ସି ପା ତ ଆର୍ କାହାକେ ପୁଇ କାର ଭାଗେ ଅନ୍ଧାର ତ କାର ଭାଗେ ଉଚ୍ଚ ତଥାପି ସେ ଜିଇଁସି ପାପେ ହଉ କି ପୁଣ୍ୟ କାରଣ ଜିଇଁବାର ତାର ଧରମ ହେ ଆଜ ନିର ଯେନ୍ଠାନେ ଠିଆ ହେଇଛି ସେଠାନ କେନ ବୁଝିଲେ କି ଅନ୍ଧାରେ ସେଠାନେ ସେ ଯାହା କରୁଛି କାଣା ଏ ସେଟା ୱିନ୍ କି ପାପ।

0: ଛୁଆ ଦିନୁ ଦିନ ବର ହେଥେଲ ଯାଉଛି, କାଲିକେ ପଚାରିଲେ କାହିଁ ଜବାବ ଦେବୁ କହ ତ? ସେଥିର୍ ଲାଗି ତୁଇ ମୋର କଥା ମାନ, ଏସବୁ ଧନ୍ଦା ବନ୍ଦ କର।
1: ମୁଇଁ ସିନେ ବନ୍ଦ କରିଦେମି, ସେ ରଖିଆ ବିହାରୀ ସେ ଛାଡ଼ବା ମତେ?
0: ହେ କିଆ, ନାଇଁ ନାଇଁ ଆମର ଘରର କଥା ତୁ ହେ କିଆ।
1: ଆଚ୍ଛା ବନ୍ଦ ବି କରିଦି ତ ଖାଇମି କାଣା?
0: ଆରେ ମରି ନୁହେ ଯାଏ ତାହେଲେ ମୁଇଁ ଏହା ଦେଖଲେ ଜିଇଁଛେ। ଗୋର ଦୁଇଟା ସିନେ ନାଇଁ ନ, ମହାପୁରୁ ହାତ ଯୋଡ଼େ ଦେଇଛେ। ଦେଖ ନିର, କହି ଦଉଛେ ତତେ, ଠିକ ମାଗି ମାଗି ପଛେ ତୁମର ଦୁଇକର ପେଟ ପୁଷମି, ଲେକିନ ଏସବୁ ଧନ୍ଦା ବନ୍ଦ କର।
1: ତୁ ବୁଝବାର ନାଇଁ କେନ୍ତା, ଆଇସ ଧନ୍ଦା ବନ୍ଦ କରିଦେଲେ କାଲ ମା ପୁଅ ଦୁହେ ଭୋକେ ମରିଯିମୁ। ମୁଁ ଯାହା ବେଲ କରୁଛି ମୋର ଛୁଆ ଲାଗି ତ।
0: ଖାଲି ଗୋଟେ ନ ଧନ୍ଦା ଏ ଦୁନିଆ ନ ଅଛେ, ଏ ଗୋଟେ ନ ଧନ୍ଦା ଏ ଦୁନିଆ ନ ଅଛେ, ଆର ଦୁସରା ଭଲ କାମ ନାଇଁ ନ।
1: ମତେ କାମ ଦେଲେ ସେମାନଙ୍କର ଇଜ୍ଜତ ପଲେଇ ନେଇ ଯିବା? ମୁଇଁ ତ ଅସତି ଆଏ। ଆରେ ଏଡ଼େ ଇଜ୍ଜତ ବାଲା ତ କାହିଁ ମରି ଆସରେ ମୋର ନିକେ ରାତି ଲୁକି ଲୁକି ତୁମର ଘରଟା ମାନକେ ମର ନା, ମୋ ନା କାହିଁ ମରି ମରସ? ମୁଇଁ ଅସତି ଆର ତମେ ବଢିଆ ସତିଆ। ଇ ରୈଖ୍ୟା ବିହାରେ ମତେ କେହିନି ରାଡ଼ ନାଇଁ କଲା, ମରଣଟେ ହେଲେ ହେଇଯାଏ ତ ଭାବି ଯାଇତି।
0: ତୁଇ ଯେନ୍ଟା ଭାବୁଛୁ ହେଟା ହେଟା ଭୁଲ ହେ ନିର।
1: ଇ ପାପେ ମୁଇଁ ଆର ଘାଟି ହେଇ ନାଇଁ ପାରେ।
0: କିଏ କହିଲା ଏଇଟା ପାପ ହେ? କିଏ କହିଲା କହ ତ ମତେ? ତୁଇ କେବେ କାହାକେ ନିରାଶ କରିଛୁ? କେବେ କାହାକେ ତୋର ଜୀବନେ ଦୁଃଖ ଦେଇଛୁ? ତୁଇ ନାଇଁ ଦେହେ ଓଲଟିଆ ସଙ୍କୁ ତୁଇ ସୁଖ ଦେଇଛୁ ସୁଖ। ଆରେ ତୋର ଦିହର ଦେଉଲେ ବସେଇକିରି ସେମାନଙ୍କୁ ପୂଜା କରିଛୁ, ତୁଇ କେମିତି କିରି ପାପି ହେଲୁ ରେ? ତୁଇ କେମିତି କିରି ପାପି ହେଲୁ? ଆରେ ପାପି ତ ସେମାନେ ସଭେ ଆନ୍, ଯେନ୍ମାନେ ରାତି ରନ୍ଧାରେ ଲୁକି ଲୁକିକିରି ତୋର ସଙ୍ଗେ ପାପ କରସନ୍, ତତେ ତତେ ପାପ କରାସନ୍।
1: ବାବୁ କାଣ ଲୁକିଛୁ ଏତେ? ଦେଖା ଦେଖା କହୁଛେ
0: ଛୁଆଟାକେ ପିଟିଲେ ସେ କାହିଁ ଜାନେ ରେ? ଛୁଆଟାକେ ପିଟିଲେ ସେ କାହିଁ ଜାନେ? ବୁଝିଲୁ, କୁକୁର ରିସ୍ ଗାଁରେ କଚଡ଼ାଲେ କିଛି ଲାଭ ନାଇଁ ମିଳେ।
1: ଦୁର୍ଗା ପୂଜାତି ପରେ ମୋର କରର ମାଇଟ ଲାଗବା, ମୋର କରର, ମୋର କରର।
0: ଆରେ ଦୁର୍ଗା ପୂଜାତି ବେଶିଆ ଘରର ମାଇଟ ଲାଗସି, ବୁଝିଲୁ? ତୋର ଘରର ମାଇଟ ନା ଲାଗବା ତ ଆର କାର ଘରର ମାଇଟ ଲାଗବା ରେ? ଆର କାର ଘରର ମାଇଟ ଲାଗବା?
1: ପରେ ମୋର ଘରର ମାଟ ଲାଗବା।

0: Iya, iya, kasih.
1: Niro, eh Niro.
0: Hari, ini kete aluri.
1: Tote nuri nuri to au cengka. Rai, din, son, sokal. ମୋର ଆଖିର ଆଗେ ଖାଲି ତୋର ମୁହଁ ନନ୍ଦିର ତତେ ଛାଡ଼ିକରି ମୁଇଁ କାଁ ଯିପାରମି
0: ନିର
1: ତୁଇ ଫିଲ୍ ତ ବୁଢ଼ି ହେଇଗଲୁ ଗା ଆମର ବାବୁ କେଡ଼େ ହେଲା ନ ରେ
0: ଆଦେ ଆଇଲା ନ ଦେ ଆମର ବାବୁ ଆଦେ ଆସୁଛି ରେ
1: ଏଇଠି ହେଇଗଲା ନ ତ
0: ଏ ବାବୁ ଦେ ଏ ବେଟା ଦେ କାଶି ଆଇଛି ରେ
2: କାଶି କେନ୍ କାଶି
0: ତୁ ବାଏ ରେ
2: ବା କାହିର ବା ଆରେ କେତେ ଲୋକ ମୋର ମା ବୋଲି ଚିହ୍ନାବୁ তার পার পরিচয় কিনু আবা যার মা গুটে ঘৃণা লাগুছে তোতে মা বলি কহবার কে তোতে মা কহবার অপেক্ষা আরে মরি যাবারটা ভাল
0: হয়
2: তুই পাপ করবু আর মুই প্রাশ্চিত করবি আরে এড়ে বড় দুনিয়া না তোতে আর কিছু কাম নাই মিলা যে শেষকে আরে পুরাণর পাঁচি সতী বি পাপ করছিলে ହେଲେ ଦୁନିଆ ସେମାନଙ୍କୁ ସତି ବହିଲା ଆର୍ ତୁଇ ସେମାନଙ୍କ ଲୋକେ ହେଇପାରବୁ ନା ହେଇପାରୁ କାରଣ ସେମାନେ ସତିଆନ୍ ଆର୍ ତୁଇ ତୁଇ ଗୋଟେ ଅସତି ଆଉ
1: ବହୁତ ହେଇଗଲା ବେଟା ବହୁତ ହେଇଗଲା ତୁନ ପର ନିଜର ମା କେ ତୁଇ ଅସତି ବୋଲୁଛୁ ଯେ ତତେ ମନୁଷ କରବାର ଲାଗି ବୋଲି ଦେଶକେ ନିଜର ଦେହେ ବିକିଲା ଆରେ ଏଇ ଦୁନିଆ କେମିତି ମାଝି ବିଲ୍ ହେଇ ସମୟା ହେଇ ଅବସ୍ଥାନ ହେନ୍ତା ହେଇଥିତେ ବେଟା ଯେନ୍ ସମୟା ଯେନ୍ ଅବସ୍ଥାନ ତୋର ମା ଯେନ୍ତା ହେଲା ଏଇଟା ଯଦି ପାପ ଆଏ ନାହିଁ ପାପ କରିଛେ ତୋର ମା ପାପ କରିଛେ ଆର୍ ଯଦି ବି କରିଛେ ନାହିଁ ଆର୍ ତୋର ଲାଗି ତୋର ପେଟର ଲାଗି
2: ମୋର ପେଟର ଲାଗି ନୁହେଁ ତାର ଦେହର ସୁଖ ଲାଗି
0: କା ବୋଇଲୁ ମୋର ଦିହର ସୁଖ ଲାଗି ମୋର ଦିହର ସୁଖ ଲାଗି
2: ତୋରି ନାଟକ ବନ୍ଦ କର ଭୁଲ ତୁଇ କରବୁ ଆଉ ଜୀବନ ସାରା ଶାସ୍ତି ବୁଢ଼ି ପାରିବି ଜାଣିଛୁ କେତେ ଜିଉଛେ ମୁଁ ଏ ସମାଜ ଭିତରେ ମୋ ସ୍ଥିତି କାଣା ଆରେ ପୁଚକୁନାର ପୋକଲୁ ବି ହି ନାଏ ବାଟେ ଚାଲିଗଲେ ସବେ ମୋର ଆଡ଼େ ଆଙ୍କି ଲମୁଛୁ ଆର୍ କହୁଛୁ ହାଦେ ହାଦେ ସଲା ଅଙ୍କ ମାଝି ପୁଅ ଯାଉଛେ ଛୁଆ ଦେବେ ଜାଣିଦେ ହେଲେ ଏବେ ଜାଣୁଛି କି ଦୁର୍ଗା ପୂଜା ନ ଆମର ଘର ମାଟ କାଜି ଲାଗ୍ସି ଦୁର୍ଗା ପୂଜା ଆଇଲାନ ଇ ବର୍ଷ ବି ଆମର ଘର ମାଟି ହଁ ଆମର ଘରରେ ମାଟି ହେ ମା ଦୁର୍ଗା କେନ୍ସି ଅସତି ଗର୍ଭ କେହି କେବେ ପୁଅ ହେଇକରି ଜନ୍ମ ନେବ

0: ଯାଉଛେ। ସବୁଦିନ ଲାଗି ତମକୁ ମାନଙ୍କୁ ଛାଡିକରି ଯାଉଛେ।
1: ରାତିର ଅନ୍ଧାରେ ତୋର ସଙ୍ଗେ ପାପ କରି କରି ଦିନରୁ ଠିଆନ ତତେ ଅସତି ବୋଲି ଡିଙ୍ଗରା ପିଟସନ୍। ତୋର ଦେହେକେ ଯେନ୍ ମାନେ ଆୟତ ମୁଲେଇ ଆଇଛନ୍, ତୋର ଦେହେକେ ଯେନ୍ ମାନେ ଘିନି ଆଇଛନ୍, ଏ ଦୁନିଆ ଗୋଟେ ବଜାର ଆଇନିର ଗରାକ ମାନେ ଇନ ମାଝି ରିଚତ ମୁଲାସନ୍, ପାପ ଆର ଅନ୍ଧାର ଘିନସନ୍। ନୀର, ତୁଇ ତ ଉକିଆ ଚାହିଁଥିଲୁ ଲୋ, ତତେ ଅନ୍ଧାର ମିଲ୍ଲା। ସ ତାର ପୁଇଁ ଚାହିଁଥିଲୁ, ଅତ ତାର ପାପ ମିଲ୍ଲା। ତୁଇ ତୋର ଆହେତେ ନାହିଁ ଥାଇ, ଆରେ ଏ ଦୁନିଆ ଲାଗିଥିନେ ଏଇଟା ପାପ ଆର ଅନ୍ଧାର ଆଏ, ହେଲେ ତୋର ଜୀବନେ ଇଟା ନ ଉଜ୍ଜଲା ନୀର, ଇଟା ନ ପୁଇ ନାଏ। ଆମେ ଚିମା ନୀର, ଜରୁର ଚିମା ରେ, ଜରୁର ଚିମା,
2: ଜରୁର ଚିମା। ଆର ଚିମ୍ବାର ଲାଗି ମୁଇ ଅନ୍ଧାର ନର୍ମିରେ ଭାବ ନର୍ମି
1: ଲାଗି ଗରାକ ସିନେ ପାଇଯିବୁ ହାଟେ ତୁଇ, ହେଲେ ବିକବାର ଲାଗି ତୋର ଜିନିଷ କାଇଛେ ଲୋ, କାଇଛେ ଜିନିଷ। ନୀର, ଜିବାର ତ କରବା ଗା, ଆମକୁ ଯେନ୍ତା କରିଥିଲେ ଜିବାର ପଡ଼ବା।
2: ହଁ ରେ, ଆମକେ

0: ভিক মুখে দিও বাবু,
1: নাই চুম্ব ফুল নাই চুম্ব।

ଶୁଣିଲେ ନାଟକ ସତୀ। ନାଟକଟିକୁ ରଚନା କରିଥିଲେ ସତ୍ୟରଞ୍ଜନ ବେହେରା, ନିର୍ଦ୍ଦେଶନା ଦେଇଥିଲେ ପଞ୍ଚାନନ ମିଶ୍ର, ସମ୍ପାଦନ କରିଥିଲେ ଜୟରାମ ମୁଣ୍ଡା, ପରିବେଷଣ କଲେ ଶ୍ରୀ କଲଚରାଲ ଏସୋସିଏସନ ସମ୍ବଲପୁରର କଳାକାରମାନେ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ କାଶୀ ସତ୍ୟରଞ୍ଜନ ବେହେରା, ବିହାରୀ ମଙ୍ଗଲ କୁମାର ମହାକୁଡ, ପ୍ରବକ୍ତା ପଞ୍ଚାନନ ମିଶ୍ର, ପୋଲିସ ଜ୍ୟୋତିପ୍ରକାଶ ତ୍ରିପାଠୀ, ସାନବାବୁ ପରିତୋଷ ପାଣି, ବଡ଼ବାବୁ ଆଶିଷ କୁମାର ସୋନର, ନୀର ସାଧନା କମଲ ବହିଦାର, ସ୍ୱର ମାନସ ରଞ୍ଜନ ମିଶ୍ର। ସଙ୍ଗୀତାଂଶ ଥିଲେ ତୁଲାରାମ କଲିତ, ଆନନ୍ଦ କୁମାର ସିନ୍ଦୁରିଆ, ପ୍ରୀତିଚନ୍ଦ୍ର ପୃଷେଠ ଏବଂ କ୍ଷୀରୋଦ କୁମାର ମହାରଣା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏହାଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 2026 ମସିହା ଜୁଲାଇ ମାସର 9 ତାରିଖ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଓଡ଼ିଆ ଲଘୁ ସଙ୍ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ଇରା ମହାନ୍ତି, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ଅଭିଜିତ ମଜୁମଦାର।

ଶକ୍ତି ମିଶ୍ର ଗାଇଥିବା ଓଡ଼ିଆ ଲଘୁସଙ୍ଗୀତ ଶୁଣିଲେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଅରବିନ୍ଦ, ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ଦେଇଛନ୍ତି ବିକାଶ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ନିବେଦିତା, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ବିକାଶ ଦାସ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର

0: ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ସିୱା, ଗୀତ ରଚନା କରିଛନ୍ତି ବସନ୍ତରାଜ ଅମଲ, ସଙ୍ଗୀତ ଏକାନ୍।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257 IFSC

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ଜୁଲାଇ ମାସର 2026 ସକାଳ 11 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 11:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ବୈଷ୍ଣବୀ। प्रधानमंत्री नरेंद्र मोदी आज 3 देशों की यात्रा के दूसरे चरण में ऑस्ट्रेलिया के मेलबर्न पहुंचे। हवाई अड्डे पर ऑस्ट्रेलिया के मंत्री क्लेयर ओनिल ने प्रधानमंत्री की अगवानी की, उन्हें गार्ड ऑफ ऑनर भी दिया गया। मेलबर्न में सामुदायिक स्वागत समारोह में बड़ी संख्या में प्रवासी भारतीयों ने श्री मोदी का स्वागत किया। अधिक ब्यौरा हमारे संवाददाता से।
2: मेलबर्न में आज प्रधानमंत्री मोदी के स्वागत के लिए भारतीय समुदाय में जबरदस्त उत्साह देखने को मिला। कार्यक्रम से पहले प्रधानमंत्री ने भारतीय समुदाय के लोगों से मुलाकात की और उनका अभिवादन स्वीकार किया। सांस्कृतिक प्रस्तुति की शुरुआत ऑस्ट्रेलिया के पारंपरिक वाद्य यंत्र डिडजेरिडू और भारतीय तबले की अनूठी जुगलबंदी से हुई। कार्यक्रम का समापन ऑस्ट्रेलिया इंडिया ऑर्केस्ट्रा की प्रस्तुति से हुआ। कलाकारों ने AR रहमान के प्रसिद्ध गीत माँ तुझे सलाम की सिम्फनी प्रस्तुति देकर दर्शकों का मन मोह लिया।

0: मंदिर का दौरा किया। श्री मोदी ने मुख्य शिव मंदिर में पूजा अर्चना की और भारत इंडोनेशिया सहयोग के अंतर्गत चल रहे संरक्षण कार्यों का जायजा लिया। इस अवसर पर राष्ट्रपति प्राबावो ने मंदिर परिसर के संरक्षण और जीर्णोद्वार में भारत के सहयोग के लिए आभार व्यक्त किया। भारत और रूस ने आज संयुक्त राष्ट्र, ब्रिक्स, यूरेशियन समूह और शंघाई सहयोग संगठन सहित बहुपक्षीय मंचों पर आतंकवाद रोधी सहयोग को और मजबूत करने की प्रतिबद्धता दोहराई है। विदेश मंत्रालय ने बताया कि भारत रूस आतंकवाद निरोधक संयुक्त कार्य समूह की 14वीं बैठक आज नई दिल्ली में आयोजित हुई। दोनों देशों ने सीमा पार आतंकवाद सहित आतंकवाद के सभी रूपों और अभिव्यक्तियों की कड़ी निंदा की। विदेश मंत्री डॉ सुब्रमण्यम जयशंकर ने आज कुवैत के क्राउन प्रिंस शेख सभा अल खालिद अल सभा से मुलाकात की। श्री जयशंकर ने द्विपक्षीय सहयोग को आगे बढ़ाने के लिए क्राउन प्रिंस की प्रतिबद्धता की सराहना की। दोनों नेताओं ने खाड़ी क्षेत्र के घटनाक्रमों पर अपने विचार साझा किए। केंद्र सरकार ने तमिलनाडु में किसानों के हितों की रक्षा के लिए खोपरा और तोतापुरी आम की खरीद को मंजूरी दे दी है। कृषि और किसान कल्याण मंत्रालय ने कहा कि इससे किसानों को उनकी उपज का उचित मूल्य मिलेगा और उन्हें कम कीमत पर फसल बेचने की मजबूरी से राहत मिलेगी। सरकार ने न्यूनतम समर्थन मूल्य पर 87,000 मीट्रिक टन से अधिक खोपरा खरीदने को मंजूरी दी है। इसके अलावा बाजार हस्तक्षेप योजना के अंतर्गत 96,000 मीट्रिक टन से अधिक तोतापुरी आम की खरीद भी की जाएगी। मंत्रालय के अनुसार इस निर्णय से किसानों की आय बढ़ाने और ग्रामीण अर्थव्यवस्था को मजबूती मिलेगी। विज्ञान और प्रौद्योगिकी मंत्री डॉ जितेंद्र सिंह ने कहा है कि आर्टिफिशियल इंटेलिजेंस देश की कृषि अर्थव्यवस्था को नई गति दे सकती है। उन्होंने कहा कि एआई के उपयोग से प्रत्येक किसान सालाना लगभग 5,000 रूपये की बचत कर सकता है। नई दिल्ली में आज 17वें कृषि नेतृत्व सम्मेलन 2026 को संबोधित करते हुए डॉ सिंह ने कहा कि कृषि स्टार्टअप भारत के कृषि क्षेत्र का भविष्य है। उन्होंने सरकार, उद्योग, अनुसंधान संस्थानों और किसानों के बीच बेहतर सहयोग पर बल दिया। विंबलडन टेनिस टूर्नामेंट की महिला सिंगल्स में लिंडा नोस्कोवा और मार्ता कोस्त्युक ने सेमीफाइनल में जगह बना ली है। क्वार्टर फाइनल मुकाबले में आज चेक गणराज्य की लिंडा नोस्कोवा ने एलिस मर्टिन्स को और यूक्रेन की मार्ता कोस्त्युक ने जैस्मिन पावलिनी को हराया। इसके साथ ही ये समाचार बुलेटिन समाप्त हुआ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
2: ଆକାଶବାଣୀ ସମ୍ବଲପୁର ଏହା ଛିନ୍ନର ମୁଖ୍ୟ ଖବର ସାଙ୍ଗେ ମୁଁ ତର୍ପଣ କୁମାର ପ୍ରଧାନ। ଏଲ୍ ନିନୋ ଲାଗି ହେବାର୍କେ ଥିବାର ପ୍ରଭାବ ଆଉ ଏତାକେ ନେଇକରି ଭିନ୍ଭିନ୍ସ କ୍ଷେତ୍ର ଥି ପ୍ରସ୍ତୁତି ବାବଦେ ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ ପିକେ ମିଶ୍ରଙ୍କର ଅଧ୍ୟକ୍ଷତାତି ହୋଇଯାଇଛେ ଗୋଟିଏ ସମୀକ୍ଷା ବୈଠକ। ଆଇବାକାଲ ଓଡ଼ିଶା ଗସ୍ତି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ପିଏମ୍ ସୂର୍ଯ୍ୟଘର ଯୋଜନାକେ ପିଏମ୍ ଆବାସ ଆଉ ରାଜ୍ୟ ଗୃହ ଯୋଜନା ସାଙ୍ଗେ ଯୋଡ଼ାଯିବା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ସାଇବର ଠକେଇ ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ୍ ତରଫୁ ମୂଲ ହେଲା ଇ0 ଏଫ୍ଆଇଆର୍ ବ୍ୟବସ୍ଥା। ଆଇଆଇଏମ୍ ସମ୍ଭଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆଇଛି। ସୁଭଦ୍ରା ଶକ୍ତି ଜରିଆରେ ମହିଳାମାନେ କେନ୍ଦାକରି ଆତ୍ମନିର୍ଭରଶୀଲ ହେବେ ଆଉ ଇ ଦିଗେ ରାଜ୍ୟ ସରକାରଙ୍କର ଭିଜନ ବାବଦେ ମହିଳାମାନଙ୍କୁ ଉଦ୍ବୋଧନ ଦେଇକରି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପାଠ୍ୟକ୍ରମଥି ନାଁ ଲେଖା ଲାଗି ଆଜି ପହଲାକେ ବାହାରିଲା ମେଧା ତାଲିକା। ଆଇବାକାଲିଠାରୁ 15 ତାରିଖ ତକ ଚାଲବାର ନାଁ ଲେଖା। ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟ ଯୁକ୍ତ 3 ପହଲାକ୍ଷେପ ନାଁ ଲେଖା ଲାଗି ବାହାର କରାଗଲା ସଂଶୋଧିତ ସୂଚୀ। କେଜିନୁ ପିଜି ତକ୍ ମାହାଲିଆ ନାଁ ଲେଖା ଘୋଷଣା ହେବା ଋତୁରୁ ବାହାରିଛେ ଏହି ସଂଶୋଧିତ ଟାଇମ୍ଲାଇନ୍। ରାଜ୍ୟ ବହୁତ ଜଲ୍ଦି ପେସା ଆଇନ କାର୍ଯ୍ୟକାରୀ ହେବା ବୋଲି ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଆଉ ରହିଲା 8 ଦିନ, ଶେଷ କ୍ଷେପେ ପହଞ୍ଚିଲା ପ୍ରସ୍ତୁତି। ଜର୍ନୁ ଭଲ ହେକରି ଆଷାଢ଼ ମାସ ରୁଜଲପଖର ଦ୍ୱିତୀୟ ତିଥି ଅବସରରେ ରଥଯାତ୍ରାଥି ମହାପୁରୁମାନେ ଯିବେ ମାଉସୀ ଘରକେ। ରାଜ୍ୟ ସଡ଼କ ଦୁର୍ଘଟଣାକେ କମ୍ କରବାର ଆଉ ଲୋକର ସୁରକ୍ଷାକେ ସୁନିଶ୍ଚିତ କରିବାର ଲକ୍ଷ୍ୟ ନେଇକରି ମୂଲ ହୋଇଥିବାର ଗାଡ଼ି ଫିଟ୍ନେସ୍ ଯାଞ୍ଚର 2 ନମ୍ଘର ଦିନତକ ପରିବହନ ବିଭାଗ ତରଫୁ 3,057 ଗାଡ଼ିର କରାଗଲା ଯାଞ୍ଚ। ହୀରାକୁଦ ଜଲ ପରିଚାଳନା ନେଇକରି ସମ୍ବଲପୁରଠାରେ ହୋଇଯାଇଛି ଅନ୍ତରାଜ୍ୟ ବୈଠକ। ହୀରାକୁଦ ଜଲଭଣ୍ଡାରୁ ଆଇବାକାଲି ସକାଳର 11 ବଜେ ଛଡ଼ାଯିବା ଏ ବଛରର ପହଲା ବଢ଼ି ପାଏନ। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫରୁ ଜାରି କରାଯାଇଛି ସତର୍କ ସୂଚନା। ଗେଟ୍ ଖୋଲିବା ବେଳେ ମହାନଦୀ ଭିତରକେ କେହି ନାଇଁ ଯିବାର ଲାଗି କରାଗଲା ସତର୍କ। ଆଜିର ମୁଖ୍ୟ ଖବର ଏନୁ ଶେଷ ହେଲା। ଜୁହାର।
1: ଆକାଶବାଣୀ ସମ୍ବଲପୁର ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ରାତି 10:00 ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ସ୍ୱତନ୍ତ୍ର ବେତାର ବିବରଣୀ ସକାଳ 6:30 ଶୁଣିବେ। ଆଜିର ଭାବନା ଉପସ୍ଥାପନା ଗୌରୀ ମୁନା। ସ୍ୱାସ୍ଥ୍ୟ ସୂଚନା ଶୁଣିବେ ସକାଳ 7:10। ଏଥିରେ ସାପ କାମୁଡ଼ିଲେ କ'ଣ କରିବେ ଏ ସମ୍ପର୍କରେ କହିବେ ଡାକ୍ତର ରଞ୍ଜନ କୁଜୁର। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ ପ୍ରଚାର କରିବେ ସକାଳ 7:35। ଏଥିରେ ତପସ୍ୱିନୀର 10ମ ଭାଗ ଶୁଣିବେ। ଆଲୋକ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ତୁଲାରାମ କଲେତ। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସକାଳ 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପଣ୍ଡା ଏବଂ ଶଙ୍କର ପ୍ରସାଦ ଦତ୍ତ। ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ ପ୍ରଚାର କରିବୁ ସକାଳ 9:00। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଢୋଲ ପାରେ ବଜା ଦିନ 11:05 କଣ୍ଠଶିଳ୍ପୀ ସତ୍ୟନାରାୟଣ ବେହେରା, ଦିଲୀପ କୁମାର ମହାନ୍ତି, ନମିତାରାଣୀ ପଟ୍ଟନାୟକ ଏବଂ ରାଜେନ୍ଦ୍ର କୁମାର ବେହେରା, ପାର୍ବତୀ ଜେନା ଏବଂ ରତ୍ନାକର ରାଉତ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୁଲା ଝରକା ପ୍ରଚାର କରିବୁ ଦିନ 11:30। ଦିନ 12:00 ବାତାୟନ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ

ସମ୍ପର୍କରେ ସୂଚନା ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 11:10 ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ 5:53। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ।